ସ୍ମରଣୀ ରାଉରକେଲା ଆଜି ଶନିବାର 1948 ଶତାବ୍ଦ ଆଷାଢ଼ 8 ଦିନ 2026 ମସିହା ଜୁନ ମାସର 27 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଏବଂ 41 ସେକେଣ୍ଡ। ଶ୍ରୋତବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ଟେଲିଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ଅମୂଲ୍ୟ ମହାପାତ୍ରଙ୍କ ରଚନାରୁ, କଣ୍ଠଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀ।

6:51 ଆଣ୍ଡ ଆପଣମାନେ ଯେତେବେଳେ ଏଫ୍ଏମ୍ ରେନ୍ବୋକୁ ଟ୍ୟୁନ୍ କରିସାରିଲେଣି, ସକାଳୁ ସକାଳୁ ଆମ ସହିତ ଯୋଡ଼ି ହୋଇସାରିଲେଣି, ତାହେଲେ ଚାଲନ୍ତୁ ଜାଣିନେବା କ'ଣ ରହିଛି ଆଜିର ୱେଦର ଅପଡେଟ୍।

ସକାଳ 8:45 ରେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ସାଦ୍ରୀ ଗୀତ ପରିବେଷଣ କରିଛନ୍ତି ଅଜମର ସିଂ ଏବଂ ସାଥୀମାନେ। ସକାଳ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ, ସକାଳ 10:00 ପ୍ରସାର କରିବୁ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ଦିନ 12:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରସାର କରିବୁ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଅପରାହ୍ନ 3:00 ଅପରାହ୍ନ 5:00

ଆରତୀ କାର୍ଯ୍ୟକ୍ରମ ଅପରାହ୍ନ 5:30 ଶିଳ୍ପଜଗତ କାର୍ଯ୍ୟକ୍ରମ, ସନ୍ଧ୍ୟା 6:10 ଏବଂ ପରେ 6:30 ଶ୍ରୋତାମାନେ ଶୁଣିପାରିବେ କେତୋଟି ଦୋଷାତ୍ମବୋଧକ ଗୀତ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ, ରାତି 7:30 ଶୁଣିପାରିବେ ବନାନୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10:00 ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଶୁଣିପାରିବେ କେତୋଟି ଗଜଲ। ଶିଳ୍ପୀ ରହିବେ ପଙ୍କଜ ଦାସ, ସୁଚିତ୍ରା କୃଷ୍ଣମୂର୍ତ୍ତି, ସୁଦେଶ ଭୋସଲେ ହରିହରନ୍ ଏବଂ ଅନୁରାଧା ପୌଡ଼ୱାଲ। ରାତି 10:30 ଲୋକଗୀତ କ୍ରମରେ ପାଲା ପରିବେଷଣ କରିଛନ୍ତି ପ୍ରଫୁଲ୍ଲ କୁମାର ସାହୁ ଏବଂ ସାଥୀମାନେ। ଶ୍ରୋତବନ୍ଧୁ, ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟ ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦେଶରେ ଏକ ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣର ପେଣ୍ଠସ୍ଥଳୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଗତକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2023-24 ପ୍ରଦାନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ହେଉଛି ଅସ୍ମିତାର ପରିଚୟ। ଚଳଚ୍ଚିତ୍ରର ସର୍ବାଙ୍ଗୀନ ବିକାଶ ଏବଂ କଳାକାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିନେମା ହଲ୍ ନିର୍ମାଣ କରିବା ସହିତ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ପାଇଁ ସରକାର ନୂଆ ନୀତି ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ଓ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟ ସରକାର ରବି ଧାନ କିଣା ଅବଧି ଜୁଲାଇ ମାସ 3 ତାରିଖ

0: ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ 20 ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଟୋକନ ଅବଧି ରହିଥିବା ଚାଷୀମାନେ କିଭଳି ଧାର୍ଯ୍ୟ ସମୟ ଭିତରେ ମଣ୍ଡିକୁ ଧାନ ଆଣିପାରିବେ ତା'ର ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ଯୋଗ୍ୟ ଚାଷୀ ଧାନ କିଣା ପ୍ରକ୍ରିୟାରୁ ବାଦ୍ ନ ପଡ଼ିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶର ଧାରା ଓଡ଼ିଶା ସାରା ସାମ୍ବାଦିକ ଓ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 5ମ ଦିନରେ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଆଦିବାସୀ ସାଂସ୍କୃତିକ ବିକାଶ ଗୃହ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ ଓ ଚନ୍ଦାହାଣ୍ଡି ଝରିଗାଁ ଘାଟି ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ଘୋଷଣା କରିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ବ୍ରଜରାଜନଗରଠାରେ ଆୟୋଜିତ ଏକ ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ବିକଶିତ ଓଡ଼ିଶା ଗଠନରେ ବୁଦ୍ଧିଜୀବୀଙ୍କ ପରାମର୍ଶ ଓ ସହଯୋଗ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଥିଲେ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ କରାଯାଇ ଟିକା ପ୍ରଦାନ କରିବେ। ଟିକାକରଣ ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଅଙ୍ଗନବାଡ଼ି ଓ ଏଏନ୍ଏମ୍ କର୍ମୀଙ୍କ ସହ ଯୋଗାଯୋଗ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିୟନ୍ସିପ୍ର ତୃତୀୟ ଦିନରେ ଓଡ଼ିଶା ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ 4x100 ମିଟର ରିଲେରେ ଓଡ଼ିଶା ଦଳକୁ ଏହି ପଦକ ମିଳିଛି। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରତିଭା ଶ୍ରୀ।
2: ପିଠିର ମାଂସପେଶୀ ଦୁର୍ବଳ ହେଲେ ପିଠିର ଯନ୍ତ୍ରଣା ଦେଖାଯାଇଥାଏ। ଏହା ଧୀରେ ଧୀରେ ଆମର ଅଣ୍ଟାକୁ ବି ଗ୍ରାସ କରିଥାଏ। ଆଉ ଏଇ ଅଣ୍ଟାବିନ୍ଧା ବି ଆମ ପିଠି ବିନ୍ଧାର ଏକ ଅଂଶ, ଯାହାକି ଆମର ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇଥାଏ। ସ୍ନାୟୁ ଦୁର୍ବଳ ହେଲେ ତଥା ବାତ ପ୍ରକୋପ ଯୋଗୁଁ ମଧ୍ୟ କ୍ରମେ କ୍ରମେ ଏ ଯନ୍ତ୍ରଣା ବୃଦ୍ଧି ପାଇଥାଏ। ଅସଂଯତ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ରାତି ଅନିଦ୍ରା, ବହୁ ସମୟ ଧରି ଟିଭି ବା କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିବା, ଓଜନିଆ ଜିନିଷ ଉଠାଇବା, ଆଉ କେବେ ହେଲେ ନିଜର ଯତ୍ନ ନ ନେବା କି ମୋ ପିଠିରେ କ'ଣ ପ୍ରେସର ହେଉଛି, ମୁଁ କିଛି କାମ କଲାବେଳେ ମୋର କେଉଁ ଜାଗାରେ କେତେ ପ୍ରେସର ପଡ଼ୁଛି, ତାକୁ ଆମେ ଖାମଖିଆଲି ଭାବରେ ଯଦି ଏଭଳିଆ ପରିଶ୍ରମ କରି ଚାଲିବା, ତାହେଲେ ଏଭଳି ଯେଉଁ ଯନ୍ତ୍ରଣା ପିଠିରେ ହେଇଥାଏ ତା ବଢ଼ି ଚାଲିଥାଏ। ଆଉ ଅଣ୍ଟା ଆମର ବେଶୀ ଆଫେକ୍ଟ ହେଇଥାଏ, ତେଣୁ ପିଠି ଅଣ୍ଟା ଓ କାନ୍ଧରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଦୈନିକ ଯୋଗାଭ୍ୟାସ ଏହି ସମସ୍ୟାର ଉପଶମ କରିବାରେ ସହାୟକ ହୋଇଥାଏ। ଭୁଜଙ୍ଗାସନ, ମକରାସନ, ଧନୁରାସନ, ଚକ୍ରାସନ, ଉଷ୍ଟ୍ରାସନ ଭଳି ପଛକୁ ମୋଡ଼ି ହେବା ଭଳିଆ ଆସନଗୁଡ଼ିକର ଅଭ୍ୟାସ ଏହି ଯନ୍ତ୍ରଣାର ଉପଶମ ନିମନ୍ତେ ବହୁତ ସହାୟକ ହୋଇଥାଏ। ତେଣୁ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ବେଳେବେଳେ ମେରୁଦଣ୍ଡରେ କିଛି ଆଘାତ ଲାଗିଥାଏ। ଯେଉଁମାନେ ବହୁ

0: ସମାଜରେ ଡ୍ରାଇଭିଂ କରନ୍ତି, ଟୁ ହ୍ୱିଲର ହଉ ଫୋର ହ୍ୱିଲର ହଉ, ତଥା ମେଦ ବହୁଳତାର ଶିକାର ହେଇଥାନ୍ତି। ଆଉ ତା ସହିତ ସେମାନେ ସବୁବେଳେ ଗୋଟେ ବ୍ୟସ୍ତବହୁଳ ଜୀବନରେ ଜଞ୍ଜାଳରେ ରୁହନ୍ତି, ନିଜ ଶରୀରକୁ ମନକୁ ଟିକେ ରିଲାକ୍ସ ରଖିବା ପାଇଁ ବା ଶାନ୍ତ କରିବା ପାଇଁ ଆରାମ ଦେବା ପାଇଁ କେବେ ଚିନ୍ତା କରିପାରନ୍ତି ନାହିଁ। ସେମାନେ ଏଇଭଳିଆ ଯନ୍ତ୍ରଣାରେ ସବୁବେଳେ ସମ୍ମୁଖୀନ ହେଇଥାନ୍ତି। ସମ୍ପୂର୍ଣ୍ଣ ବିଶ୍ରାମ ବା ବେଡ୍ ରେଷ୍ଟର ଆବଶ୍ୟକତା ରହିଛି। ଯୋଗ ନିଦ୍ରା ଗୋଟେ ଅଭ୍ୟାସ, ଯେମିତିକି ଆମର ଯୋଗରେ ରହିଛି, ଯୋଉଥିରେ ଆପଣ ସବାସନରେ ଶୋଇ ରହିବେ ଆଉ ଆପଣଙ୍କର ଯିଏ ଯୋଗ ପ୍ରଶିକ୍ଷକ ସେ ଆପଣଙ୍କୁ ତାଙ୍କର ଇନଷ୍ଟ୍ରକ୍ସନ ମାଧ୍ୟମରେ 30 ମିନିଟ୍ର ଅଭ୍ୟାସ ଦେବେ, ଯୋଉଥିରେ କି ଆପଣ କିଛି କରୁନାହାନ୍ତି, ଆପଣ ଜଷ୍ଟ ଶୁଣି ଚାଲିଛନ୍ତି। ଆଉ ଏହାଦ୍ୱାରା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ତଥା ପ୍ରତ୍ୟେକ ଅବୟବ ଯୌଗିକ ଉପାୟରେ ବାହିକ ଓ ଆନ୍ତରିକ ଭାବରେ ବିଶ୍ରାମ ପାଇଥାନ୍ତି। ସୀମା ଭିତରେ ରହି ବା ସତର୍କ ଭାବରେ ରହି ଆମେ ଯଦି ଚଳପ୍ରଚଳ କରିବା, ଆମର ନୀତିଦିନର କାର୍ଯ୍ୟକ୍ରମକୁ ସମ୍ପାଦନ କରିବା, ଏଥିରେ ଶୀଘ୍ର ଆରୋଗ୍ୟ ଲାଭ ମିଳିଥାଏ। ତେବେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ପରାମର୍ଶ ନେଇ ଦୈନିକ ତାଡ଼ାସନର ଅଭ୍ୟାସ, ବକ୍ରାସନ, ଅର୍ଦ୍ଧଶଲଭାସନ, ମକରାସନ, ଗୋମୁଖାସନ ର ଅଭ୍ୟାସ ସହିତ ଆପଣ ସକାଳେ ଯେତେବେଳେ ଟାଇମ୍ ମିଳୁଛି କିମ୍ବା ଆପଣ ସନ୍ଧ୍ୟାବେଳେ ବି ସମୟ ମିଳୁଛି, ସବାସନରେ 10 ମିନିଟ୍ ପାଇଁ ବିଶ୍ରାମ ନିଅନ୍ତୁ। ତା ସହିତ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ତା ଫଳରେ କୋଷ୍ଠକାଠିନ୍ୟତା ଭଳି ପ୍ରୋବ୍ଲେମ୍ ରହିବନି। କାରଣ ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କର କୋଷ୍ଠକାଠିନ୍ୟ ଭଲ ହେଇନି, ଏଇ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହଜ ହେଇନଥାଏ। ତେଣୁକରି ଯେଉଁମାନେ ଯୋଗ ବିଶାରଦ ସେମାନେ ପ୍ରଥମେ ଦେଖନ୍ତି ଖାଦ୍ୟପେୟକୁ, ଯେ ରୋଗୀ କୋଉ ଭଳିଆ ଖାଦ୍ୟ ଖାଉଛି, ସେ ଦୈନନ୍ଦିନ ଜୀବନରେ ଏସିରେ କେତେ ସମୟ ରହୁଛି। ଆମର ଯୋଉ ଆଧୁନିକ ଜୀବନଶୈଳୀ ଆମର ରହିଛି, ଯେମିତି ଆଗରୁ ରହିଥିଲା ଆମେ ଯଦି ତଳେ ବସି ବସି ଘରକୁ ଓଳଉଛେ, ତାହେଲେ ଆଣ୍ଠୁରୁ ଏକ୍ସରସାଇଜ ହେଇଥାଏ, ପେଲଭିକ୍ ରିଜନ୍ର ଏକ୍ସରସାଇଜ ହେଇଥାଏ, ଅଣ୍ଟାରେ ବି ଏକ୍ସରସାଇଜ ହେଇଥାଏ, ଯୋଉଟାକି ଆମର ଯୋଗର ଗୋଟେ ଅଭ୍ୟାସ ରହିଛି କୌହା ଚଲନ। ଏହି ଅଭ୍ୟାସ ଫଳରେ ଆପଣଙ୍କର ଅଣ୍ଟା ବିନ୍ଧା ଭଳି ପ୍ରୋବ୍ଲେମ୍ ଆସିବନି। ଆଉ ତା ସହିତ ଆମର କିଛି ପ୍ରାଣାୟାମର ଅଭ୍ୟାସ ବି ଦରକାର। ଦୈନନ୍ଦିନ ଜୀବନରେ ନାଡ଼ି ଶୋଧନ ପ୍ରାଣାୟାମକୁ 10 ଚକ୍ର ପର୍ଯ୍ୟନ୍ତ କରିବେ। ମିନିମମ 10 ରାଉଣ୍ଡ ଭ୍ରମରୀ ପ୍ରାଣାୟାମ ଆପଣଙ୍କୁ ରାତିରେ ଭଲସେ ନିଦ କରେଇବ। ଯଦି ଆପଣ ରାତିରେ ନିଦ ହଉନି ବି ଏ ଅଣ୍ଟା ବିନ୍ଧା କମିବା ବି ସହଜ ହେଇନଥାଏ। ଯଦି ଆମେ 10 ମିନିଟ୍ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସ୍ଲି ଓମ୍ ଚାଣ୍ଟିଂ କରିବା, ତାହେଲେ ମଧ୍ୟ ଅଣ୍ଟା ବିନ୍ଧାରୁ ଆମକୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଯୋଗ ମାଧ୍ୟମରେ ଅଣ୍ଟା ବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରତିଭାଶ୍ରୀ।

ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଆଜି ସେଠାକାର ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିବେ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଆମ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4000 ଅଧିକ ଡ୍ରାଇଭର ଅଂଶଗ୍ରହଣ କରିବେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8 ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକମାନଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି ଓ 29 ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଗ୍ରାମୀଣ ବିକାଶ ସମ୍ମିଳନୀ 2026 ଅଧ୍ୟକ୍ଷତା କରିବେ। ଏହି ଦୁଇଦିନିଆ ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସମସ୍ତ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ସମୀକ୍ଷା କରିବେ। କୋଲକାତାର ତାରାତାଲା ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 16 ବୃଦ୍ଧି ପାଇଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 2,00,000 ଏବଂ ଆହତମାନଙ୍କ ପାଇଁ 50,000 ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 10,00,000 ଏବଂ ଆହତମାନଙ୍କ ପାଇଁ 1,00,000 ସହାୟତା ଘୋଷଣା କରିଛନ୍ତି। ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଭାରତ ଅପରେସନ୍ ଆମିସ୍ତାଦ ଆରମ୍ଭ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଅଭିଯାନର ଅଂଶ ଭାବେ ଭାରତୀୟ ବାୟୁସେନାର 2 C-17 ଗ୍ଲୋବ୍ ମାଷ୍ଟର ବିମାନ ଆଜି ସକାଳେ ଭେନେଜୁଏଲା ଅଭିମୁଖେ ଯାତ୍ରା କରିଛି। ଏହି ବିମାନଗୁଡ଼ିକରେ ମାନବିକ ସହାୟତା ସାମଗ୍ରୀ ସହ 41 ଜଣିଆ ଉଦ୍ଧାରକାରୀ ଦଳ ପଠାଯାଇଛି। ସେଠାରେ ଆହତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଚିକିତ୍ସା ଟାସ୍କଫୋର୍ସ, ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ ୟୁନିଟ୍, ଔଷଧ, 30 ସହାୟତା ସାମଗ୍ରୀ, 6 ଔଷଧ ଓ ଚିକିତ୍ସା ଉପକରଣ ସମେତ 2 ପୋର୍ଟେବୁଲ୍ ହସ୍ପିଟାଲ ପଠାଯାଇଛି। ଅନ୍ୟପକ୍ଷରେ ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 920 ବୃଦ୍ଧି ପାଇଛି। ପ୍ରାୟ 3,300 ଲୋକ ଆହତ ହୋଇଛନ୍ତି। ଧ୍ୱଂସସ୍ତୂପ ମଧ୍ୟରେ ଉଦ୍ଧାରକାରୀ ଦଳ ଜୀବନ ରକ୍ଷା ପାଇଁ ତ୍ୱରିତ ଅଭିଯାନ ଚଳାଇଛନ୍ତି। ଅଯୋଧ୍ୟାର ଏକ ଅଦାଲତ ଶ୍ରୀରାମ ମନ୍ଦିର ଦାନରାଶି ହେରଫେର ଅଭିଯୋଗ ମାମଲାରେ ଗିରଫ 8 ଅଭିଯୁକ୍ତଙ୍କୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗିରଫ ପରେ ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଯୋଧ୍ୟା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଦାଲତର ସରକାରୀ ଓକିଲ କେସି ବର୍ମା କହିଛନ୍ତି ଆସନ୍ତା ସୋମବାର ପୁଣିଥରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ। ସେ କହିଛନ୍ତି ଅଭିଯୁକ୍ତମାନଙ୍କଠାରୁ ମୋଟ 79,85,000 ଜବତ କରାଯାଇଛି। ତେବେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସୁବାସଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ସେ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ ଅଧୀନ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଛୁଟି ଥିବାରୁ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେତେଜଣ ସରକାରୀ ଓ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କର୍ମଚାରୀ ରହିଥିବା ଜଣାପଡ଼ିଛି। କେନ୍ଦ୍ର ପରମାଣୁ ଶକ୍ତି ବିଭାଗ ସଚିବ ଅଜିତ କୁମାର ମହାନ୍ତି ତାମିଲନାଡୁ କଳ୍ପକମ୍ ସ୍ଥିତ ଇନ୍ଦିରା ଗାନ୍ଧୀ ପରମାଣୁ ଗବେଷଣା କେନ୍ଦ୍ର IGCAR ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଫାଷ୍ଟ ବ୍ରିଡର୍ ଟେଷ୍ଟ ରିଆକ୍ଟରରୁ ଉତ୍ପାଦିତ ପରମାଣୁ ପ୍ରକ୍ରିୟା ଉତ୍ତାପକୁ ବ୍ୟବହାର କରି କପର କ୍ଲୋରିନ୍ ଥର୍ମୋକେମିକାଲ ସାଇକେଲ ଆଧାରିତ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଏହି ଅବସରରେ ଡକ୍ଟର ମହାନ୍ତି କହିଛନ୍ତି ହାଇଡ୍ରୋଜେନ୍ ଉତ୍ପାଦନ ଭଳି ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ସହ ପରମାଣୁ ଶକ୍ତିର ସମନ୍ୱୟ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ ଦିଗରେ ଏକ ରଣନୈତିକ ପଦକ୍ଷେପ ସାବ୍ୟସ୍ତ ହେବ। ଏହାଦ୍ୱାରା ଅଙ୍ଗାରକମୁକ୍ତ ଓ ନିରନ୍ତର ବିଦ୍ୟୁତ୍ ଯୋଗାଣ କରିବାର କ୍ଷମତା ଥିବା ପରମାଣୁ ଶକ୍ତି ହାଇଡ୍ରୋଜେନ୍ ଉତ୍ପାଦନ ସହ ଭାରତର ଶକ୍ତି ସୁରକ୍ଷା, ଅଙ୍ଗାରକ ନିର୍ଗମନ ହ୍ରାସ ଏବଂ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ। ବାର୍କ ଏବଂ IGCAR ମିଳିତ ଉଦ୍ୟମରେ ଦୀର୍ଘଦିନର ଗବେଷଣା, ପ୍ରକ୍ରିୟା ବିକାଶ, ଯନ୍ତ୍ରାଂଶ ନିର୍ମାଣ, ସ୍ଥାପନ, ପରୀକ୍ଷଣ ଓ କାର୍ଯ୍ୟକ୍ଷମ କରାଯିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। IIT ବମ୍ବେ ଏବଂ ନ୍ୟୁୟର୍କର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ ଓଲ୍ଡ ୱେଷ୍ଟବେରୀ ମଧ୍ୟରେ ଇଞ୍ଜିନିୟରିଂ, ଗବେଷଣା

0: ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନ୍ୱେଷଣ ପାଇଁ ସ୍ୱାକ୍ଷରିତ ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରୁଛି। ସେ କହିଛନ୍ତି, ଏଭଳି ସହଯୋଗ ଗବେଷଣା ସଂସ୍କୃତିକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଉନ୍ମୁକ୍ତ କରିବ। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ସହ ଭାରତର ବୌଦ୍ଧିକ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଅରୁଣାଚଳ ପ୍ରଦେଶରେ ହୋଇଥିବା ଆକସ୍ମିକ ବନ୍ୟାରେ ନିଖୋଜ ଚାରିଜଣଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନ ସୁଦ୍ଧା ସଫଳ ହୋଇନାହିଁ। ସନ୍ଧାନ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ, ପୂର୍ବତନ ପୁଲିସ କର୍ମଚାରୀ ଓ ସୈନିକ ଏବଂ 23 ଜଣ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯବାନ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ସେଠାକାର VKV ସ୍କୁଲରେ ସ୍ଥାପିତ ଅସ୍ଥାୟୀ ଆଶ୍ରୟସ୍ଥଳରେ 62 ଜଣ ରହିଛନ୍ତି। ଜିଲ୍ଲା ପ୍ରଶାସନର କ୍ଷୟକ୍ଷତି ଆକଳନ ଅନୁଯାୟୀ ନିପ୍କୋ କଲୋନୀରେ 30ଟି ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ବେଳେ 52ଟି ଘର କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ବ୍ରିଟେନ୍ ସମ୍ପର୍କ ଉଭୟ ଦେଶ ମଧ୍ୟରେ ରଣନୈତିକ, ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ନିର୍ଣ୍ଣାୟକ ଦିଗକୁ ଅଗ୍ରସର ହେଉଛି। ଗତକାଲି ଲଣ୍ଡନରେ ଏକ ବାଣିଜ୍ୟିକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି, ବିଭିନ୍ନ କ୍ଷେତ୍ରର ନେତାମାନଙ୍କ ସହ ଆଲୋଚନା ସଫଳ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ୍ ଓ ଲେବାନନ ମଧ୍ୟରେ ସ୍ଥାୟୀ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି। ପ୍ରସ୍ତାବିତ ଚୁକ୍ତିରେ ଯୁଦ୍ଧବିରତି ବ୍ୟବସ୍ଥା ରହିଛି, ତେବେ ଏଥିଲାଗି ହେଜବୋଲା ସମସ୍ତ ଆକ୍ରମଣ ବନ୍ଦ କରିବା ସହ ଦକ୍ଷିଣ ଲେବାନନରୁ ସୈନ୍ୟ ପ୍ରତ୍ୟାହାର କରିବା ସର୍ତ୍ତ ରହିଛି। ସୂଚନା ଅନୁଯାୟୀ ଆମେରିକାର ମଧ୍ୟସ୍ଥତା ଓ ସହଯୋଗରେ ଲେବାନନ ଏବଂ ଇସ୍ରାଏଲ୍ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ତେହେରାନ ଅନୁମୋଦିତ ଜଳପଥ ବ୍ୟବହାର କରିବାକୁ ପଡ଼ିବ ବୋଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGC କହିଛି। ସମ୍ପୃକ୍ତ ଅଞ୍ଚଳରେ IRGC ଏବଂ ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତେହେରାନର ଅନୁମୋଦନ ନଥିବା ବିକଳ୍ପ ଜଳପଥଗୁଡ଼ିକୁ ଆବଶ୍ୟକ ପଡ଼ିଲେ ବନ୍ଦ କରାଯାଇପାରେ ବୋଲି ଇରାନ୍ର ଉପବୈଦେଶିକ ମନ୍ତ୍ରୀ କହିଛନ୍ତି। FIH ପୁରୁଷ ପ୍ରୋ ଲିଗ୍ ହକିରେ ଭାରତ ଗତକାଲି ଲଣ୍ଡନସ୍ଥିତ ଲି ଭେଲି ହକି ଆଣ୍ଡ ଟେନିସ୍ ସେଣ୍ଟରରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନକୁ 7-1 ପରାସ୍ତ କରିଛି। ଭାରତ ପକ୍ଷରୁ 7 ଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ୍ କରିଥିଲେ। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଶେଷ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ 4-1 ନରୱେକୁ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ସେନେଗାଲ 5-0 ଇରାକକୁ ପରାସ୍ତ କରିଛି। ପୁରୁଷ କ୍ରିକେଟରେ ବେଲ୍ଫାଷ୍ଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ T20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଆୟାରଲାଣ୍ଡ 34 ରନ୍ରେ ଭାରତକୁ ପରାସ୍ତ କରିଛି। ଏହି ଶୃଙ୍ଖଳାର ଦ୍ୱିତୀୟ ତଥା ଶେଷ T20 ଅନ୍ତର୍ଜାତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ଆମିସ୍ତାଦ ଅଧୀନରେ ଭେଞ୍ଜୁଆଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ FIH ପୁରୁଷ ପ୍ରୋ ଲିଗ୍ ହକିରେ 7-1 ପାକିସ୍ତାନକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶ୍ରୋତାଙ୍କ ଯେତେବେଳେ ପର୍ଯ୍ୟନ୍ତ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିକଶିତ ସହର। ଆଜିର ବିଷୟ ରହିଛି ସହରର ବିକାଶ କ୍ଷେତ୍ରରେ ମ୍ୟୁନିସିପାଲିଟିର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜ୍ୟୋତି ମଞ୍ଜରୀ ଷଡ଼ଙ୍ଗୀ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ।
2: ଆସନ୍ତା 28 ଜୁନରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣମାନଙ୍କୁ ଆକାଶବାଣୀ ରାଉରକେଲାର ବିକଶିତ ସହର କାର୍ଯ୍ୟକ୍ରମକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ବନ୍ଧୁ, ବିକଶିତ ସହର ମଧ୍ୟରେ ରାଉରକେଲା ଅନ୍ୟତମ। ଓଡ଼ିଶାର ଉତ୍ତରରେ ଅବସ୍ଥିତ ରାଉରକେଲା ଏକ ପ୍ରମୁଖ ତଥା ଶିଳ୍ପ ପ୍ରଧାନ ସହର। ବିଶ୍ୱସ୍ତରୀୟ ଭିତ୍ତିଭୂମି, ଇସ୍ପାତ କାରଖାନା ଏବଂ ସ୍ମାର୍ଟ ସିଟି ମିଶନ ଯୋଗୁଁ ଏହା ଓଡ଼ିଶାର ଅନ୍ୟତମ ବିକଶିତ ଏବଂ ପ୍ରଗତିଶୀଳ ନଗରୀ ଭାବେ ପରିଚିତ। ସ୍ମାର୍ଟ ସିଟି ମିଶନ ଅଧୀନରେ ରାଉରକେଲାକୁ ବିକଶିତ କରିବା ପାଇଁ ମନୋନୀତ କରାଯାଇଛି, ଯାହା ସହରର ଆଧୁନିକୀକରଣକୁ ତ୍ୱରାନ୍ୱିତ କରିଛି। ସହରର ପର୍ଯ୍ୟଟନ ଏବଂ ଭିତ୍ତିଭୂମି ବିକାଶ ପାଇଁ ବେଦବେଶଠାରେ ଏକ ଅତ୍ୟାଧୁନିକ ଝୁଲା କାଚପୋଲ ନିର୍ମାଣ ଯୋଜନା ରହିଛି। ସହରରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ HPV ଟିକାକରଣ ଭଳି ବିଭିନ୍ନ ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମ ନିୟମିତ ଭାବେ ପରିଚାଳିତ ହେଉଛି। ଏହା ଏକ ସ୍ମାର୍ଟ ସିଟି ହୋଇଥିବାରୁ ଏଠାରେ ଯାତାୟାତ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାଗୁଡ଼ିକ ଅତ୍ୟନ୍ତ ଉନ୍ନତ। ରାଉରକେଲା ମହାନଗର ନିଗମ ବା RMC ହେଉଛି ରାଉରକେଲାର ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା। ସହରର ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇଦେବା, ସ୍ୱଚ୍ଛତା ବଜାୟ ରଖିବା ଏହାର ମୁଖ୍ୟ କାର୍ଯ୍ୟ। ତେବେ ରାଉରକେଲା ମହାନଗର ନିଗମର ପ୍ରମୁଖ ଭୂମିକାଗୁଡ଼ିକ ହେଲା ଘରକୁ ଘର ଯାଇ ଅଳିଆ ସଂଗ୍ରହ କରିବା, ରାସ୍ତାଘାଟ ଓ ନାଳି ସଫା ରଖିବା ଏବଂ ସହରକୁ ସ୍ୱଚ୍ଛ ରଖିବା। ସହରବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ଏବଂ ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ୍ ବ୍ୟବସ୍ଥାର ତଦାରଖ କରିବା। ସହରରେ ରାସ୍ତା, ଡ୍ରେନ୍ ଓ ପୋଲ ନିର୍ମାଣ ତଥା ମରାମତି କରିବା ଏବଂ ରାସ୍ତା କଡ଼ରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବା। ସହରର ଭିତ୍ତିଭୂମି ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ ନୂତନ ଘର ଓ କାଠ ନିର୍ମାଣ ପାଇଁ ନକ୍ସା ପାସ୍ କରିବା। ସହରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ପରିଚାଳନା, ମଶା ଔଷଧ ସ୍ପ୍ରେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା। ସହରର ମାର୍କେଟ କମ୍ପ୍ଲେକ୍ସ, ଭେଣ୍ଡିଂ ଜୋନ୍ ଏବଂ ପାର୍କଗୁଡ଼ିକର ରକ୍ଷଣାବେକ୍ଷଣ କରିବା। ତେବେ ଶ୍ରୋତାବନ୍ଧୁ, ରାଉରକେଲା ସହରର ଆଧୁନିକୀକରଣର ବ୍ୟବସ୍ଥା ସମ୍ପର୍କରେ କିଛି କଥା ତ ଶୁଣିଲେ, କିନ୍ତୁ ଏ ବିଷୟରେ ବିଶଦ ଭାବେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ରାଉରକେଲା ମହାନଗର ନିଗମର ଜଣେ ଅବସରପ୍ରାପ୍ତ କର୍ମଚାରୀ ଭଉଣୀ। ତେବେ ତାଙ୍କଠାରୁ ତ ଏ ବିଷୟରେ ଅନେକ କଥା ଶୁଣିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ବିକଶିତ ସହର କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ମ୍ୟାଡ଼ାମ, ଆପଣଙ୍କର ପରିଚୟଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଦିଅନ୍ତୁ।
1: ନମସ୍କାର, ମୁଁ ଜ୍ୟୋତିମଞ୍ଜରୀ ଷଡ଼ଙ୍ଗୀ, ରାଉରକେଲା ମହାନଗର ନିଗମର ଜଣେ ଅବସରପ୍ରାପ୍ତ କର୍ମଚାରୀ।
0: ଆଜ୍ଞା ମ୍ୟାଡ଼ାମ, ଆଜି ଆମେ ଆମ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଆଲୋଚନାର ବିଷୟବସ୍ତୁ ରଖିଛୁ, ସହରର ବିକାଶ କ୍ଷେତ୍ରରେ ମ୍ୟୁନିସିପାଲିଟିର ଭୂମିକା। ତ ମ୍ୟାଡ଼ାମ, ପ୍ରଥମେ କହିବେ ଯେ ସହରଗୁଡ଼ିକରେ ମ୍ୟୁନିସିପାଲିଟି ବା ନଗରପାଳିକାର କାମ କ'ଣ?
1: ସାଧାରଣତଃ ସହରରେ ବସବାସ କରୁଥିବା ଜନସାଧାରଣଙ୍କର ମୌଳିକ ସମସ୍ୟା ଉପରେ ମହାନଗର ନିଗମ ବା ମ୍ୟୁନିସିପାଲିଟି କାମ କରେ। ମୌଳିକ ସମସ୍ୟା କ'ଣ? ପ୍ରଥମତଃ ହେଲା ରାସ୍ତାଘାଟ। ରାସ୍ତା ସବୁ ଅଞ୍ଚଳକୁ, ଯେତେ ବସ୍ତି ହଉ କି ଟାଉନ୍ ହଉ କି ଯାହା ବି ହଉ, ଯେତେ ବସ୍ତି ଅଞ୍ଚଳକୁ ସେ ତାଙ୍କ ନୂଆ ରାସ୍ତା ତିଆରି କରିଥାଏ, ନୂଆ ରାସ୍ତା ତିଆରି କରିଥାଏ, ନୂଆ କେତେବେଳେ ମରାମତି ବି କରିଥାଏ। ଆଚ୍ଛା, ତାକୁ ସଫା କରିବା ପାଇଁ ବି ଆମର ସଫେଇ କର୍ମଚାରୀ ନିଯୁକ୍ତି ଥାନ୍ତି। ସଫେଇ କର୍ମଚାରୀମାନେ ଆମର ଥାନ୍ତି, ଯେଉଁମାନେ କି ପ୍ରତ୍ୟେକ ଦିନ ପୁରା ଲୋକ ଉଠିବା ପୂର୍ବରୁ ସେମାନେ ଯାଇକି ରାସ୍ତାଘାଟ ଝାଡ଼ୁ କରନ୍ତି, ସଫା କରନ୍ତି। ସବୁ ବସ୍ତି ଅଞ୍ଚଳକୁ, ସହରର ସବୁ ମାର୍କେଟ କମ୍ପ୍ଲେକ୍ସ ହେଲା, ଯେଉଁଠି ବି ହେଲା ଡ୍ରେନ୍ ତିଆରି ହୁଏ, ଡ୍ରେନ୍ ବି ସେଇମାନେ ହିଁ ସଫା କରନ୍ତି, ସଫେଇ କର୍ମଚାରୀମାନେ ସଫା କରନ୍ତି। ତାପରେ ଘରକୁ ଘର ଅଳିଆ ବି ଆମର ସଂଗ୍ରହ କରାଯାଏ, ଯେଉଁଟାକି ସ୍ୱଚ୍ଛ ସାଥୀ ଆଉ ସ୍ୱଚ୍ଛ ସୁପରଭାଇଜର ସେଥିପାଇଁ ରଖା ହେଇଛି। ଯେଉଁ ଓଦା ଆଉ ଶୁଖିଲା ଦୁଇଟା, ଦୁଇ ପ୍ରକାର ଗାଡ଼ି ସବୁ ଏରିଆକୁ ବୁଲେ, ସେଇଟା ହଉଛି ଆମର
0: ଓଦା ଶୁଖିଲା ଯେଉଁ ବର୍ଜ୍ୟବସ୍ତୁ,
1: ହଁ ବର୍ଜ୍ୟବସ୍ତୁ ସେଇଟା ଅଛନ୍ତି ଆମର କର୍ମଚାରୀ, ସିଏ ଗାଡ଼ି ବୁଲେ, ସେଇଟା ସକାଳୁ ଲୋକମାନେ ନେଇକି ଦିଅନ୍ତି, ସମସ୍ତଙ୍କ ଦ୍ୱାର ଦ୍ୱାରା ବୁଲେ ଲୋକ ଦିଅନ୍ତି, ସେଇଟା ଯାଏ। ଏଇଟା ହେଲା ଆମର ସଫେଇ ଉପରେ। ତାପରେ ନାଳ ନର୍ଦ୍ଦମାରେ ବି ଆମର ଯେଉଁ କୀଟନାଶକ
0: ଗୁଡ଼ିକ ନେଇକି ମ୍ୟୁନିସିପାଲିଟି କ'ଣ କରନ୍ତି?
1: ସେ ବର୍ଜ୍ୟବସ୍ତୁ ଆମର ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଛି,
0: ଆଜ୍ଞା,
1: ହଁ ସେଇଟା ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପକାଯାଏ, ସେଇଟା ପକେଇଲା ପରେ ସେଇଟା ଇଏ ହେଇକି ମାନେ ଖତ ବାହାରେ, ଯେଉଁ ଖତଟା ବି ଆମର ବିକ୍ରି ହୁଏ, ଯେଉଁଟାକି ଫୁଲ ଗଛମାନଙ୍କରେ ଚାଷ ପାଖରେ କାର୍ଯ୍ୟରେ ଲାଗେ,
0: ଆଜ୍ଞା।
1: ତାପରେ ଏଇଟା ହେଲା ଆମର ଡ୍ରେନ୍ ମାନଙ୍କରେ ଆମର ଯେଉଁ କୀଟନାଶକ, କୀଟନାଶକ ମଧ୍ୟ ସିଞ୍ଚନ କରାଯାଏ। ଆଉ ଦେଖିବେ ଗାଡ଼ି ବୁଲୁଥିବ ଆମର ମଶା ଧୂଆଁ, ମଶା ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ ମଶା ଧୂଆଁ ବି ଆମର ଧୂଆଁ ଗାଡ଼ି ବୁଲୁଥାଏ, ସେଥିପାଇଁ କର୍ମଚାରୀ ନିଯୁକ୍ତ ଅଛନ୍ତି। ସିଏ ସନ୍ଧ୍ୟା ଟାଇମ୍ରେ ଦେଖିବେ ପ୍ରାୟ ସମୟରେ ଗାଡ଼ି ଏ ଏରିଆରୁ ସେ ଏରିଆ, ସେ ଏରିଆରୁ ସେ ଏରିଆ ଏମିତି ବୁଲେ। ଏଇଟା ହେଲା ରାସ୍ତାଘାଟ ଆମର ନାଳ ନର୍ଦ୍ଦମା କଥା। ତାପରେ ସ୍ୱାସ୍ଥ୍ୟ ହେଲା, ସ୍ୱାସ୍ଥ୍ୟ ପାଇଁ ଆମର ଚିକିତ୍ସାଳୟ, ପ୍ରାଥମିକ ଚିକିତ୍ସାଳୟ ଖୋଲା ହେଇଛି, ଯେଉଁଠିକି କିଛି ନହେଲେ ଗରିବ ଲୋକଟେ ଯାଇକି ତାର ମେଡିସିନଟା ଆଣିପାରିବ,

0: ଦେଖେଇ ପାରିବ, ଜ୍ୱର କାଶ ଥଣ୍ଡା ଏମିତି ହେଲେ ସେଠି ଯାଇକି ସେ ତାର ଚିକିତ୍ସା କରିପାରିବ। ମହାନଗର ନିଗମରେ ଯେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କାମ ପଡ଼େ, ମହାନଗର ନିଗମ ପାଖରେ କାମ ପଡ଼େ। ଜନ୍ମ ହେଲା ମାନେ ବାର୍ଥ ସାର୍ଟିଫିକେଟ୍ ଆଣିବ, ମରିଗଲା ପରେ ଡେଥ୍ ସାର୍ଟିଫିକେଟ୍ ଆଣିବ, ଏସବୁ କାମ ବି ଆମର ରାଉରକେଲା ମହାନଗର ନିଗମ କରୁଛି। ତାପରେ ଭତ୍ତା, ଯେଉଁ ବୁଢ଼ା ବୁଢ଼ୀ ମାନଙ୍କୁ ଭତ୍ତା ଦିଆହେଉଛି, ବିଧବା ଲୋକ ହେଇଗଲେ ବି, ଗୋଟେ ଅସହାୟ ବିଧବା ହେଇଗଲେ ବି ତାକୁ ଭତ୍ତା ଦିଆହେଉଛି। ହ୍ୟାଣ୍ଡିକ୍ୟାପ୍ ଯେଉଁମାନେ ଲୋକ ସେମାନଙ୍କୁ ବି ଭତ୍ତା ଦିଆଯାଉଛି। ମାନେ ଡ୍ରେନେଜ୍ ବ୍ୟବସ୍ଥା ଗୋଟେ ହେଇଛି, ଯେଉଁଟାକି ଜଳବନ୍ଦୀ, ଜଳଟା ପାଣି ବର୍ଷା ଦିନେ କ'ଣ ବହୁତ ଓଭରେଇକି ଘରଦ୍ୱାର ପଶିଯାଏ, ତେଣୁ ଡ୍ରେନେଜ୍ ବ୍ୟବସ୍ଥା କରାହେଇଛି, ଯେଉଁଟାକି ସେଇଟା ଲୋକଙ୍କ ଘରେ ଘର ପାଣି ପଶିବନି। ଆପାତକାଳୀନ ପରିସ୍ଥିତିରେ ଧର ଝଡ଼ ବର୍ଷା ହେଲା, ପବନ ହେଲା, ସେଥିରେ ଆଗେ ମହାନଗର ନିଗମ ଯାଇକି ଷ୍ଟାଣ୍ଡ କରେ ଯେ ସଫା କରିବ କେମିତି, ଲୋକଙ୍କ ସମସ୍ୟା ବୁଝିବ କେମିତି। ମହାନଗର ନିଗମରେ ଏଇଟା ବି ଗୋଟେ ବହୁତ ବଡ଼ କାମ ଭୂମିକା। ଆଚ୍ଛା, ଜଳବନ୍ଦୀ ହେଇଗଲେ ଧର ପାଣି ଘେରରେ ଲୋକ ରହିଗଲେ ଖାଇବାକୁ ନାହିଁ କିଛି ନାହିଁ, ଏଇଟା ବି ଆମର ମହାନଗର ନିଗମ ବୁଝିଥାଏ। ଏହିପରି ଭାବେ ତାର ମୌଳିକ ସମସ୍ୟା ଉପରେ ସେ କାମ କରେ। ତାପରେ ରାସ୍ତାରେ ଆମର ଯେଉଁ ରୋଲ୍ ଲାଇଟ୍ ଲାଗେ, ରୋଲ୍ ଲାଇଟ୍ଟା ବି ଏମର୍ଜେନ୍ସି ପୁରା ସନ୍ଧ୍ୟା 6ରୁ ସକାଳ 6ଟା ପର୍ଯ୍ୟନ୍ତ। ସେଥିପାଇଁ ଆମର ଯଦି କିଛି ରୋଲ୍ ଲାଇଟ୍ ଖରାପ ହେଇଗଲା, ମେଣ୍ଟେନାନ୍ସ ପାଇଁ ବି ଲୋକ ରହିଛନ୍ତି, ଦେଖିବେ ଏଇ ଲାଇଟ୍ଟା ଖରାପ ଅଛି, ସେ ଲାଇଟ୍ ଖରାପ ଅଛି, କମ୍ପ୍ଲେନ୍ ଦେଲେ ଆମର କଣ୍ଟ୍ରୋଲ୍ ରୁମ୍ ବି ଅଛି, ଯେଉଁଠିକି ସେଇଟା ଫୋନ୍ କଲେ ସେମାନେ ଆସିକି ଇମିଡ଼ିଏଟ୍ ସେଇଟା ସଜାଡ଼ିବେ।
1: ଆଜ୍ଞା ମ୍ୟାଡ଼ାମ, ଯେଉଁ ସ୍ୱଚ୍ଛ ସାଥୀ ଜଳ ବିଲ୍ କଲେକ୍ସନ୍ କରୁଛନ୍ତି, ସେମାନେ ପଇସା ସବୁ ନେଇ କେଉଁଠି ଡିପୋଜିଟ୍ କରୁଛନ୍ତି?
0: ସେଇଟା ରାଉରକେଲା ମହାନଗର ନିଗମର କ୍ୟାସ୍ କାଉଣ୍ଟର୍ରେ ଡିପୋଜିଟ୍ କରୁଛନ୍ତି।
1: ଆଜ୍ଞା,
0: ସେମାନେ SHG ଗ୍ରୁପ୍ ଜରିଆରେ, ଯେଉଁ SHG ଗ୍ରୁପ୍ ହେଇଛି ସେଇ ଗ୍ରୁପ୍ରୁ ଜଣେ ମେମ୍ବର୍କୁ ଆମେ ଦେଇଥାଉ, ଇଣ୍ଟରଭ୍ୟୁ କରିକି ନିଆ ହେଇଥାଏ, ଜଣେ ସ୍ୱଚ୍ଛ ସାଥୀ, ଜଣେ ସ୍ୱଚ୍ଛ ସୁପରଭାଇଜର୍। ଆଉ ସେ ଯେଉଁ ପଇସାଟା ପାଆନ୍ତି, ଦରମାଟା ପାଆନ୍ତି, ସେମାନଙ୍କର ଯାଏ ପ୍ରେସିଡେଣ୍ଟ ପାଖକୁ, ସିଏ ତାଙ୍କର ତାଙ୍କୁ ଡିଷ୍ଟ୍ରିବ୍ୟୁଟ୍ କରେ। ଆଉ ଏମାନେ ହେଲେ ଘରକୁ ଘର ବୁଲିକି ପାଣିର ଟ୍ୟାକ୍ସ କଲେକ୍ସନ୍ କରନ୍ତି, ତାପରେ ଘର ଘର ବୁଲି ଗାଡ଼ି ବୁଲୁଛି, ସେ ଅଳିଆ ପାଇଁ ବି ୟୁଜର୍ ଫିସ୍ ସେଇଟା ବି ସିଏ ଯାଇକି କଲେକ୍ସନ୍ କରନ୍ତି, ଆଉ ସେଇଟାକୁ ନେଇକି ମହାନଗର ନିଗମ କ୍ୟାସ୍ କାଉଣ୍ଟର୍ରେ ଏଇଟା ଡିପୋଜିଟ୍ ହୁଏ। ଏବେ ତ ଅନଲାଇନ୍ ହେଇଗଲାଣି, ପ୍ରାୟ ମେସିନ୍ ଧରିକି ଆସୁଛନ୍ତି, ମେସିନ୍ରେ ନେଇଯାଉଛନ୍ତି।
1: ଆଜ୍ଞା ମ୍ୟାଡ଼ାମ, ଆଉ ଗୋଟେ କଥା, ଯେଉଁ ଆମର ଇଲେକ୍ସନ୍ କଥା, ପ୍ରାୟ ବି ଏଲୋ ମ୍ୟୁନିସିପାଲିଟି ଅଫିସ୍ ଯାଉଛନ୍ତି, ସେଠି କାମ କରୁଛନ୍ତି ବସିକି, ଏବେ ପୁଣି SIR ସବୁ ମ୍ୟାପିଂ ଚାଲିଛି, ଏସବୁ କଥା କ'ଣ ମହାନଗର ନିଗମ ବୁଝିଥାଏ?
0: ହଁ, ଏଇଟା ବି ବୁଝୁଥାଏ, ଯେହେତୁ ମହାନଗର ନିଗମ ପାଖରେ ବହୁତ କର୍ମଚାରୀ ଅଛନ୍ତି, ସେମାନଙ୍କୁ ସେଇ କାମରେ ନିୟୋଜିତ କରାଯାଇଥାଏ। ଏଇ ଯେଉଁ ଅଙ୍ଗନବାଡ଼ି ହେଲା, ସ୍ୱଚ୍ଛ ସାଥୀ ହେଲେ, ସ୍ୱଚ୍ଛ ଜଳ ସାଥୀ ହେଲେ, ଏଇମାନଙ୍କୁ ବି ସେଇ ଦାୟିତ୍ୱ ଦିଆହେଇଛି। ଆକ୍ଚୁଆଲି ଇଲେକ୍ସନ୍ ହେଉଛି ଆମର ଗୋଟେ ପାର୍ଟ, ଆମେ ବୁଝୁ, କିନ୍ତୁ ତାର ମେନ୍ କାମଟା ହେଉଛି ସବ୍ କଲେକ୍ଟର ଅଫିସ୍ରେ ହୁଏ, କିନ୍ତୁ ସିଏ ଆମର ଅଫିସରମାନେ ବି ସେଥିରେ ଚାର୍ଜରେ ରହନ୍ତି, ଆମେ ଅଫିସରମାନେ ରହିଲା ମାନେ ଆମର ଏମ୍ପ୍ଲୟମାନଙ୍କୁ ନେଇକି ସିଏ ସେଇ କାମରେ ନିୟୋଜିତ କରନ୍ତି।
1: ଆଜ୍ଞା ମ୍ୟାଡ଼ାମ, ଇଏ ତ ଗଲା ମ୍ୟୁନିସିପାଲିଟିର କଥା, ସବୁ ସହରର କଥା, କିନ୍ତୁ ଆମ ରାଉରକେଲା ସହରରେ ଥିବା ମ୍ୟୁନିସିପାଲିଟି ଆମ ସହର ପାଇଁ କି କି ପଦକ୍ଷେପ ସବୁ ନେଉଛି?
0: ରାଉରକେଲା ମହାନଗର ନିଗମ ବହୁତ କିଛି କାମ ହାତକୁ ନେଇଛି। ସବୁଠାରୁ ତ ବଡ଼ କଥା ହେଉଛି ଆମର ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମ୍ ଗୋଟେ କରିଛି, ଯାହାଦ୍ୱାରା କି ରାଉରକେଲା ଗୋଟେ ସହର ଜାଣିଲେ ୱାର୍ଲଡ୍ରେ, ଆମେରିକା ଜାଣିଲା, ଇଂଲଣ୍ଡ ଜାଣିଲା,
1: ବିଶ୍ୱସ୍ତରୀୟ
0: ହକି ଷ୍ଟାଡିୟମ୍ ହେଇଛି। ଆଉ ଖେଳ ବି ଏଇଠି ହେଉଛି, ସେମାନେ ଆସୁଛନ୍ତି ଏଠି ଖେଳିବାକୁ, ସେଥିରେ ସେଇଟା ବହୁତ ବଡ଼ କାମ ଗୋଟେ ମ୍ୟୁନିସିପାଲ ମାନେ ମହାନଗର ନିଗମ କରିଛି। ତାପରେ ସେଇ ହକି ପର୍ପୋଜ୍ରେ ଆମର ବହୁତ ଗୁଡ଼େ କାମ ସେତେବେଳେ ହାତକୁ ନିଆହେଇଥିଲା, ହେଉଛି ପାର୍କ ଗୁଡ଼ାକ ପୁରା କରାହେଇଥିଲା, ସବୁ ଏରିଆରେ ଭଲ ଭଲ ପାର୍କ ସବୁ କରାହେଇଥିଲା, ଭଲ ରୋଡ୍ ସାଇଡ଼୍ରେ ଆପଣ ଦେଖିବେ ଯେମିତି ବହୁତ ବଡ଼ ବଡ଼ ଷ୍ଟାଚ୍ୟୁ ତିଆରି ହେଇଥିଲା, ଆଉ ତାକୁ ଆଲୋକୀକରଣ କରିକି ଏମିତି ସଜା ହେଇଥିଲା, ରାଉରକେଲା ଲୋକ ଯାଉଥିଲେ ରାଉରକେଲାକୁ ବୁଲିବା ପାଇଁ, ଦେଖିବା ପାଇଁ ଯାଉଥିଲେ ଯେ ଚାଲ ଦେଖିବା ସେଠି କ'ଣ ହେଇଛି,
1: ପୁରା ନକ୍ସା ଯେମିତି ଚେଞ୍ଜ ହେଇଗଲା,
0: ନକ୍ସା ହେଟା ଚେଞ୍ଜ ହେଇଯାଇଥିଲା ରାଉରକେଲାର, ସେଇଟା ବହୁତ ବଡ଼ କାମ ଗୋଟେ ହେଇଥିଲା। ତାପରେ ରାଉରକେଲା ତାର ଆମର ବେଦବ୍ୟାସ ସ୍ଥଳଟାକୁ ଭଲ କି ଇଏ କରିଛି, ଆଉ ଯେଉଁ ପୋଡ଼ା ହେବା ପାଇଁ ଲୋକଙ୍କର ସେ ସେଣ୍ଟର ବି କରିଛି, ସେଇଟା ଗୋଟେ କାମ କରିଛି। ରୋଡ଼ ବି ବହୁତ ଭଲ ଭଲ ରୋଡ଼ ଗୁଡ଼ାକ ଚଉଡ଼ା, ଯେଉଁ ଛୋଟ ଛୋଟ ଚଉଡ଼ା ଥିଲା ରୋଡ଼ ଥିଲା, ରୋଡ଼ ଗୁଡ଼ାକ ବହୁତ ଚଉଡ଼ା କରିଛି। ତାପରେ

0: ବହୁତ ମାର୍କେଟ୍ କମ୍ପ୍ଲେକ୍ସ କରିଛି, ଯାହାଦ୍ୱାରା କି ବିଜନେସ୍ ଯେଉଁମାନେ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ତାଙ୍କୁ ଦୋକାନ ନେଇ ସିଏ ତାଙ୍କର ବ୍ୟବସାୟ କରିକି ତାଙ୍କ ଭରଣ ପୋଷଣ ସେ କରୁଛନ୍ତି। ତାପରେ ଗୋଟେ ଭେଣ୍ଡିଂ ଜୋନ୍ ବି ବହୁତ ପ୍ରକାର, ଏମିତି କୋଇଲନଗରରେ ବି ହେଇଛି, ବାସନ୍ତୀରେ ହେଇଛି, ଉଦିତନଗରରେ ହେଇଛି, ବହୁତ ଆଡ଼େ ଆମର ଭେଣ୍ଡିଂ ଜୋନ୍ କରାହେଇଛି। ସେ ଭେଣ୍ଡିଂ ଜୋନ୍ରେ କ୍ଷୁଦ୍ର ବ୍ୟବସାୟୀ ସିଏ ତାର ବିଜନେସ୍ କରିକି ସିଏ ତାର ପେଟ ମାନେ ପୋଷୁଛନ୍ତି। ତାପରେ ଆମର ଗୋଟେ ଏବେ ନିକଟରେ ହେଇଛି ଆଦିବାସୀମାନଙ୍କ ପାଇଁ ଗୋଟେ ମ୍ୟୁଜିୟମ୍ ହେଇଛି, ଗୋଟେ ଅଡିଟୋରିୟମ୍ କରିଛି, ଆଉ ଗୋଟେ ଚେନ୍ରେ ଗୋଟେ ସାଇନ୍ସ ପାର୍କ କରିଛି। ତାପରେ ଏଗୁଡ଼ାକ ତ ଏପଟ ପାର୍ଟ ଗଲା। ଇ ଲାଇବ୍ରେରୀ ଆମର ଛାତ୍ରମାନଙ୍କ ପାଇଁ ଇ ଲାଇବ୍ରେରୀ କରିଛି, ଯେଉଁଦ୍ୱାରା କି ପିଲାମାନେ ସେଥିରେ ଉପକୃତ ହେଇପାରିବେ।
1: ଆଚ୍ଛା,
0: ସାତାଲା ପାଖରେ ଗୋଟେ କରିଛି, ସାତାଲା ସାମ୍ନାରେ ଦେଖିବେ ଏବେ ନିକଟରେ ହେଇଛି ଗୋଟେ ସାନ୍ଧ୍ୟ ମାର୍କେଟ, ସନ୍ଧ୍ୟା ମାର୍କେଟ ଯେଉଁଟା କହୁଛନ୍ତି, ସେଥିରେ ଆମର ଥାର୍ଡ଼ ଜେଣ୍ଡର ଲୋକମାନେ ତାଙ୍କୁ ଦିଆହେଇଛି କିଛି ଦୋକାନ, ସେମାନେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ସେ ବି ସେଠି ବିଜନେସ୍ କରି ନିଜକୁ ସ୍ୱାବଲମ୍ବୀ କରିପାରିବେ। ତାପରେ ବହୁତ ଗୁଡ଼ାଏ ଆଶ୍ରୟସ୍ଥଳ କରିଛି, ଯେଉଁମାନେ ରାତିରେ ଆସିକି ବୁଲାବୁଲି କରିକି ଆସିବେ, ରହିବା ପାଇଁ ନାହିଁ ଘର ଦ୍ୱାର, ଗରିବ ଗୁରୁବା ଲୋକ ହୋଟେଲ ନେଇପାରିବେନି, ସେମାନେ ସେ ଆଶ୍ରୟସ୍ଥଳରେ ରହିପାରିବେ। ତାପରେ ଛଅଟା ଜାଗାରେ ଆମର ଅଛି ଆହାର କେନ୍ଦ୍ର, ପାଞ୍ଚ ଟଙ୍କାରେ ଖାଦ୍ୟ ଦିଆହେଉଛି। ସେଟା ହେଉଛି 2 ନମ୍ବର ବସ୍ଷ୍ଟାଣ୍ଡ ଗୋଟେ, IGH ପାଖରେ ଗୋଟେ ହେଇଛି, ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ପାଖରେ ଗୋଟେ ଅଛି। ତାପରେ ଆମର ପ୍ଲାଣ୍ଟ ସାଇଟ୍ରେ ଅଛି, ଯେଉଁଠି ବିଜନେସ୍ ସେଣ୍ଟର ଜାଗାରେ ସେଠି ହେଉଛି। ତାପରେ ବେଦବ୍ୟାସରେ ଗୋଟେ ହେଉଛି, ଆଉ ଗୋଟେ ଆମର ବସ୍ଷ୍ଟାଣ୍ଡ ପାଖରେ ଅଛି, ନୂଆ ବସ୍ଷ୍ଟାଣ୍ଡ ପାଖରେ। ସେଥିପାଇଁ ବି ଆମର ଲୋକ ନିଯୁକ୍ତ ହେଇଛନ୍ତି, ସେଠି କେୟାରଟେକର ଭଳିଆ ରହିଛନ୍ତି ଲୋକ, ସେଠି ଲୋକ ଆସିବେ ରହିବେ ତାଙ୍କର ବୁଝାବୁଝି, ସେ ପାଇଁ ସେଟା ହେଇଛି। ତାପରେ ଆମର ଏଇ ଯେଉଁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିଛି, ଯେଉଁଟାକି ଆମେ ସବୁ ବର୍ଜ୍ୟବସ୍ତୁ ଆସିଲା ସେଟା ଦେଖିବେ, ବିଶ୍ରା ଛକରେ ଗୋଟେ ଅଛି, ମ୍ୟୁନିସିପାଲ କଲେଜ ପାଖରେ ଅଛି ଗୋଟେ। ବର୍ଷା ଜଳକୁ ଷ୍ଟାଗ୍ନେଟ କରିବା ପାଇଁ ଗୋଟେ ଛାତ ଯୋଜନା ଥିଲା, ଛାତ ଉପରେ ଟାଙ୍କି ତିଆରି କରିକି ସେଠି ପାଣି ଷ୍ଟାଗ୍ନେଟ କରାହେଉଛି, ଆଉ ସେମିତି ତଳେ ବି ହେଇପାରୁଛି, ଯେଉଁଟାକି ବର୍ଷା ଜଳକୁ ରଖିଲେ ଆମର ଭୂତଳ ଜଳଟା ମାନେ ରହିବ ଠିକ୍ରେ, ସେଟା କରାହେଇଛି। ସବୁଆଡ଼େ ଟ୍ରି ପ୍ଲାଣ୍ଟେସନ କରାହେଉଛି। ଆମ ବସ୍ ସେବା ସେଟା ବି ହେଉଛି, ସେଟା ହେଉଛି ଆମର 100 କିଲୋମିଟର ଭିତରେ ଜଣେ ଲୋକ ଯାଇପାରିବ, ତେଣୁ ସେ ପାଇଁ ପୁରା ସବୁ ରୁଟ୍କୁ ବସ୍ ଚାଲିଛି, ସେଥିରେ ଲୋକମାନଙ୍କର ଯାତାୟାତର ସୁବିଧା ହେଉଛି। ଗାଈଗୋରୁ ଯେଉଁ ବୁଲୁଛନ୍ତି ଇଆଡ଼େ ସିଆଡ଼େ, ତାଙ୍କୁ ନେଇକି ଗୋଟେ କାଞ୍ଜିଆ ହଦା ତିଆରି ହେଇଛି, ସେଠି ଗାଈଗୋରୁଙ୍କୁ ରଖାହେଉଛି। ତାପରେ କୁକୁରମାନେ ଯେଉଁ ବହୁତ ହଇରାଣ କରୁଛନ୍ତି, କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ସେଠି ଗୋଟେ କରାହେଇଛି, ଆମର ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ସାମ୍ନାରେ ରଖାହେଇଛି, ତାଙ୍କୁ ବନ୍ଧ୍ୟାକରଣ କରାହେଉଛି। ତାପରେ ରେଲୱେ ଷ୍ଟେସନ ପାଖରେ ଆମର ତାକୁ ଡେଭଲପମେଣ୍ଟ କରାହେଇଛି।
1: ମ୍ୟାଡ଼ାମ, ମ୍ୟୁନିସିପାଲିଟି କହିଲେ ନଗରପାଳିକା ବୁଝାଏ, ତେବେ ନଗର ନିଗମ ଓ ମହାନଗର ନିଗମ କହିଲେ ଆମେ କ'ଣ ବୁଝିବା?
0: ନଗର ନିଗମଟା ହେଉଛି ଆମର 3 ଲକ୍ଷ ଲୋକରୁ କମ୍ ସଂଖ୍ୟା ଜନସଂଖ୍ୟା ଥିଲେ ଏଠି ନଗର ନିଗମ ହେଇପାରିବ, 3 ଲକ୍ଷକୁ ଅଧିକ ହେଲେ ଆମର ମହାନଗର ନିଗମ ହେବ। ଆମ ରାଉରକେଲାରେ ଆମର ମହାନଗର ନିଗମ ଅଛି।
1: ସହର ପାଇଁ ଏମାନଙ୍କର କାମ କ'ଣ, ନଗର ନିଗମର କାମ କ'ଣ, ମହାନଗର
0: ନଗର ନିଗମର କାମ ହେଉଛି ଯେତିକି ମୌଳିକ ସୁବିଧା ଯୋଉ ଦବା ପାଇଁ ଲୋକଙ୍କୁ, ସେଇଟା ଲିମିଟେଡ ଏରିଆ ଥିଲା, ବର୍ତ୍ତମାନ ମହାନଗର ନିଗମ ଯେତେବେଳେ ହେଲା ସେଟା ବହୁତ ବଡ଼ ଏରିଆ ହେଇଗଲା, ସେଥିପାଇଁ ତାଙ୍କ ଦାୟିତ୍ୱ ବଢ଼ିଲା, ବହୁତ ପ୍ରକାର କାର୍ଯ୍ୟ ବଢ଼ିଲା, ସେଥିପାଇଁ ଏମ୍ପ୍ଲୟ ଅଧିକ ଆସିଲେ, ମୌଳିକ ସେବା ପାଇଁ ଯେତିକି କମ୍ ଲୋକ ଥିଲେ ତାଠୁ ବଢ଼ିଲେ, ତାଙ୍କୁ ଚାରିଆଡ଼େ ଡିଷ୍ଟ୍ରିବ୍ୟୁଟ କରିକି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ହେଲା।
1: ମ୍ୟାଡ଼ାମ, ମ୍ୟୁନିସିପାଲିଟିରେ କିଛିଟା ଇଚ୍ଛାଧୀନ କାର୍ଯ୍ୟ ଥାଏ ଏବଂ କିଛିଟା ବାଧ୍ୟତାମୂଳକ କାର୍ଯ୍ୟ ଥାଏ, ତେବେ ସେଗୁଡ଼ିକ କ'ଣ ଟିକେ ଆମ ଶ୍ରୋତାବନ୍ଧୁମାନଙ୍କୁ ଦର୍ଶାନ୍ତୁ।
0: ଇଚ୍ଛାଧୀନ କାର୍ଯ୍ୟ ଭିତରେ କୌଣସି ପ୍ରକାର ମାନେ ଯେମିତି ପାର୍କରେ ଆମେ ଓପନ୍ ଜିମ୍ କରିଛନ୍ତି ସେଇଟା ହେଉଛି ଆମର ଇଚ୍ଛାଧୀନ ଭିତରେ ଯିବ। ସେମିତି ଏଣ୍ଟରଟେନମେଣ୍ଟ ପାଇଁ ଆମେ ଗୋଟେ କରୁଛୁ ପଥୋତ୍ସବ, ସେ ପଥୋତ୍ସବଟା ସେଇଟା ଇଚ୍ଛାଧୀନରେ ଯିବ। ପଥୋତ୍ସବ ଜରିଆରେ କ'ଣ କି ଆମେ ଲୋକଙ୍କୁ ବହୁତ କିଛି ବାର୍ତ୍ତା ଦେଉଛୁ, ଲୋକଙ୍କୁ ସଚେତନ କରାଉଛୁ, ସବୁ ପ୍ରକାର ସଚେତନ କରାଉଛୁ, ଯେମିତି ମୌଳିକ ସମସ୍ୟା ଉପରେ ସେମାନେ ତାଙ୍କର ଧ୍ୟାନ ଦେବେ, ସ୍ୱାସ୍ଥ୍ୟ ପ୍ରତି ସେମାନେ ଯତ୍ନ ନେବେ, ସେମାନେ ଲୋକ ମହାନଗର ନିଗମ କେମିତି ସାହାଯ୍ୟ କରିବେ, ସେଇ ସବୁ ପ୍ରକାର ସେ ପଥୋତ୍ସବରେ ଆମେ ତାକୁ ସେଟାକୁ ଦେଖାଇଥାଉ। ତାପରେ ଆମେ ଫୁଟ�ମେଳା କରିଥାଉ, 10 ଦିନ ଧରିକି କି 7 ଦିନ ଧରିକି ଏମିତି ଗୋଟେ ମେଳା କରୁ, ସେଥିରେ ବି

0: କିଛି ଆମର ଲୋକ ବେନିଫିଟ୍ ପାଆନ୍ତି, ସେଠି ଯାଇକି ମେଳାରେ ସବୁ ବୁଲିବାକୁ ଯାଆନ୍ତି, ସେଠି ନାଟକ ଫାଟକ ଟାଇପ୍ର ଟିକେ ହୁଏ, ନାଚ ଗୀତ ହୁଏ, ସେଇଟା ଯାଇକି ସେଠି ବୁଲି ବାଲିକି ଆସନ୍ତି। ସ୍କୁଲ ୱାରି ଆଉ କଲେଜ ୱାରି ଖେଳ କମ୍ପିଟିସନ୍ କରାଯାଏ, ସେଥିରେ 8-10 ଦିନ ଧରିକି ତାଙ୍କୁ ସବୁ ବିଭିନ୍ନ ପ୍ରକାର ଖେଳ ଇନ୍ଡୋର ଗେମ୍ ଆଉଟଡୋର ଗେମ୍ରେ ତାଙ୍କୁ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ପିଲାମାନଙ୍କୁ ବି ଉତ୍ସାହିତ କରାଯାଏ। ତାପରେ ବାଧ୍ୟତାମୂଳକ ଭିତରେ ରାସ୍ତାଘାଟ ତିଆରି କରିବା, ରାସ୍ତାଘାଟ ମରାମତି କରିବା, ଡ୍ରେନ୍ ସଫା କରିବା, ଡ୍ରେନ୍ ନୂଆ ଡ୍ରେନ୍ ତିଆରି କରିବା, ରୋଡ଼ ଲାଇଟ୍ ଲଗାଇବା, ଆଉ ମଶା ତେଲ ସିଞ୍ଚନ କରିବା, ମାନେ ପ୍ରାଥମିକ ଚିକିତ୍ସାଳୟ କରିବା, ଟ୍ରି ପ୍ଲାଣ୍ଟେସନ, ବସ୍ ସେବା, ବାର୍ଥ ସାର୍ଟିଫିକେଟ୍ ଦେବା, ଡେଥ୍ ସାର୍ଟିଫିକେଟ୍ ଦେବା, ପଞ୍ଜୀକରଣ କରାଇବା, ଏଇ ସବୁ କାମ ହେଉଛି ଆମର ବାଧ୍ୟତାମୂଳକ ମୂଳକରେ ଯାଉଛି।
1: ଆଜ୍ଞା ମ୍ୟାଡ଼ାମ, ରାଉରକେଲା ଗୋଟିଏ ସ୍ମାର୍ଟ ସିଟି, ଅନ୍ୟ ସହର ଅପେକ୍ଷା ଆମର ଏହି ସ୍ମାର୍ଟ ସିଟିରେ ଆମ ରାଉରକେଲା ମ୍ୟୁନିସିପାଲିଟି ବିକାଶମୂଳକ କାର୍ଯ୍ୟ କ'ଣ ସବୁ କରିଛି?
0: ରାଉରକେଲା ମହାନଗର ନିଗମର ଯେଉଁ ସ୍ମାର୍ଟ ସିଟି ଅଛି, ସ୍ମାର୍ଟ ସିଟିର ବହୁତ କିଛି ସୌନ୍ଦର୍ଯ୍ୟକରଣ କାମ ରାଉରକେଲା ସହର ପ୍ରତି ଅଛି। ସୌନ୍ଦର୍ଯ୍ୟକରଣ ଭିତରେ ରହୁଛି, ଦେଖିବେ ରୋଡ଼ ସାଇଡ଼ରେ ପେଭର ଟାଇଲ୍ ଲାଗିକି ରୋଡ଼ ପୁରା ଚମକ କରାହେଇଛି, ଦି ଝୁମର ଲାଇଟ୍ ଲାଗିଛି, ସବୁ ଚାରିପଟେ ଝୁମର ଲାଇଟ୍ ଲାଗିଛି, ତାପରେ ଚିତ୍ରାଙ୍କନ କରାହେଇଛି, ତାପରେ ବିଭିନ୍ନ ପ୍ରକାର ଷ୍ଟାଚ୍ୟୁ ତିଆରି ହେଇଛି, ତାପରେ ପାର୍କ ଗୁଡ଼ା ଯେତେ ଗଳିକନ୍ଦି ଦେଖିବେ ଖାଲି ଜାଗା ପଡ଼ିଥିଲା, ଅଳିଆ ଆବର୍ଜନା ହେଇକି ପଡ଼ିଥିଲା, ସେଠି ଏବେ ଖାଲି ଜାଗାରେ ଆମେ ପାର୍କ ତିଆରି କରିଛୁ।
1: ଆଜ୍ଞା,
0: ସେଇ ପାର୍କରେ ଓପନ୍ ଜିମ୍ ବି ରହୁଛି, ଓପନ୍ ଜିମ୍ରେ ଲୋକ ସୁବିଧା ପାଉଛନ୍ତି, ଯାଉଛନ୍ତି ସକାଳୁ ସନ୍ଧ୍ୟା, ସେତିକି ଲୋକ ବାହାରୁ ନଥିଲେ ଆଗରୁ, ବର୍ତ୍ତମାନ ଏଗୁଡ଼ା ହେଇଛି ବୋଲି ଲୋକ ଯାଉଛନ୍ତି, ଲୋକ ଉପକୃତ ହେଉଛନ୍ତି। ଆଚ୍ଛା, ସ୍ମାର୍ଟ ସିଟି ଅଧୀନରେ ଆପଣଙ୍କର ଜଳ ଯୋଗାଣ ବ୍ୟବସ୍ଥା ହେଇପାରୁଛି, ଏ ଯେଉଁ ଘର ବି ଦିଆହେଉଛି, ଆଉ ଏଇ ଯେଉଁ ଆମର ଭୂମିହୀନ ମାନଙ୍କୁ ଘର ଦିଆଯାଉଛି, ତାପରେ ଦୁଇ ସାଇଡ଼ରେ ପୁରା ସବୁ ଜିମା ପାଇଁ ଆମର ଗଛ ଲଗା ହେଉଛି। ସ୍ମାର୍ଟ ସିଟି ଦ୍ୱାରା ଆମର ରାଉରକେଲା ବିକାଶର ଗୋଟେ ମାଇଲ ଖୁଣ୍ଟ।
1: ଆଜ୍ଞା,
0: ଯଦି ଆଜି ବିକାଶ ହେଇଥାଏ ରାଉରକେଲାରେ, ସେ ସ୍ମାର୍ଟ ସିଟି ପାଇଁ ହେଇଛି।
1: ଆଜ୍ଞା,
0: ଆଉ ସ୍ମାର୍ଟ ସିଟି ଆନୁକୂଲ୍ୟରେ ଏଇସବୁ କାମ ହେଇଛି, ବେଦବ୍ୟାସରେ ସେ ଯେଉଁ ଘାଟ ତିଆରି ହେଉଛି ସେଇଟା ବି ସ୍ମାର୍ଟ ସିଟି ପ୍ରୋଜେକ୍ଟ, ସବୁ ମିନି ଷ୍ଟାଡିୟମ ହେଇଛି, ଏଗୁଡ଼ା ସବୁ ସ୍ମାର୍ଟ ସିଟି ପ୍ରୋଜେକ୍ଟ।
1: ଆଜ୍ଞା ମ୍ୟାଡ଼ାମ, ଆମେ ତ ଆଜି ଆପଣଙ୍କ ଠାରୁ ଜାଣିବାକୁ ପାଇଲୁ ଯେ ମ୍ୟୁନିସିପାଲିଟି ଆମ ସହର ପାଇଁ କ'ଣ କ'ଣ ପଦକ୍ଷେପ ସବୁ ନେଇଛି, ଏହା ଛଡ଼ା ଆପଣଙ୍କ ମତରେ ଆଉ କେଉଁ କଥା ପ୍ରତି ଦୃଷ୍ଟି ଦେଲେ ଆମ ସହର ଆହୁରି ବିକଶିତ ହୋଇପାରିବ?
0: ଆମ ସହରକୁ ବିକଶିତ କରିବାକୁ ହେଲେ ପର୍ଯ୍ୟଟନ କ୍ଷେତ୍ରରେ କିଛି ଆମକୁ ଆଗକୁ କାମ କରିବାକୁ ପଡ଼ିବ।
1: ଆଜ୍ଞା,
0: ଯେମିତି ଦେଖନ୍ତୁ ବେଦବ୍ୟାସ ଗୋଟେ ଏଡ଼େ ବଡ଼ ଘାଟ, ତିନିଟା ନଦୀର ସଂଯୋଗ, କିନ୍ତୁ ଦେଖନ୍ତୁ ଆମର ଉତ୍ତରାଖଣ୍ଡରେ ଅଛି ରାମ ଝୁଲା ଲକ୍ଷ୍ମଣ ଝୁଲା, କିନ୍ତୁ ବେଦବ୍ୟାସ ଘାଟରେ ଯଦି ସେହିପରି ରାମ ଝୁଲା ଲକ୍ଷ୍ମଣ ଝୁଲା ହେଇପାରନ୍ତା, ଲୋକ ବେକାର ସମସ୍ୟା କିଛି ଦୂର ହେବା ସଙ୍ଗେ ସଙ୍ଗେ ସେଇଟା ବି ବହୁତ ପ୍ରକାର ଲୋକମାନଙ୍କୁ ସାହାଯ୍ୟ ହୁଅନ୍ତା, ମନୋରଞ୍ଜନ କାମରେ ଲାଗନ୍ତା, ବେକାର ସମସ୍ୟା ବି କିଛି ଦୂର ହୁଅନ୍ତା, ସେ ପ୍ରତି ଧ୍ୟାନ ଦେବାର ଅଛି। ତାପରେ ଭାରତ ବର୍ଷରେ ବହୁତ ବଡ଼ ବଡ଼ ସହରକୁ ଯିବା ପାଇଁ ଆମର ଏଠି ଆକାଶପଥର ବ୍ୟବସ୍ଥା ନାହିଁ, ସେଇଟାକୁ ବି ଦେଖିବାର ଅଛି। ତାପରେ ଯେ ମାନେ ରାଉରକେଲା ମହାନଗର ନିଗମ ଗୋଟେ ଏମିତି ଗୋଟେ ଡିଜିଟାଲ ରୁମ୍ ଖୋଲିବା କଥା ଯେଉଁଠିକି ସେଇଠି ବସିକି ସେ ଜାଣିପାରିବ କେଉଁଠି ଆକ୍ସିଡେଣ୍ଟ ହେଲା, କେଉଁଠି ଚୋରି ହେଲା, କେଉଁଠି ଡକାୟତି ହେଲା, ସିସିଟିଭି ମାଧ୍ୟମରେ ସେଇଟା ସିଏ କଣ୍ଟ୍ରୋଲ କରିବା, ଗୋଟେ କଣ୍ଟ୍ରୋଲ ରୁମ୍ କରିବା କଥା। ଟୋଟାଲ ସିଟିର ଇଏ ରୁଟ୍ ଚାର୍ଟ ପୁରା ସେଇଠି,
1: ଆଜ୍ଞା,
0: ସେଇଟା ବି ଗୋଟେ ବଡ଼ କାମ। ତାପରେ ଘରକୁ ଘର ଯେଉଁ କ୍ଷୀର ATM, ପଇସା ଦେଲେ କ୍ଷୀର ବାହାରିବ, ପଇସା ଦେଲେ ଥଣ୍ଡା ପାଣି ବାହାରିବ, ସେଇ ATM ଗୁଡ଼ାକ ବି ଜାଗା ବାରି ଜାଗା କରିବାର ଅଛି, ସବୁ ମେନ୍ ମେନ୍ ଜାଗାରେ ଛକରେ କରିବାର ଅଛି। ତାପରେ CCTV ପୁରା, ଯଦିଓ ଏଇଟା ସ୍ମାର୍ଟ ସିଟି ପ୍ରୋଜେକ୍ଟ କିନ୍ତୁ CCTV ଆମର ଚାଲୁ ହେଇନାହିଁ, ସେଇଟାକୁ ଚାଲୁ କରିବା ଦରକାର, ପୁରା ଟୋଟାଲ ରିଙ୍ଗ ରୋଡ଼ ସାଇଟ CCTV, ମେନ୍ ହସ୍ପିଟାଲ ଜାଗା, ମାର୍କେଟ ପ୍ଲେସ୍, ଏଇ ଜାଗାମାନଙ୍କରେ CCTV ଲାଗିବା ନିହାତି ଆବଶ୍ୟକତା ରହିଛି, ଯେଉଁଟାକି ଆମର ଅସାମାଜିକ କାମରୁ ମାନେ ଦୁର୍ଘଟଣା ଜନିତ ଘଟଣା ଆମେ ସାଙ୍ଗେ ସାଙ୍ଗେ ଖବର ପାଇବା। ତାପରେ ଆଜିକାଲି ରାଉରକେଲାରେ ଦେଖିବେ ବହୁତ ମାନେ ବୟସ୍କ ବ୍ୟକ୍ତି ମାନେ ଏକୁଟିଆ

0: ସାଙ୍ଗେ ସାଙ୍ଗେ ବୁକ୍ କଲି, ମେଡ଼ିସିନ୍ଟା ଆସିକି ପହଞ୍ଚି ଘରେ। ଇଲେକ୍ଟ୍ରି ଖରାପ ହେଇଗଲା, ମୁଁ ତାକୁ ବୁକ୍ କଲି, 10 ମିନିଟ୍ ଭିତରେ ଇଲେକ୍ଟ୍ରିସିଆନ୍ ଆସିକି ପହଞ୍ଚୁଛି। କିନ୍ତୁ ସେଇଟା ଏଇଟା ରାଉରକେଲା ସହରରେ ଏପର୍ଯ୍ୟନ୍ତ ଏଇଟା କିନ୍ତୁ ସ୍ମାର୍ଟ ସିଟି ମାନେ ଏତିକି ମାନେ ଦବା କଥା, ଲୋକଙ୍କୁ ଏତିକି ସୁବିଧା ଦବା କଥା, ଏଇଟା ଦିଆ ହେଇପାରିନାହିଁ।
1: ଆଜ୍ଞା,
0: ତେଣୁ ଏହା ପ୍ରତି ଧ୍ୟାନ ଦେଲେ ଭଲ ହୁଅନ୍ତା।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ। ମ୍ୟାଡ଼ାମ, ଶେଷରେ ଆମ କାର୍ଯ୍ୟକ୍ରମ ମଧ୍ୟରେ ଆପଣ ଆମ ସହରବାସୀଙ୍କୁ କ'ଣ ସନ୍ଦେଶ ଦେବାକୁ ଚାହିଁବେ?
0: ମୋର ସହରବାସୀଙ୍କୁ ଏତିକି ନିବେଦନ, ଯେଉଁ ରାସ୍ତାରେ କୌଣସି ପ୍ରକାର ଅଳିଆ ଆବର୍ଜନା ପକାନ୍ତୁ ନାହିଁ। ଯେତେବେଳେ ଗାଡ଼ି ଆସୁଛି ତାକୁ ସୁରକ୍ଷିତ ଭାବେ ସେ ଅଳିଆକୁ ଦିଅନ୍ତୁ। ଆଉ ଯେଉଁମାନେ ଘର ତିଆରି କରୁଛନ୍ତି, ରୋଡ଼ ସାଇଡ଼୍ରେ ପଥର ବାଲି ଇଟା ଗଦା କରିକି ରଖୁଛନ୍ତି, ଗୋଟେ ଦିନ ପରେ ତାକୁ ସେଟାକୁ ଡିସ୍ପୋଜ୍ ଅଫ୍ କରିବା କଥା, ସେଟା କରନ୍ତୁ। ତାପରେ ଟ୍ୟାକ୍ସ, ଯେକୌଣସି ପ୍ରକାର ଯେତେ ପ୍ରକାର ଟ୍ୟାକ୍ସ ଅଛି ସେଟା ପୈଠ କରନ୍ତୁ, ଯାହାକି ଆମେ ମହାନଗର ନିଗମ ଯଦି ଆମେ ଲୋକମାନେ ଯଦି ମହାନଗର ନିଗମକୁ ସାହାଯ୍ୟ କରିବା, ସେମାନେ ଆମକୁ ସେତିକି ସୁବିଧା ଯୋଗାଇ ପାରିବେ।
1: ଆଜ୍ଞା,
0: ଏଇଟା ମୋର ସବୁ ଲୋକମାନଙ୍କୁ ଅନୁରୋଧ, ଏହାକୁ ନେଇକି ଚାଲନ୍ତୁ।
1: ଆଜ୍ଞା, ଠିକ୍ କଥା କହିଲେ ମ୍ୟାଡ଼ାମ। କେବଳ ଯେ ସରକାର ସବୁ କଥା ପ୍ରତି ଦୃଷ୍ଟି ଦେବେ ତାହା ନୁହେଁ, ଆମର ମଧ୍ୟ ଆମ ସହର ପ୍ରତି କିଛି କର୍ତ୍ତବ୍ୟ ରହିଛି। ଆମେ ମଧ୍ୟ ଏହିସବୁ କଥାକୁ ଆଜି ମ୍ୟାଡ଼ାମ ଯାହା କହିଲେ ସେଗୁଡ଼ିକୁ ମାନିଲେ ଆମ ସହର ସ୍ୱଚ୍ଛ, ସୁନ୍ଦର ଏବଂ ସୁସ୍ଥ ରହିବ, ଆମେ ମଧ୍ୟ ନିରୋଗ ସୁସ୍ଥ ରହିପାରିବା। ଧନ୍ୟବାଦ ମ୍ୟାଡ଼ାମ, ଆପଣ ଆମ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କଲେ। ଆମେ ଆଜି ଆପଣଙ୍କଠାରୁ ସହରର ବିକାଶ କ୍ଷେତ୍ରରେ ମ୍ୟୁନିସିପାଲିଟିର ଭୂମିକା କ'ଣ ଏବଂ ଆମ ସହରରେ ମ୍ୟୁନିସିପାଲିଟି କି କି ପଦକ୍ଷେପ ନେଇଛି ଏ ବିଷୟରେ ଆମେ ଭଲ ଭାବରେ ଅବଗତ ହେଲୁ। ତ ମ୍ୟାଡ଼ାମ, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
0: ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

ତେବେ ଶ୍ରୋତା ବନ୍ଧୁ, ଆମେ ସମସ୍ତେ ସମୟର ଦାସ। ସମୟ ଟିକ୍ଟିକ୍ କରି ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇ ନିଶ୍ଚୟ ଚିଠି ଲେଖିବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ବିକଶିତ ସହର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ଏହି ରେଡ଼ିଓ ସାଥୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

ଶ୍ରୋତାନ୍ଧ ପ୍ରଚାର କଲୁ କାର୍ଯ୍ୟକ୍ରମ ବିକଶିତ ସହର। ଆଜି ଏଥିରେ ଶୁଣିଲେ ସହରର ବିକାଶ କ୍ଷେତ୍ରରେ ମ୍ୟୁନିସିପାଲିଟିର ଭୂମିକା। ଏ ସମ୍ପର୍କରେ ଆଲୋଚନା କଲେ ଜ୍ୟୋତି ମଞ୍ଜରୀ ଷଡ଼ଙ୍ଗୀ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଶ୍ରୋତବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।

ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷରେ ଶୁଣିବା ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ, କଣ୍ଠଶିଳ୍ପୀ ସେବାରାଣୀ ମହାପାତ୍ର।

ଶ୍ରୋତାଙ୍କୁ ପ୍ରଚାର କଲୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଶିଳ୍ପୀ ଥିଲେ ରତିକାନ୍ତ ଶତପଥୀ ଏବଂ ସେବାରାଣୀ ମହାପାତ୍ର। ଗୀତ ରଚନା କରିଥିଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ବାଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ସାଦ୍ରୀ ଗୀତ ପରିବେଷଣ କରିଛନ୍ତି ଅଜମର ସିଂ ଏବଂ ସାଥୀମାନେ।

ଶ୍ରୋତାନ୍ତୁ ପ୍ରଚାର କଲୁ ବାଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ସାଦ୍ରୀ ଗୀତ ପରିବେଷଣ କଲେ ଅଜମର ସିଂ ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲାକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ସରୋଜ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ଆଜିର ଏହି ପ୍ରଥମ କଲ୍ ସହ ଆରମ୍ଭ କରିବା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ହ୍ୟାଲୋ ରାଉରକେଲା।
1: ଆଜ୍ଞା ନମସ୍କାର।
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି? ଲକ୍ଷ୍ମୀ ନାରାୟଣ ବାବୁ, କେମିତି ଅଛନ୍ତି? ମୁଁ ବି ଭଲ ଅଛି। ଆଉ କୁହନ୍ତୁ ଆପଣଙ୍କର ଖବର। ଟିକେ ଏବେ ଖରା କମିଛି ନାଇ? ବର୍ଷା ହେଲାଣି, ତ ଆଉ ଆପଣଙ୍କର ଚାଷ କାମ ଏବେ କେମିତି ଚାଲିଛି? ଆଉ କୁହନ୍ତୁ ଆଜି କୋଉ ଗୀତ ଶୁଣେଇବା? ଆଚ୍ଛା ଠିକ ଅଛି, କାହାକୁ ଡେଡିକେଟ୍ କରିବେ ତ ନାଁ କହିଦିଅନ୍ତୁ। ଠିକ ଅଛି, ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ। ଆଉ ଲକ୍ଷ୍ମୀ ନାରାୟଣ ବାବୁ, ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ନମସ୍କାର।

0: ଆସନ୍ତା 28 ଜୁନ୍ରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
1: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର ସୁନ୍ଦରଗଡ଼।
2: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶାଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
3: ହ୍ୟାଲୋ ରାଉରକେଲା।
4: ହ୍ୟାଲୋ, ହଁ ଆଜ୍ଞା ନମସ୍କାର।
3: ନମସ୍କାର, କୁହନ୍ତୁ କିଏ କହୁଛନ୍ତି? କିଛି ପନିପରିବା ବି ଲଗେଇଛନ୍ତି? ଠିକ ଅଛି, ବଢିଆ କଥା। ଆଉ ଆପଣଙ୍କୁ କିଛି ଖାଲି ସମୟ ଯେତେବେଳେ ମିଳେ କଣ କରନ୍ତି?
4: ଖାଲି ସମୟ ମିଳିଲେ ଆଜ୍ଞା ମୁଇଁ ଟିକେ ଲେଖାଲେଖି ବେଶୀ କରୁଛି ଆଜ୍ଞା, ବୁଝିଲେ କି? ଲେଖବାଟା ହେଲେ ଲେଖିମି, ଗଳ୍ପ ପଢ଼ମି, ବହି ପଢ଼ମି।
3: ଆଚ୍ଛା ଠିକ ଅଛି, କୁହନ୍ତୁ ଆଜି କୋଉ ଗୀତ ଶୁଣେବା?

0: ଏଥିରେ ରବିମାନିନି ରବିମାନି ଆଡ଼
1: ଠିକ ଅଛି, କାହାକୁ ଡେଡିକେଟ୍ କରିବେ ତ ନା କହିଦିଅନ୍ତୁ।
0: ହଁ ନା ତ କହିମି ଆଜ୍ଞା, ଆମର ଗୋଟେ ଶ୍ରୋତା ଥିଲା ଆଜ୍ଞା, ରେଗୁଲାର ମୋର ପାଖରେ ବସିଛି ଆଜ୍ଞା, ତାର ବିଷୟରେ ଟିକେ କହିମି। ତାଙ୍କ ନାଁ ହଉଛି ଚୈତନ୍ୟ ପଟେଲ, ଆକାଶବାଣୀ ରାଜଧାନ ଶ୍ରୋତା ଥିଲା। ସେ ମଝିରେ ଆଜ୍ଞା ତାର ଶରୀର ଖରାପ ହେବାରୁ ହାଇ ବ୍ଲଡ ପ୍ରେସରରୁ ପାରାଲିସ ଟାଇପ୍ ରହିକିନା ଆଜ୍ଞା, ସେ କଥା କହିନି ପାରବା, ମୋର ପାଖେ ଅଛି ଆଜ୍ଞା। ଜଷ୍ଟ ମିନିଟେ ଆପଣ ହେଲୋ କହିଲେ ସେ ଟିକେ ଖାଲି କହିବା ଆଜ୍ଞା, ଟିକେ ହେଲୋ କରୁନ ଆଜ୍ଞା।
1: ହ୍ୟାଲୋ ଚୈତନ୍ୟ ବାବୁ କୁହନ୍ତୁ, ମେଡିସିନ ପତ୍ର ଏବେ କଣ ଚାଲିଛି କି? ଆଚ୍ଛା ତାହେଲେ ଜଲ୍ଦି ଭଲ ହେଇଯାଉ, ଆମେ ଏତିକି ପ୍ରାର୍ଥନା କରୁଛୁ ଭଗବାନଙ୍କୁ।
0: ଆଉ ସାର୍
1: ହଁ
0: ଏତିକି କଥା ହେଇକିରି ସେ ବହୁତ ଖୁସି ଅନୁଭବ କଲା ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ଲାଗିକିରି।
1: ଚୈତନ୍ୟ ବାବୁ ଆଗରୁ କଲ୍ କରୁଥିଲେ ନାଇଁ?
0: ଆଜ୍ଞା ଆଜ୍ଞା, ସେ ଚୈତନ୍ୟ ଭାଇ ଆଜ୍ଞା, ଗୋଟେ ଗାଁର ଆଜ୍ଞା, ଘର ଆମର ପାଖେ ପାଖେ ଘରେ।
1: ନିହାତି ତାଙ୍କ ଦେହ ଜଲ୍ଦି ଭଲ ହେଇଯାଉ
0: ଆଜ୍ଞା ଆଜ୍ଞା। ଆଉ ଡେଡିକେଟ ଆଜ୍ଞା, ଆକାଶବାଣୀ ରାଉରକେଲାର ସବୁ ଶ୍ରୋତାଙ୍କୁ ଡେଡିକେଟ ଆଜ୍ଞା।
1: ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ନମସ୍କାର।
1: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ଭାଇ ନମସ୍କାର।
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି? ଆଚ୍ଛା, ଢେଙ୍କାନାଳରୁ କହୁଛନ୍ତି?
1: ଆଜ୍ଞା।
0: ଆଗରୁ କଲ୍ କରିଥିଲେ?
1: ନାଇଁ ଭାଇ, ଏଇଟା ମୁଁ ପ୍ରଥମ ଥର ପାଇଁ କଲ୍ କଲି। ମୁଁ କାର୍ଯ୍ୟକ୍ରମ ଶୁଣେ, ବହୁତ ଭଲ ଲାଗେ।
0: ଆପଣଙ୍କୁ ବହୁତ ସ୍ୱାଗତ ଆମ କାର୍ଯ୍ୟକ୍ରମରେ। ତ୍ରିନାଥ ବାବୁ ଆପଣଙ୍କ ବିଷୟରେ କୁହନ୍ତୁ, କ'ଣ କରନ୍ତି?
1: ଆମେ ଭାଇ ଗୋଟେ ଜନସେବା କେନ୍ଦ୍ର ଖୋଲିଛୁ, ତାପରେ ମୋବାଇଲ ରିଚାର୍ଜ, ଡିଟିଏଚ୍ ରିଚାର୍ଜ ଏଭଳି କରୁଛି, ତାପରେ ଘରେ ଦୋକାନ ଗୋଟେ ଛୋଟ ଦୋକାନ ଗୋଟେ ଅଛି, ଆଉ ଏମିତି ରେଡିଓ ଶୁଣେ, ଏମିତି ସମୟ ବିତେଇ ଦିଏ ଭାଇ।
0: ତ ଏବେ ଆପଣଙ୍କର ଦୋକାନ କେମିତି ଚାଲିଛି ଏବେ?
1: ଦୋକାନ ତ ଭାଇ ଗାଁରେ ଅଛି, ସେମିତି ଚାଲିଛି। ଆଉ ଏବେ ନୂଆ କରି ସେ ଜନସେବା କେନ୍ଦ୍ର ବି ବହୁତ ଭଲ ଚାଲିଛି,
0: ଆଜିକାଲି ତ ବିଭିନ୍ନ ପ୍ରକାର ସ୍କିମ ଗୁଡାକ ଆସୁଛି, ସେସବୁରେ ଆପଣଙ୍କର ଟିକେ କାମ ରହୁଥିବ ନାଇଁ?
1: ଆଉ ଲୋକଙ୍କର ସେମିତି ବ୍ୟାଙ୍କରୁ ପଇସା ଉଠେଇବା ଦେଣ ସେ ବି ଆମ ପାଖରେ ଅଛି, ସେଟା ବି ଆମେ କରୁଛୁ। ତ ବହୁତ ଲୋକମାନେ ବହୁତ ଖୁସି ଅଛନ୍ତି, ଯୋଉମାନେ ବୃଦ୍ଧ ମାନେ ଆସିପାରୁନାହାନ୍ତି, ନମ୍ବର ବି ଦେଇଦେଇଛୁ ତାଙ୍କ ଘରକୁ, ଯାଇକି ବି ଆମେ ଆମ ଗାଁ ପାଖାପାଖି ଯୋଉମାନେ ଅଛନ୍ତି ଆମେ ହେଲ୍ପ କରୁଛୁ। ଭତ୍ତା ପଇସା ପାଉଛନ୍ତି ମାନେ ସେ ପୁଅମାନେ ବ୍ୟାଙ୍କକୁ ଆଣି ଛାଡ଼ି ହୁଏ ନାହିଁ ବା ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଆସିବାର, ତ ସେଥିପାଇଁ ଆମେ ତାଙ୍କ ଘରକୁ ଯାଇକି ବି ତାଙ୍କ ସାହାଯ୍ୟ ସେମାନେ କରୁ। ଖାଲି ପଇସା ଉଠା ବୋଲି ନୁହଁ, ଯଦି କୋଉ ଆପ୍ଲାଏ କରିବାର ଥିବ, କ'ଣ କାର୍ଡ ତାଙ୍କ ପାଖରେ ଏଇଟା ନଥିବ, ସରକାର ବଞ୍ଚିତ ହଉଛନ୍ତି, ତାଙ୍କ ପାଇଁ ବି ଆମେ ଆପ୍ଲାଏ
0: କରିଦେଉଛନ୍ତି ନାଇଁ? ବଢିଆ କଥା। ଆପଣଙ୍କର ସତରେ ଆପଣ ଜନସେବା କେନ୍ଦ୍ର ଖୋଲିଛନ୍ତି ଆଉ ସେବା ମଧ୍ୟ କରୁଛନ୍ତି, ଏମିତି ଆପଣଙ୍କର କାମ ଚାଲିଥାଉ ଆଉ ଲୋକଙ୍କର ସେବା ମଧ୍ୟ କରୁଥାନ୍ତୁ। ଆଜି କୋଉ ଗୀତ ଶୁଣିବା ଆପଣଙ୍କୁ କୁହନ୍ତୁ?
1: ଭାଇ ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣେଇଦେବେ, ଯୋଉଟା କି ବିଭୁ କିଶୋର ଗାଇଥିବେ, ସେଇ ଗୀତ ମୋତେ ଶୁଣେଇଦେବେ।
0: ଠିକ୍ ଅଛି, ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣ ଏମିତି କଲ୍ କରିଥାନ୍ତୁ।
1: ଆଜ୍ଞା।

0: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
1: ନମସ୍କାର, ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।
2: ହ୍ୟାଲୋ ରାଉରକେଲା।
3: ଆଜ୍ଞା,
2: ଉଗ୍ରେଶନ ବାବୁ କୁହନ୍ତୁ, କେମିତି ଅଛନ୍ତି?
3: ମୁଁ
2: ଭଲ ଅଛି। ଆଉ କୁହନ୍ତୁ, ଆପଣଙ୍କର ଏବେ କେମିତି କଣ ସବୁ ଚାଲିଛି? ଚାଷ କାମ କରନ୍ତି ଆପଣ ନା? ଆପଣ ମୁଖ୍ୟ ଚାଷ କାମ ହୁଏ ନା ଅଲଗା ବି କିଛି କରନ୍ତି?
3: ବିଜନେସ
2: କୋଉ ପ୍ରକାର? ଆଚ୍ଛା ଆଚ୍ଛା, ବଢିଆ। ତ ସେଥିରେ ଆପଣଙ୍କର କେମିତି ସମୟ ଦଉଛନ୍ତି? ଠିକ ଅଛି, ଆପଣଙ୍କର କାମ ଏମିତି ଭଲ କି ଚାଲିଥାଉ ସବୁ। ଆଉ କୁହନ୍ତୁ, ଆଜି କୋଉ ଗୀତ ଶୁଣିବା?
3: ଆପଣ ଶୁଣେଇଦେବେ ନିଜକୁ ପଚାରି ଆଜି ନିଜେ ବୋଲି ଗୀତଟେ ଅଛି ଲଭ୍ ମାଷ୍ଟର୍ ଶୁଣେଇଦେବେ।
2: ଆଉ କାହାକୁ ଡେଡିକେଟ୍ କରିବେ ଗୀତ? ଠିକ ଅଛି, ସମସ୍ତ ଶ୍ରୋତାଙ୍କୁ ଆମେ ଡେଡିକେଟ୍ କରିଦେଉଛୁ। ଆଉ ଉଗ୍ରସେନ ବାବୁ, ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
3: ଧନ୍ୟବାଦ ଆଜ୍ଞା।

0: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ ସିବିଏସ୍ଇ ଆଇସିଏସ୍ଇ ଆଇଏସ୍ସିର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ୍ ହୋଇପାରିବେ। ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743 ସେକ୍ଟର 8 ରାଉରକେଲା, ମୋବାଇଲ୍ ନମ୍ବର 9437152631 ଏବଂ 7978445736 ରେ।
1: ହ୍ୟାଲୋ ରାଉରକେଲା, ହଁ କୁହନ୍ତୁ, କିଏ କହୁଛନ୍ତି? ଆଚ୍ଛା କୁହନ୍ତୁ, ଆପଣଙ୍କ ବିଷୟରେ କ'ଣ କରନ୍ତି ଆପଣ? ପୂଜା ପାଠ କହିଲେ କୋଉଠି
2: କାମ କରୁଛୁ? ମାନେ ଦି ଯେନ୍ତା ଆମର ମାନେ ଡାକିଲେ ଯାଇକିରି କାମ କରୁଛୁ ଆଜ୍ଞା, ମାନେ ପୂଜାପୂଜି କରୁଛୁ, ଆଗର ହେଲା କି ଯାହାର ବ୍ରତ ହେଲା କି ଯାହାର କୌଣସି ସତ୍ୟନାରାୟଣ ପୂଜା ହେଲା, ଘରେ ଘରେ ସବୁ ଡାକନ୍ତି ନା?
1: ଆଜ୍ଞା ଆଜ୍ଞା, ହଁ। ଆପଣ କୋଉ ସମୟରେ ଟିକେ ବେଶୀ ବ୍ୟସ୍ତ ରହନ୍ତି? ଆପଣଙ୍କର ମାନେ ପୂଜା କାମ ଗୁଡା ବେଶୀ ଚାଲେ?
2: ବେଶୀ କହିଲେ ଆଜ୍ଞା, ଆମର ଏବେ ଶ୍ରାବଣ ମାସ ଆରମ୍ଭ ହେଇଯାଏ, କାରଣ ଶ୍ରାବଣ ମାସରୁ ପୁରା ଆରମ୍ଭ ହେଇଛି ଆମର ଏଇ ବୈଶାଖ ମାସ ପର୍ଯ୍ୟନ୍ତ ପୁରା ଚାଲେ, ବିହାଘର କୁଶଳ ଚାଲେ। ଆଉ ଏବେ ଜଷ୍ଟ କାଲି ଦୁଇ ମାସ ଟିକେ ମଝିରେ ଯୋଉ ଟିକେ ବର୍ଷା ଲାଗି ବନ୍ଦ ରହେ,
1: ଆଚ୍ଛା,
2: ନହେଲେ ସବୁ ଜାଗା ଚାଲୁଛି ପ୍ରୋଗ୍ରାମ।
1: ଆଉ ଆପଣଙ୍କର ଘରେ କିଏ କିଏ ଅଛନ୍ତି?
2: ଘରେ ଆଜ୍ଞା ମୋର ମ୍ୟାଡମ, ମୋର ଗୋଟେ ପୁଅ, ଏଇଟା ମେଟ୍ରିକ ପରୀକ୍ଷା ଦେବ 2027 ରେ।
1: ବଢିଆ କଥା, ଆପଣଙ୍କର ଏମିତି କାମ ଚାଲିଥାଉ ଆଉ ସବୁବେଳେ ବ୍ୟସ୍ତ ରୁହନ୍ତୁ, ନାଇଁ କି?
2: ଆଜି
1: କୋଉ ଗୀତ ଶୁଣେଇବା ଆପଣଙ୍କୁ କୁହନ୍ତୁ?
2: ପୁନର୍ମିଳନ ଫିଲ୍ମର ମୁଁ ରିକ୍ସା ବାଲା ଆଜ୍ଞା ଗୋଟେ ଗୀତ ଅଛି ପୁନର୍ମିଳନ ଫିଲ୍ମର, ଟିକେ କରିଦେବେ ଆଜ୍ଞା?
1: କୁହନ୍ତୁ ନା, କୁହନ୍ତୁ
2: ଆଜ୍ଞା। ମୋର ପତ୍ନୀ ଦୀପାଞ୍ଜଳି ମିଶ୍ର, ତାପରେ ମୋର ଦାଦା ମୁରଲୀ ପ୍ରସାଦ କର ମହୁଲପାଲି, ବିହାରୀଲାଲ ଭୋଇ ବଲାଙ୍ଗୀର, ତାପରେ ମୋର ସୋଲା ପ୍ରଶାନ୍ତ କୁମାର ଦାସ, ତାଙ୍କର ସ୍ତ୍ରୀ ଲିଲି ଦାସ, ତାପରେ ମୋର ଭଉଣୀ ସସ୍ମିତା ଭୋଇ, ମୋର ମାମୁଁ ସୁବଲ କୁମାର ସାହୁ, କରମଚାନୀ ସାହୁ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ଯେତିକି ସୁନ୍ଦର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଡେଡିକେଟ୍ କରିଦେବି ଆଜ୍ଞା।
1: ଠିକ୍ ଅଛି, ଆପଣ ଯେତେ ଜଣ ନାଁ ନେଲେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ।
2: ଠିକ୍ ଅଛି, ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ନମସ୍କାର
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି? ଆଚ୍ଛା ବରୁଆ ବାବୁ, କେମିତି ଅଛନ୍ତି? ମୁଁ ବି ଭଲ ଅଛି, ଆଉ କୁହନ୍ତୁ ଆପଣଙ୍କର ଖବର। ଗରମ ତ ତଥାପି ଆଗଠୁ କମିଛି ଏବେ? ହଁ, ଆପଣଙ୍କର କ'ଣ ଚାଷ କାମ କରନ୍ତି? ତ ଏବେ କ'ଣ ଚାଷ କାମ ଚାଲିଛି? ହଁ, ବର୍ଷା ହେଲେ ସବୁ ଆରମ୍ଭ ହବ କାମ ନାହିଁ। ଆଜି କୋଉ ଗୀତ ଶୁଣିବା କୁହନ୍ତୁ?
1: ଆଜ୍ଞା, ଆଜି ଆପଣଙ୍କ ପସନ୍ଦର ଗୋଟେ ଦେଇଦେବେ, ଆଉ ଅନୁରାଧା ପଡ଼ୁଆର ଆଉ ମମତା ଜିତିଙ୍କ କଣ୍ଠର ଗୋଟେ ଦେଇଦେବେ ଗୀତ, ଭଲ ଗୀତଟା ଆପଣଙ୍କୁ ଡେଡିକେଟ୍ କରିବି। ଆଉ ଆମର ସୁପନ କୁମାର ସାହୁ, ଉପେନ୍ଦ୍ର ସୁନା, ରମ ଖାନି, ଆଉ ରବୀନ୍ଦ୍ର ମେହେର, ଶକ୍ତି ନାରାୟଣ ପ୍ରଧାନ, ଜୟ ନାରାୟଣ ପ୍ରଧାନ, ଚିତ୍ରଧର ସମର, ମନୋଜ ପଟେଲ, ଆଉ ରମାସାଗର ସାହୁ, ଆମର ଅଶୋକ ପତି, ଆଉ ଦେଶବନ୍ଧୁ ଭାଇଙ୍କୁ, ଆଉ ଆମର ନେହେରୁ ପୋଷ୍ଟିଙ୍କୁ ଡେଡିକେଟ୍ କରିଦେବେ। ଆଉ
0: ଠିକ୍ ଅଛି, ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ, ଆଉ ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ସାର୍ ନମସ୍କାର,
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି?
1: ମୁଁ ସବିତା କହୁଥିଲି ଜଗତସିଂହପୁରରୁ।
0: ଆଉ ସବିତା ମ୍ୟାଡ଼ାମ ବହୁତ ଦିନ ପରେ କଲ୍ କଲେ।
1: ଆଜ୍ଞା, ରହି ରହି କରିବା କଥା, ଅନ୍ୟମାନେ ସବୁ କରନ୍ତୁ।
0: କେମିତି ଅଛନ୍ତି କୁହନ୍ତୁ।
1: ହଁ ଭଲ ଅଛି ସାର୍।
0: ଆଉ ଆପଣଙ୍କର ଜଗତସିଂହପୁର ଖବର?
1: ଖବର କ'ଣ, ଜୋରସୋର ତ ଖରା ହେଉଛି।
0: ଆଜ୍ଞା,
1: କାଳ ବୈଶାଖୀ ହେଉଥିଲା, ଏବେ ତ 4-5 ଦିନ ହେଲାଣି ପ୍ରବଳ ଖରା ହେଉଛି ଲଘୁଚାପ ଯୋଗୁରୁ, ଆଉ ତଥାପି ଚଳୁଛି,
0: ଟିକେ
1: ଅସୁବିଧା ନାହିଁ।
0: ଟିକେ ଆଗଠୁ ଏବେ ଗରମ ଖରା ଟିକେ କମିଛି ନାଇଁ?
1: ଆଜ୍ଞା ଆଜ୍ଞା।
0: ଆଉ କ'ଣ କରୁଛନ୍ତି ଆପଣ କୁହନ୍ତୁ।
1: ବର୍ତ୍ତମାନ କିଛି ନାହିଁ, ସବୁ ଘରେ ଟିକେ ହେଲ୍ପ କରିଦେଲେ ରୋଷେଇବାସ।
0: ଆଜ୍ଞା,
1: ଆଉ ମୁଁ କହିଲି ଆଜି ଟିକେ ରାଉରକେଲାକୁ ଲଗେଇବା ଲଗଉଥିଲି।
0: ତ ଆଜି ରୋଷେଇରେ କ'ଣ କଲେ?
1: କିଛି ନାହିଁ ସାର୍, ସେ ଶାଗ ଟିକେ ହେଇଛି, ଭାତ ଡାଲି ଶାଗ, ଆଉ ଆଳୁ କୋବି ତରକାରୀ ଟିକେ ହେଇଛି, ପଣସ ମଞ୍ଜି ଭାଜିଛି, ସମସ୍ତେ ଭଲ ପାଆନ୍ତି ଖାଇବାକୁ।
0: ଆପଣ କ'ଣ ଭଲ ବନାନ୍ତି ସ୍ପେଶାଲ?
1: କିଛି ନାହିଁ, ସାଧା ଯାହାଦ୍ୱାରା ବନେଇଦେବି, ମାନେ ମୁଁ ବେଷ୍ଟ ଦେବାକୁ ଚେଷ୍ଟା କରିବି, ଆପଣଙ୍କୁ ସେଇଟା ଭଲ ଲାଗିପାରେ ନ ଲାଗିପାରେ।
0: ଆଚ୍ଛା ଆଚ୍ଛା,
1: ମୁଁ ମୋର ବେଷ୍ଟ ଦିଏ।
0: ଠିକ ଅଛି, ବଢିଆ କଥା। ଆପଣ କୁହନ୍ତୁ ଆଜି କେଉଁ ଗୀତ ଶୁଣିବା
1: ସାର୍? ଆଜି ଆପଣଙ୍କ ଚଏସ୍ରେ ଗୋଟେ ଭଲ ଗୀତ ମୁଁ ଶୁଣିବାକୁ ଚାହେଁ।
0: ଆଉ କାହାକୁ ଡେଡିକେଟ୍ କରିବେ ନା କହିଦିଅନ୍ତୁ?
1: ହଁ, ଡେଡିକେଟ୍ କରିବି ଫାର୍ଷ୍ଟ ଆପଣଙ୍କୁ।
0: ଆଜ୍ଞା,
1: ତାପରେ ବନେଇରୁ ଯୋଉ କରନ୍ତି ଅଶୋକ ଭାଇ ନା ତାଙ୍କୁ, ଆଉ ଆମ ଜଗତସିଂହପୁର ଯୋଉ ଭଉଣୀ ମାନେ କରନ୍ତି, ମମିନା ଭଉଣୀ, ଦଲି ଭଉଣୀ, ଗୀତା ଭଉଣୀ, ଏମାନଙ୍କୁ, ଆଉ ଲକ୍ଷ୍ମୀନାରାୟଣ ବାଘ କରନ୍ତି ଜଣେ ସିନ୍ଦୁଲ ସୁବର୍ଣ୍ଣପୁରରୁ, ଆଉ ଯେତେ ରାଉରକେଲା ଶୁଣୁଥିବ ସବୁ ଭାଇ ଭଉଣୀ।
0: ଠିକ ଅଛି, ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ। ଆଉ ସବିତା ମ୍ୟାଡ଼ାମ ଆପଣ କଲ୍ କରୁଥିବାରୁ ବହୁତ ବହୁତ ଧନ୍ୟବାଦ।
1: ରଖୁଛି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ଆଜ୍ଞା ଜୁହାର
0: ଜୁହାର, କୁହନ୍ତୁ କିଏ କହୁଛନ୍ତି?
1: ଆଜ୍ଞା ମୁଇଁ ମୁରଲୀ ବାବୁ କହୁଥିଲି, ଗାଁ ବରଗଡ଼ ଜିଲ୍ଲା ବରଗଡ଼ରୁ।
0: ହଁ ମୁରଲୀ ବାବୁ, କେମିତି ଅଛନ୍ତି କୁହନ୍ତୁ।
1: ଆଜ୍ଞା ବହୁତ ଭଲ ଅଛି, ଆପଣ ମାନେ କେନ୍ତା ଅଛନ୍? ଆଜ୍ଞା
0: ଆମେ ମଧ୍ୟ ଭଲ ଅଛୁ। ଆଉ ଆପଣଙ୍କର ଖବର କୁହନ୍ତୁ, କ'ଣ ଚାଲିଛି?
1: ଚାଲିଛି, ଶାଢ଼ୀ ବୁଣାବୁଣି। ଆଜ୍ଞା
0: ଆଚ୍ଛା, ଆପଣ କେଉଁ ପ୍ରକାର ଶାଢ଼ୀ ବୁଣନ୍ତି?
1: ଆମେ ଆମର ସୂତା ଶାଢ଼ୀ, ଆମ କଟନ ସୂତା।
0: କଟନ ସୂତା ନାଇଁ,
1: ଆଜ୍ଞା
0: ସମ୍ବଲପୁରୀ।
1: ଆଜ୍ଞା
0: ଆଚ୍ଛା, ତ ସପ୍ତାହରେ କେତେଟା ବାହାରୁଛି ଶାଢ଼ୀ?
1: ଦୁଇଟା ବାହାରୁଛି। ଆଜ୍ଞା
0: ଆପଣ ନିଜେ ଘର ଲୋକ ନା ଆଉ ବାହାର ଲୋକ ବି ଅଛନ୍ତି ସେଥିରେ କାମ କରିବା ପାଇଁ?
1: ନାଇଁ ନିଜ ଘର ଲୋକ।
0: ଠିକ ଅଛି, ଆପଣଙ୍କ କାମ ବଢ଼ିଆ ଚାଲୁ। ଆଉ କୁହନ୍ତୁ, ଆଜି କେଉଁ ଗୀତ ଶୁଣିବା?
1: ତମ ମାୟାରେ ମାୟା କଥା ଚିତ୍ର ଗୀତ
0: କେଉଁ ଗୀତ ୟାର?
1: ଦେଲେ ଛୁଇଲି କେ କଦମ ଫୁଲ ଫୁଟେ ଗୀତଟା ଅନୁରାଧା ଆଉ ଫକୀର ପଟ୍ଟନାୟକ। ଆଜ୍ଞା
0: ଠିକ ଅଛି, କାହାକୁ ଡେଡିକେଟ୍ କରିବେ?
1: ହଁ ଆଜ୍ଞା, ଆମ ଲକ୍ଷ୍ମୀଧର ବାଘ, ତାପରେ ଆମର ଅଛନ୍ତି ଯଶବନ୍ତ ପାଇଁ, ଉପେନ୍ଦ୍ର ସୁନା, ଦେବରାଜ ମିହିର, ଶଙ୍କର ମିହିର, ରବୀନ୍ଦ୍ରନାଥ ମିହିର, ଚନ୍ଦ ପ୍ରଭାକର, ପରେଶ ବରୁଆ, ଏଟା ବହୁତ ଅଛୁ ଆଜ୍ଞା।
0: ଠିକ ଅଛି, ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ। ଆଉ ମୁରଲୀ ବାବୁ, ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ହଁ ଆଜ୍ଞା, ଜୁହାର। ଆଜ୍ଞା
0: ଜୁହାର।

0: ହ୍ୟାଲୋ ରାଉରକେଲା,
1: ହଁ ଆଜ୍ଞା ଜୁହାର,
0: ଜୁହାର କୁହନ୍ତୁ, କିଏ କହୁଛନ୍ତି?
1: ମୁଁ ଡୁମାଲୁଦିନ ନବପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆଚ୍ଛା ମନୋଜ ବାବୁ, କେମିତି ଅଛନ୍ତି?
1: ଆଜ୍ଞା ମୁଁ ବହୁତ ଭଲ ଅଛି। ଆଜ୍ଞା ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। କୁହନ୍ତୁ ଆପଣଙ୍କ ଖବର କ'ଣ ଚାଲିଛି?
1: ଏବେ ତ ଚାଲିଛି ଆଜ୍ଞା ପନିପରିବା ଚାଷ ଚାଲିଛି, ଆଉ ଧାନ ଚାଷ ଏବେ ଆରମ୍ଭ ହେବ। ବର୍ଷା ହଉନାହିଁ, କ'ଣ କରିବା?
0: ବର୍ଷା ଟାଇମରେ ଟିକେ ହେଲେ ଚାଷ କାମ ଷ୍ଟାର୍ଟ କରିଦେବେ ନାଇଁ? ଆଚ୍ଛା ମନୋଜ ବାବୁ କୁହନ୍ତୁ, ଆଜି କୋଉ ଗୀତ ଶୁଣିବା?
1: ପୁରୁଣା ଚଳଚ୍ଚିତ୍ର ଓଡ଼ିଆର ଯେକୌଣସି ଗୀତ ଦେଇଦେବେ। ଆଜ୍ଞା
0: ଠିକ ଅଛି, କାହାକୁ ଡେଡିକେଟ୍ କରିବେ?
1: ଆଜ୍ଞା ଚିତ୍ରସେନ ସବର, ସେମାନଚଳ ସବର, ଶ୍ୟାମା ସାଗର ସାହୁ, ଆଉ ନାଗୁ ପାତ୍ର, ଆଉ ହିମାଚଳ ସବର। ଆଜ୍ଞା
0: ଠିକ ଅଛି, ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ। ମନୋଜ ବାବୁ ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ,
0: ହଁ କୁହନ୍ତୁ, କିଏ କହୁଛନ୍ତି?
1: ମୁଁ ଚିତ୍ରସେନ ବାବୁ କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା
0: ଆପଣଙ୍କର ଖବର କୁହନ୍ତୁ, କେମିତି ଅଛନ୍ତି ଚିତ୍ରସେନ ବାବୁ?
1: ହଁ ଆଜ୍ଞା, ମୁଁ ତ ବହୁତ ଭଲ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। ଆଉ ଆପଣଙ୍କର ବେପାର ଏବେ କେମିତି କ'ଣ ଚାଲିଛି?
1: ଠିକ୍ ଚାଲିଛି ଆଜ୍ଞା, ଭଗବାନଙ୍କ କୃପାରୁ ଆଜ୍ଞା ଠିକ୍ ଠାକ୍ ଚାଲିଛି।
0: ଆଉ ଆପଣଙ୍କର ଅଞ୍ଚଳରେ ଏବେ ପାଣିପାଗ କେମିତି?

ଶ୍ରୋତା ବନ୍ଧୁ, ଏଥିସହିତ ଶେଷ ହେଲା ଆମର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ଆମର ଏହି କାର୍ଯ୍ୟକ୍ରମ ପାଇଁ ଆପଣଙ୍କ ଫୋନ୍ କଲ୍ ରେକର୍ଡିଂ କରିଥାଉ ପ୍ରତ୍ୟେକ ଗୁରୁବାର ସକାଳ 10:30 ରୁ 11:15 ପର୍ଯ୍ୟନ୍ତ। ଯଦି ଆପଣ ମଧ୍ୟ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତେବେ ଆମକୁ ଫୋନ୍ କରନ୍ତୁ। ଆମ ନମ୍ବରଟି ହେଲା 0661-2470-154। ନମ୍ବରଟି ଆଉଥରେ କହି ରଖୁଛି 0661-2470-154। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣଙ୍କ ରେଡ଼ିଓ ସାଥୀ ସରୋଜକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶ୍ରୋତାଙ୍କୁ ପ୍ରଚାର କଲୁ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତୀ କୁମାର ସ୍ୱାଇଁ, ଉପସ୍ଥାପନାରେ ସରୋଜ କୁମାର ସାହୁ। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ। କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ।

0: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆଲୋଚନା ମହାରାଷ୍ଟ୍ରର ବେଶଭୂଷା ଏ ସମ୍ପର୍କରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା ତାଙ୍କ ସହିତ ଆଲୋଚନା କରିଛନ୍ତି ସୁମିତ୍ରା ମହାପାତ୍ର ଆଜ୍ଞା ନମସ୍କାର
1: ଆଜ୍ଞା ନମସ୍କାର ମୋ ନାଁ ହେଉଛି ପ୍ରଶାନ୍ତ ମାନପୁରେ ଆଉ ମୁଁ ମହାରାଷ୍ଟ୍ରରେ ପୁଣେରେ ରୁହେ
2: ଆପଣ ମହାରାଷ୍ଟ୍ରରେ ରହୁଛନ୍ତି କିନ୍ତୁ ଏତେ ସୁନ୍ଦର ଓଡ଼ିଆ କେମିତି କହିପାରୁଛନ୍ତି
1: ମୁଁ ଆକ୍ଚୁଆଲି ଓଡ଼ିଶାରେ ରହିଥିଲି ମୋ ବାପା ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ କାମ କରୁଥିଲେ ରିଟାୟାର କଲେ ସେଇଠି ଚିଫ୍ ଆର୍କିଟେକ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ ତ ମୋର ସବୁ ସ୍କୁଲିଂ ହେଲା ଓଡ଼ିଶାରେ ସୁନାବେଡ଼ା ପାରାଦୀପ ଭୁବନେଶ୍ୱରରେ ତାପରେ କଲେଜ କଲି ବିଜେବି କଲେଜରେ ଆଉ ତାପରେ MBA କଲି ରେଭେନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରରୁ ମାନେ 30-35 ବର୍ଷ ମୁଁ ଓଡ଼ିଶାରେ ଥିଲି ପୁରା ଖାଣ୍ଟି ଓଡ଼ିଆ କହିପାରେ
2: ଆପଣଙ୍କ କଥା ଶୁଣିକି ଖୁବ ଭଲ ଲାଗୁଛି ଯାହା ହଉ ଓଡ଼ିଶା ପାଣି ପବନରେ ଆପଣ ବଢିଛନ୍ତି ନା କଣ
1: ହଁ ଓଡ଼ିଶା କଥା ମତେ ବହୁତ ମନେ ପଡେ
2: ଆଜ୍ଞା ଆଉ ଓଡ଼ିଶାର ଖାଦ୍ୟ ଆପଣଙ୍କୁ କେମିତି ଲାଗେ
1: ଓଡ଼ିଶାର ଖାଇବାଟା ମତେ ବହୁତ ଭଲ ଲାଗେ ଘାଣ୍ଟ ତାପରେ ଓଡ଼ିଶାର ମିଠା ଗୁଡା ମୁଁ ବହୁତ ମିସ୍ କରେ ମାନେ ଛେନାପୋଡ଼ ହଉଛି ମୋର ଫେଭରେଟ
2: ଛେନାପୋଡ଼
1: କ୍ଷୀର କଦମ ଆଉ ରସଗୋଲା ସେଠିକା ରସଗୋଲା ଯୋଉ ସ୍ୱାଦ ତାର ଥାଏ ଏଇଠି ମହାରାଷ୍ଟ୍ରରେ କଲେ ସେତେ ଭଲ ହୁଏନି
2: ଆପଣ ତାହେଲେ ଓଡ଼ିଶାରେ ବହୁତ ବର୍ଷ ରହିଛନ୍ତି ଓଡ଼ିଶାକୁ ଭଲ ପାଆନ୍ତି ଶୁଣିକିରି ବହୁତ ଭଲ ଲାଗୁଛି ଆପଣ ତ ଦେଖିଥିବେ ଓଡ଼ିଶାରେ ସାଧାରଣ ଭାବରେ ମହିଳାମାନେ ଶାଢୀ ପିନ୍ଧନ୍ତି ପୁରୁଷମାନେ ଧୋତି ପିନ୍ଧନ୍ତି ପାଇଜାମା ବି ପିନ୍ଧନ୍ତି କିନ୍ତୁ ମହାରାଷ୍ଟ୍ରରେ ମହାରାଷ୍ଟ୍ରିଆନ ଲୋକମାନେ କଣ ପିନ୍ଧନ୍ତି
1: ମହାରାଷ୍ଟ୍ରରେ ମହିଳାମାନେ ଆଗେ ସେ କଚ୍ଛା ମାରିକି ନୱାରୀ ଶାଢୀ ପିନ୍ଧୁଥିଲେ ଆଗ କାଳରେ ମୋର ଜେଜେମା ମୋର ଆଇ ସେ ପିନ୍ଧୁଥିଲେ କିନ୍ତୁ ତାପରେ ସମୟର ପରିବର୍ତ୍ତନ ପରେ ସେମାନେ ବି ଖୁଞ୍ଚିକି ଶାଢୀ ପିନ୍ଧୁଛନ୍ତି ଏବେ କଚ୍ଛା ମାରିକି ପିନ୍ଧୁ ନାହାନ୍ତି ଖୁଞ୍ଚିକି ଶାଢୀ ପିନ୍ଧନ୍ତି ଗଳେରେ ଆଉ ଆଜିକାଲି ତ ଝିଅମାନେ ସେ ସଲୱାର କମିଜ ପିନ୍ଧୁଛନ୍ତି ସେଟା ପ୍ରିଫର କରୁଛନ୍ତି ପୁରୁଷମାନେ ଆଗ କାଳରେ ସେ ଧୋତି ପିନ୍ଧୁଥିଲେ ଧଳା ରଙ୍ଗ ଧୋତି ଆଉ ଧଳା ରଙ୍ଗର ସାର୍ଟ ନହେଲେ ଗୋଟେ କୁର୍ତ୍ତା କହନ୍ତି ଆଉ ଗୋଟେ

0: ଧଳା ରଙ୍ଗର ଟୋପି ଥାଏ, କିନ୍ତୁ ଆଜିକାଲି ପୁରୁଷମାନେ ଧଳା ରଙ୍ଗର ପାଇଜାମା, ଧଳା ରଙ୍ଗର କୁର୍ତ୍ତା ଓ ଟୋପି ପିନ୍ଧନ୍ତି। ମହାରାଷ୍ଟ୍ରରେ ଗରମ ବହୁତ ହୁଏ, ଆମ ଯେମିତି ଓଡ଼ିଶାରେ ବେଶୀ ଲୋକମାନେ ସମୁଦ୍ର ତଟରେ ରହନ୍ତି, ଯେମିତି ପୁରୀ ହେଲା, ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ବେଶୀ ଜନସଂଖ୍ୟା ସମୁଦ୍ର ପାଖରେ ରହେ, ସେଠି ହ୍ୟୁମିଡିଟିଟା ଟିକେ ଥାଏ, ମାନେ ଟିକେ ଥିଲା କପଡା ପିନ୍ଧନ୍ତି, ମାନେ ଝାଳ ଗୁଡା ଯେମିତି ଥିଯିବ ଗୋଟେ ଗାମୁଛା ରଖନ୍ତି। ମହାରାଷ୍ଟ୍ରରେ ସେମିତି ବହୁତ ଗରମ ହୁଏ ତ ସେମାନେ ଗୋଟେ ଟୋପି ପିନ୍ଧନ୍ତି ମୁଣ୍ଡ ଉପରେ ଆଉ ଧଳା ରଙ୍ଗର ପିନ୍ଧନ୍ତି, ଗରମ ଗୁଡା ଟିକେ ରିଫ୍ଲେକ୍ଟ ହେଇଯିବ, ମାନେ ତାଙ୍କୁ ଗରମ ହବନି
1: ରକ୍ଷା ପାଇବା ପାଇଁ ପିନ୍ଧନ୍ତି। ଆପଣ ଦେଖିଥିବେ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାରର ସବୁ ପୋଷାକ ପିନ୍ଧନ୍ତି, ଏଇ ମକର ସଂକ୍ରାନ୍ତି ଆପଣଙ୍କର ମହାରାଷ୍ଟ୍ର ଲୋକମାନେ କଣ ପିନ୍ଧନ୍ତି, ସେତେବେଳେ କିଛି ସ୍ୱତନ୍ତ୍ର ପୋଷାକ ଥାଏ କି?
0: ହଁ ଥାଏ, ମାନେ ମକର ସଂକ୍ରାନ୍ତିରେ ଝିଅ ବାହା ହେଇକି ଯାଉଛି, ତା ଶାଶୁ ତାକୁ ଗୋଟେ କଳା ରଙ୍ଗର ଭଲ ଶାଢୀଟା ଗୋଟେ ଦିଅନ୍ତି, ତ ସେଇ ମକର ସଂକ୍ରାନ୍ତି ଦିନ ସେ କଳା ରଙ୍ଗ ଶାଢୀଟା ପିନ୍ଧା ହୁଏ, ଯେ ନୂଆ ବାହା ହେଇଛନ୍ତି ମାନେ ଗୋଟେ ବର୍ଷ ଭିତରେ ସେ ଶାଢୀଟା ମିଳେ, ପୂଜା ହୁଏ, ଆମେ ସିଟିଲର ଲଡ୍ଡୁ ଥାଏ ଆଉ ବଡି ଥାଏ,
1: ଆପଣ ଯୋଉ କହିଲେ ତିଲ ଲଡୁ, ମାନେ ଆମେ ଯୋଉ ରାଶି ଲଡୁ କହୁଛୁ ନା,
0: ରାଶି ଲଡୁ, ରାଶି ଲଡୁ ସେଟା ତିଆରି ହୁଏ। ଆଜିକାଲି ତ ଲୋକମାନେ ଦୋକାନରେ କିଣୁଛନ୍ତି, କିନ୍ତୁ ମୋ ମା ଭାଇ ଏବେ ବି ସେ ତାକୁ ନିଜେ କରନ୍ତି, ଲଡୁ କରନ୍ତି
1: ମକର ସଂକ୍ରାନ୍ତିରେ, ସେଟା ନିଶ୍ଚିତ ଭାବରେ ହୁଏ।
0: ମକର ସଂକ୍ରାନ୍ତି ସେଟା ନିଶ୍ଚିତ ଭାବରେ ହୁଏ।
1: ଆଉ କଳା ଶାଢୀ ଯୋଉମାନେ ନୂଆ ବାହା ହେଇଥାନ୍ତି ତାଙ୍କର ଶାଶୁ ମାନେ ତାଙ୍କୁ ସେଟା ଉପହାର ଦିଅନ୍ତି,
0: ଶାଶୁ ମାନେ ଉପହାର ଦିଅନ୍ତି।

0: ଆପଣଙ୍କର ମକର ସଂକ୍ରାନ୍ତି ପରେ ଗୁଡ଼ି ପଡ଼ବା ବୋଲି ଗୋଟେ ପର୍ବ ହୁଏ, ତାର କଣ ମହତ୍ଵ?
1: ଗୁଡ଼ି ପଡ଼ବା ହଉଛି ଆମର ଯେମିତି ନୂଆ ବର୍ଷ ସେଇଦିନ ଠୁ ଆରମ୍ଭ ହୁଏ।
0: ଆଚ୍ଛା, ଆମର ଯେମିତି ପଣା ସଂକ୍ରାନ୍ତିରେ ହୁଏ,
1: ଆପଣ ପଣା ସଂକ୍ରାନ୍ତି ହୁଏ, ଏଠି ନୂଆ ବର୍ଷ ଗୁଡ଼ି ପଡ଼ବାରୁ ହୁଏ। ସେ ଗୁଡ଼ି ପଡ଼ବାଟା ହଉଛି ଆମର ଫାଲଗୁଣ ମାସଟା ଶେଷ ହେଲେ ହେଇକି ତାପରେ ଚୈତ୍ର ମାସଟା ପ୍ରଥମ ଦିନଟା ସେଟା ହଉଛି ଗୁଡ଼ି ପଡ଼ବା ଦିନ, ମାନେ ଫାଲଗୁଣ ଅମାବାସ୍ୟା ସରିଲେ ନେକ୍ସଟ ଦିନରୁ ଦିନଟା ଆସେ ସେଟା ହଉଛି ଗୁଡ଼ି ପଡ଼ବା। ଆଉ ସେ ଗୁଡ଼ି ପଡ଼ବାକୁ ଲୋକମାନେ ତା ଆଗରୁ ଶାଢୀ କିଣିଦେଇଥିବେ, ଗୋଟେ ଭଲ ଡ୍ରେସ କିଣିଦେଇଥିବେ, ସେଟା ପୂଜା କରିବେ। ଆଉ ସେତେବେଳେ ଗୋଟେ ପ୍ରସାଦ ଦିଆ ହୁଏ, ଆମ ନିମ୍ର ଯୋଉ ପତ୍ର ଗୁଡ଼ ଆଉ ଧନିଆ ସେଟା ମିଶିକି ତାର ଗୋଟେ ସେଟା ପ୍ରସାଦ ହୁଏ, ସେଟା ଦିଆଯାଏ। ସେଦିନ ସମସ୍ତେ ମନ୍ଦିର ବି ଯାଆନ୍ତି ପୂଜା କରିକି ଆସନ୍ତି।
0: ଆପଣଙ୍କର ତ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଖୁବ ଧୁମଧାମରେ ପାଳନ କରାଯାଏ, ଦୀର୍ଘ ଦିନ ଧରିକିରି ହୁଏ, ସେତେବେଳେ କିଛି ସ୍ୱତନ୍ତ୍ର ବେଶ ପୋଷାକ ରହିଥାଏ କି?
1: ଗଣେଶ ଚତୁର୍ଥୀ 10 ଦିନ ହୁଏ ପ୍ରାୟ, ଲୋକମାନେ ସେଟା 3 ଦିନ 5 ଦିନ 7 ଦିନ ନହେଲେ 10 ଦିନ ରଖନ୍ତି। ଆଉ ଯୋଉ ପ୍ରଥମ ଦିନଟା ସେଟା ହଉଛି ସବୁଠୁ ଭାରି ଇମ୍ପୋର୍ଟାଣ୍ଟ ଦିନ। ପୂଜା ବେଳକୁ ସମସ୍ତେ ଜେନେରାଲି ଧୋତି କୁର୍ତ୍ତା ଆଉ ଗୋଟେ ପଗଡ଼ି ପିନ୍ଧିକି ପୂଜା କରିବେ, ଲୋକମାନେ ଗୋଟେ ଭଲ ଶାଢୀ ଫାଡ଼ି ପିନ୍ଧିବେ। ଗଣପତିଙ୍କୁ ଆମେ ମୋଦକ ଗୋଟେ ପ୍ରକାର ଥାଏ, ମୋଦକ ସେଟା ତିଆରି କରି ଓଡ଼ିଶାରେ ଗଣପତିକୁ
0: ଲଡ୍ଡୁ ଦିଆହୁଏ,
1: ଆମର ଏଠି ସେ ମୋଦକ ଦିଆହୁଏ ଆଉ ମୋତିଚୁର ଲଡ୍ଡୁ ଦିଆ ହୁଏ।
0: ଆଜ୍ଞା, ଯୋଉ ବେସନ ତିଆରି
1: ମୋଦକ ହଉଛି ତାଙ୍କ ସବୁଠୁ ପ୍ରିୟ।
0: ଆଜ୍ଞା, ଗଣପତି ଆଉ ମୋତିଚୁର ଲଡ୍ଡୁ ଦିଆ ହୁଏ।
1: ହଁ,
0: ଆଉ ଯୋଉ ନାରଳୀ ପୂର୍ଣ୍ଣିମା ରହିଛି, ମଙ୍ଗଳା ଗୌରୀ, ତାର କଣ ବିଶେଷତ୍ଵ ଥାଏ? କିଭଳି ବେଶ ପୋଷାକ ସବୁ ପିନ୍ଧନ୍ତି ମହିଳା ପୁରୁଷ ମାନେ ପିଲାମାନେ?
1: ମଙ୍ଗଳା ଗୌରୀଟା ଯୋଉଟା ହୁଏ ସେଟା ଗଣପତି ପରେ, ସେଟା ସ୍ତ୍ରୀ ମାନଙ୍କର ଫେଷ୍ଟିଭାଲ ସେଟା ପର୍ବ ସେଟା। ସ୍ତ୍ରୀ ମାନେ ସମସ୍ତେ ମିଶିକି ଶାଢୀ ପିନ୍ଧିକି ନାଚିବେ, ତାଙ୍କର ଗୋଟେ ଆମର ଯୋଉ ପୁରୁଣା କାଳର ଗୀତ ଅଛି, ବହୁତ ପୁରୁଣା କାଳ, ସେଥିରେ ସେମାନେ ଗାଇକି ନିଜେ ଗାଇକି ତାଙ୍କର ଖେଳ ଥାଏ ସେଟା କରିବେ। ଏଟା ଖାଲି ସ୍ତ୍ରୀ ମାନଙ୍କର,
0: ମାନେ ଯୋଉମାନେ ବିବାହିତ ମହିଳା ମାନେ।
1: ହଁ, ବିବାହିତ ମହିଳା ମାନେ।
0: ଆଉ ଦୀପାବଳି ପୁଣି ରହିଛି, କୋଜାଗରୀ, ଖାଣ୍ଡବା, ଏଇଭଳି ଅନେକ ପର୍ବ, ସେ ବିଷୟରେ ଆମକୁ ଟିକେ କହିବେ?
1: ଯୋଉ ନାରଳୀ ପୂର୍ଣ୍ଣିମା ଥାଏ ସେଟା ମାନେ ଯୋଉ ଆମର

0: ଚର୍ମାନ୍ତା ଦିନ ମାଛ ଧରନ୍ତି ମଛୁଆରେ, ତାଙ୍କ ପାଇଁ ସେଟା ସବୁ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ମହତ୍ଵର। ସେ କଣ କରିବେ ସେଇଦିନ ମାନେ ସେ ସମୁଦ୍ର ଠାକୁର ତାଙ୍କୁ ଗୋଟେ ମାରନ୍ତି, ତାଙ୍କୁ ଗୋଟେ ପୂଜା କରିବେ ଆଉ ତାଙ୍କୁ ଗୋଟେ ନଡ଼ିଆଟା ଦେବେ। ସେଇଟା ହଉଛି ତାଙ୍କ ନାରଳୀ ପୂର୍ଣ୍ଣିମା, ନଡ଼ିଆକୁ
1: ନଡ଼ିଆ ଦିଅନ୍ତି ବୋଲିକି ତା ନାଁ ସେମିତି ରଖା ହେଇଛି,
0: ନଡ଼ିଆକୁ ନାରଳ କହନ୍ତି। ତ ସେଇ ହଉଛି ନାରଳୀ ପୂର୍ଣ୍ଣିମା, ଆଉ ସେଦିନ ବି ସ୍ତ୍ରୀ ମାନେ ସେ ଯୋଉ ମାଛ ଧରନ୍ତି ତାଙ୍କ ସ୍ତ୍ରୀ ମାନେ ଭଲ ଶାଢୀ ପିନ୍ଧନ୍ତି, ତାଙ୍କର ଟିକେ ଅଲଗା ପ୍ରକାର ଥାଏ ସେ ଶାଢୀ ପିନ୍ଧିବାର, ସେଇଟା କରିକି ତାପରେ ସେମାନେ ବେଶିକି ନାଚନ୍ତି, ତାଙ୍କର ବି ଗୋଟେ ପୁରୁଣା ଗୀତ ଫେତ ଥାଏ, ସେ ଗୀତ ଗାଇକି ସେ ନାଚନ୍ତି ଓ ଠାକୁରଙ୍କୁ ଧନ୍ୟବାଦ ଦିଅନ୍ତି ଆଉ କହନ୍ତି କି ଆମର ଆଗ ଯୋଉ ଆଗ ବର୍ଷ ଆସୁଛି ସେଥିରେ ବି ଆମକୁ ଭଲ ମାଛ ଦିଅନ୍ତୁ।
1: ଆଜ୍ଞା, ମହାରାଷ୍ଟ୍ରରେ ପୈଠାନୀ ଶାଢୀ ପିନ୍ଧନ୍ତି, ସେଇଟା କୋଉ ପର୍ବରେ ପିନ୍ଧନ୍ତି?
0: ମହାରାଷ୍ଟ୍ରରେ ଯୋଉ ପୈଠାଣୀ ଶାଢୀ ହୁଏ ସେଇଟା ଗୋଟେ ପୈଠାଣୀ ବୋଲି ଗାଁ ଅଛି, ସେଥିରୁ ସେ ଶାଢୀଟା ବାହାରିଛି, ସେଇଠୁ
1: ସେଇଠି ବୁଣା ଯାଏ, ସେ ଶାଢୀ ତିଆରି ହୁଏ,
0: ସେଇଠି ତିଆରି ହୁଏ ଆଉ ତା ଉପରେ ଗୋଟେ ମୟୂରର ଆକାରର ଡିଜାଇନ ହୁଏ। ସେ ପୈଠାଣୀ ଶାଢୀଟା ଯାହା ବି ମହତ୍ତର ପର୍ବଟା ଥିବ ନହେଲେ କିଛି ବାହାଘର ଥିଲେ ସ୍ତ୍ରୀ ମାନେ ପିନ୍ଧନ୍ତି, ଆମର ଯେମିତି ଓଡ଼ିଶାରେ ସମ୍ବଲପୁରୀ ଶାଢୀ ହୁଏ ସେମିତି ମହାରାଷ୍ଟ୍ରରେ ପୈଠାଣୀ ଶାଢୀ ଥାଏ।
1: ଆଚ୍ଛା,
0: ସେ ପୈଠାଣୀ ଶାଢୀ ସ୍ତ୍ରୀ ଲୋକମାନେ ଇମ୍ପୋର୍ଟାଣ୍ଟ ଫେଷ୍ଟିଭାଲ ଥାଏ ସେତେବେଳେ ସବୁ ପିନ୍ଧନ୍ତି।
1: ମହାରାଷ୍ଟ୍ରରେ ହୋଲି ଏବଂ ଦୀପାବଳି ମଧ୍ୟ ଖୁବ୍ ଜାକଜମକରେ ପାଳନ କରାଯାଏ, ଲୋକେ ବହୁତ ଆନନ୍ଦ ନିଅନ୍ତି ଏ ପର୍ବର, ସେତେବେଳେ କଣ ସବୁ ବେଶ ପୋଷାକ ପିନ୍ଧନ୍ତି?
0: ହୋଲି ଆଉ ଧୂଳି ବନ୍ଧନ ସେଟା ଦୁଇଟା ଦିନ ଥାଏ, ତ ହୋଲି ହଉଛି ଯୋଉଦିନ ପୂର୍ଣ୍ଣିମା ଥାଏ ସେଦିନ ହୋଲି ହୁଏ ଆଉ ସେଦିନ ଗୋଟେ ନିଆଁ ଜଳାଯାଏ, ନିଆଁରେ ଆମେ ପୂଜା କରୁ, ଗୋଟେ ନଡ଼ିଆ ପକାଉ, ମିଠା ଦେଉ ସେଥିରେ, ମାନେ ଠାକୁରଙ୍କୁ ଧନ୍ୟବାଦ କି ଆମର ଯୋଉ ଫସଲ ଗୁଡା ହେଇଛି ସେଇଟା ଭଲ ହେଇଛି ଆଉ ଆଗରେ ବି ଭଲ ହଉ। ଏମିତି ଧୂଳି ବନ୍ଧନ ଦିନ ଆମେ ଜେନେରାଲି ଧଳାର ଲୁଗା ପିନ୍ଧୁ ଆଉ ସମସ୍ତେ ଯୋଉ ବଡ ଲୋକ ଥାନ୍ତି ତାଙ୍କ ଘରେ ଯାଇକି ଆଶୀର୍ବାଦ ନିଉ ଆଉ ଅନ୍ୟମାନେ ସାଙ୍ଗ ସାଙ୍ଗେ, ଆମେ ଯେମିତି ଓଡ଼ିଶାରେ ସେମିତି ଖେଳ ହୁଏ ଏଇଠି ବି ଖେଳ ହୁଏ ଆଉ। ଆଉ ଦୀପାବଳି ବେଳକୁ ଆମର ଲକ୍ଷ୍ମୀ ପୂଜା ହୁଏ, ମାନେ ଦୀପାବଳି ଦିନ ଆମେ ସେ ଲକ୍ଷ୍ମୀକୁ ଗୋଟେ ଜାଗାରେ ରଖିକି ତାଙ୍କ ପୂଜା କରୁ, ସେଠି ଆମର ସୁନା ଆଉ ସେ ପଇସା ସେସବୁ ତାଙ୍କ ପାଖରେ ରଖୁ ଆଉ ତାଙ୍କୁ ପ୍ରାର୍ଥନା କରୁ କି ଲକ୍ଷ୍ମୀ ଯେମିତି ଆଗତରା ଯୋଉ ବର୍ଷ ଯୋଉ ଆସିବ ସେଥିରେ ବି ଆମ ଘରକୁ ଆସନ୍ତୁ। ଆଉ ଲକ୍ଷ୍ମୀ ପୂଜା ଦିନ ସେ ଆମ ଦୁଆରଟା ବନ୍ଦ ହୁଏନି, ରାତିରେ ଶୋଇଲା ବେଳେ ହିଁ ବନ୍ଦ ହୁଏ, ଲକ୍ଷ୍ମୀ ପୂଜା ବେଳେ ସେ ଦୁଆରଟା ଖୋଲା ଯାଏ, ଆମର ମେନ୍ ଦୁଆର, ଆଉ ସେଟା ଖୋଲା ରହେ ରାତି ଶୋଇଲା ଯାଏ, ମାନେ ଲକ୍ଷ୍ମୀଟା
1: ଆସିବା ପାଇଁ। ଆପଣମାନଙ୍କର ମହାରାଷ୍ଟ୍ରରେ ଯୋଉ ବିବାହ ଉତ୍ସବ ଅନୁଷ୍ଠିତ ହୁଏ ସେତେବେଳେ ବର ଆଉ କନ୍ୟା ସେମାନେ କଣ ପିନ୍ଧନ୍ତି? ଆମର ଯେମିତି ଶୁଭ ରଙ୍ଗ ହଉଛି ଲାଲ, ସାଧାରଣତଃ କନ୍ୟା ନାଲି ରଙ୍ଗର ଶାଢୀ ପିନ୍ଧେ, ମହାରାଷ୍ଟ୍ରରେ କଣ?
0: ମହାରାଷ୍ଟ୍ରରେ ସେମିତି ଶାଗୁଆ ରଙ୍ଗ ହଉଛି ଶୁଭ ରଙ୍ଗ ସ୍ତ୍ରୀ ମାନେ ପାଇଁ, ତ ସେ ମହାରାଷ୍ଟ୍ରରେ ସେ ଶାଗୁଆ ରଙ୍ଗର ଚୁଡି ପିନ୍ଧିବେ, ଶାଢୀଟା ଯୋଉଟା ପିନ୍ଧନ୍ତି ସେଟା ବନାରସି ସିଲ୍କ ପିନ୍ଧନ୍ତି, ସେଟା ହଉଛି ଟିକେ ଭାରି ଶାଢୀଟା ପିନ୍ଧନ୍ତି, ମାନେ ବହୁତ ଡିଜାଇନ ଫିଜାଇନ ହେଇଥିବ ଆଉ ସେଇଟା ଭଲକିନି ସମ୍ଭାଳିକି ରଖିବେ ବାହାଘର ହେଲା ପରେ, ତାଙ୍କର ଯୋଉ ବଡ ବଡ ଅନ୍ୟ କିଛି ଫଙ୍କସନ୍ ଥିଲେ ସେତେବେଳେ ସେ ପିନ୍ଧିବେ।
1: ଆପଣ ଯୋଉ କହୁଥିଲେ ଯେ ପୈଠାନୀ ଶାଢୀ ମଧ୍ୟ ପିନ୍ଧନ୍ତି ଭଲ ଭଲ ପର୍ବରେ, ବାହାଘର ପାଇଁ ସେ ଶାଢୀ କଣ ହୁଏନି?
0: ବାହାଘର ବେଳେ ସେ ଯୋଉ ଝିଅ ଥିବ ବାହାଘର ହଉଛି ତା ପାଇଁ ସେ ବନାରସୀ ସିଲ୍କ ଶାଢୀଟା ଟିକେ ବେଶୀ ଜରି ଫରି ଥାଏ ତାର, ସେଟା ପିନ୍ଧା ହୁଏ, ଆଉ ଅନ୍ୟମାନେ ବହୁତ ଜଣ ସେମାନେ ପୈଠାଣୀ ଶାଢୀଟା ପିନ୍ଧନ୍ତି। ଯେ ପୁଅ ଯାହାର ବାହାଘର ହଉଛି ସେ ଆଗ କାଳରେ ସେମାନେ ଧୋତି କୁର୍ତ୍ତା ପିନ୍ଧୁଥିଲେ ଆଉ ମୁଣ୍ଡରେ ଗୋଟେ ଟୋପିଟା ପିନ୍ଧନ୍ତି, ସେଟା ମହାରାଷ୍ଟ୍ରର ଟୋପିଟା ଟିକେ କନାର ତିଆରି ହୁଏ, ଟିକେ ପତଳା ଆଉ ଜଷ୍ଟ ଏମିତି ବସିବ ସେମିତି ମୁଣ୍ଡ ଉପରେ ସେଟା ହୁଏ, ଯେମିତି ଓଡ଼ିଶାରେ ମୁକୁଟ ଗୋଟେ ଥାଏ କିନ୍ତୁ ବହୁତ ସଜିକି, କିନ୍ତୁ ଏଇଠି ଆମର ଗୋଟେ ଛୋଟ ଟୋପିଟା ପିନ୍ଧା ହୁଏ।
1: ହଁ, ଆମେ ଦେଖିଛୁ ଏମିତି କପାଳରେ କାଠି ପରି ରହିଥାଏ, ତଳକୁ ଝୁଲ ଭଳିଆ ଝୁଲିଥାଏ,
0: ଝୁଲ ଭଳିଆ ଝୁଲିଥାଏ, ସେଟା ତାକୁ କହନ୍ତି ବାସିଙ୍ଗ, ସେଟା ହଉଛି ମଣିର ତିଆରି ହୁଏ, ମାନେ ପର୍ଲ, ସେ ଆର୍ଟିଫିସିଆଲ ମୋତି ଆଜିକାଲି ସମସ୍ତେ ୟୁଜ କରନ୍ତି, ସେଟା ଯେମିତି ଝୁଲିଥାଏ କପାଳରେ ବନ୍ଧା ହୁଏ ଝୁଲିଥାଏ।
1: ଆମର ଯେମିତି ମୁକୁଟରେ ଏତେ ଜରି ଲାଗିଥାଏ, ବିଭିନ୍ନ ପ୍ରକାର କମକୁଟ ହେଇଥାଏ, ଆପଣଙ୍କର ବହୁତ ସାଧାରଣ ଦେଖିବାକୁ କିନ୍ତୁ ଭାରି ସୁନ୍ଦର ଦେଖାଯାଏ।
0: ଆଜିକାଲି ଡ୍ରେସ ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି, ଆଉ ସେ କୁର୍ତ୍ତା ନହେଲେ ଆଜିକାଲି ଶେରୱାନୀ ବି ପିନ୍ଧିବାକୁ ଲାଗିଲେଣି ପୁଅମାନେ,

0: ସେଇଟା ତାପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି। ଆଉ ଆଜିକାଲି ଧୋତି ନ ପିନ୍ଧିକି ଶେରୱାନୀ ପିନ୍ଧିଲେ ତାର ଗୋଟେ ଚୁଡ଼ିଦାର କୁର୍ତ୍ତା ଥାଏ, ତଳେ ପାଇଜାମା ଥାଏ, ସେଇଟା ପିନ୍ଧନ୍ତି।
1: ତା ଛଡା ଗୋଟେ ନଥୁ ପିନ୍ଧନ୍ତି ମହାରାଷ୍ଟ୍ରର ସ୍ତ୍ରୀ ଲୋକମାନେ, ସେ କୋଉଥିରେ ତିଆରି, ତାକୁ କଣ କୁହନ୍ତି?
0: ଆମେ ତାକୁ ମହାରାଷ୍ଟ୍ରରେ ନଥ ବୋଲି କହୁ। ସେଇଟା ବା ନାକରେ ପିନ୍ଧା ହୁଏ। ଆଗ କାଳରେ ସେ ସ୍ତ୍ରୀ ଲୋକମାନେ ସେ ଗୋଟେ କଣା କରିକି ରଖୁଥିଲେ, ସେଥିରେ ସେଇଟା ଭିତରେ ଯେମିତି ଯିବ, କିନ୍ତୁ ଆଜିକାଲି ସେଇଟା ସେମିତି କରନ୍ତିନି ସ୍ତ୍ରୀ ଲୋକମାନେ। ସେଠି ଗୋଟେ ଗୋଟେ କ୍ଲିପ ପରିକା ଥାଏ ନଥ, ସେଇଟା ନାକକୁ ଟିକେ ଟାଇଟ୍ କରିକି ଲଗେଇଲେ ଫଙ୍କସନ ପାଇଁ ରହିଯାଏ, ଯଦି ବାହାଘର ନହେଲେ ବ୍ରତଘର ନହେଲେ ପୂଜା ବେଳେ ବି ଲଗାନ୍ତି। ସେଟା ହେଲା ପରେ ତାକୁ କାଢିକି ରଖିଦେଇ ହବ। ସେଇଟା ମୋତି ଆଉ ସୁନାର ତିଆରି ହୁଏ।
1: ଆମର ଯେମିତି ବାହାଘର ଅଛି, ବ୍ରତଘର ଅଛି, ଆପଣ ମାନଙ୍କର ବି ବ୍ରତଘର ହୁଏ?
0: ଆମ ଇଆଡ଼େ ବି ବ୍ରତଘର ହୁଏ। ବ୍ରତବେଳେ ଆମର ଯେମିତି ଓଡ଼ିଶାରେ ନଣ୍ଡା କରିଦିଅନ୍ତି, ସେମିତି ଆମର ମହାରାଷ୍ଟ୍ରରେ ବି ନଣ୍ଡା କରିଦିଅନ୍ତି। ଆଉ ସେଇ ବ୍ରତଘର ସବୁ ସକାଳ ବେଳେ ହୁଏ। ଆଉ ଆମ ମହାରାଷ୍ଟ୍ରରେ ବାହାଘର ବି ସକାଳ ବେଳେ ହୁଏ, ଆଉ ଯେମିତି ଓଡ଼ିଶାରେ ରାତିରେ ହୁଏ ବାହାଘର, ଆଉ ରାତିରେ ଭୋଜି ଥାଏ, ଆମର ସେତେବେଳେ ସେମିତି ସକାଳ ବେଳେ ହୁଏ ବାହାଘର, ଦ୍ୱିପହର ଖାଇବା ଥାଏ। ବ୍ରାହ୍ମଣଙ୍କର ଦିନ ବେଳେ ହୁଏ, ବାକି ଜଣଙ୍କର ରାତିରେ ହୁଏ।
1: ଆପଣ ତ ଓଡ଼ିଶାରେ ଦୀର୍ଘ ବର୍ଷ ରହିଛନ୍ତି, ଗୀତ ସବୁ ଶୁଣିଥିବେ?
0: ଓଡ଼ିଆ ଗୀତ ମୋତେ ବହୁତ ଭଲ ଲାଗେ, ଆଉ ଓଡ଼ିଆ ଭାଷାଟା ବି ବହୁତ ମିଠା ଭାଷାଟା, ଯେମିତି ବଙ୍ଗାଳୀ ଆଉ ଫ୍ରେଞ୍ଚ ସେମିତି ଓଡ଼ିଆ ଭାଷା ବି ବହୁତ ମିଠା ଭାଷା। ସେ ମୋତେ ସିକନ୍ଦର ଆରାମଙ୍କ ଗୀତ ବହୁତ ଭଲ ଲାଗେ। ଗୋଟେ ଆମ ବାପା ବି ସେଟା ଗାଉଥିଲେ ଯେତେବେଳେ ସେ ଓଡ଼ିଶାରେ ଥିଲେ।
1: ମନେ ଅଛି ଆପଣଙ୍କର କୋଉ ଗୀତଟି ଶୁଣିବେ?
0: କୁହନା
1: ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣି ଦଉଛୁ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ।

0: ଆମେ ତ ପ୍ରାୟ ଆଲୋଚନା କଲେ ପୁରୁଷ ଆଉ ମହିଳାମାନେ ଭିନ୍ନ ଭିନ୍ନ ପର୍ବରେ କଣ ସବୁ ବେଶ ପୋଷାକ ପିନ୍ଧନ୍ତି, କିନ୍ତୁ ପିଲାମାନଙ୍କ କଥା ଟିକେ ଏବେ ଆଲୋଚନା କରିବା। ପିଲାମାନେ ବିଭିନ୍ନ ପର୍ବରେ କଣ ପିନ୍ଧନ୍ତି?
1: ଆଜିକାଲି ସମୟର ପରିବର୍ତ୍ତନ ଅନୁସାରେ ପିଲାମାନେ ବି ଆଧୁନିକ ଡ୍ରେସ୍ ପିନ୍ଧିବାକୁ ଚାହୁଁଛନ୍ତି। ଆଗ କାଳରେ ଆମେ ଯେତେବେଳେ ଛୋଟ ଥିଲୁ

0: ଆମକୁ ତା ଦିଆ ହଉଥିଲା ଗୋଟେ ଭଲଟେ ପାଇଜାମା ଦିଆ ହଉଥିଲା ସେଟା ଆମେ ପିନ୍ଧୁଥିଲୁ, କିନ୍ତୁ ଆଜିକାଲି ସେମାନେ ନୂଆ ଆଧୁନିକ କପଡା ପିନ୍ଧିବାକୁ ଚାହୁଁଛନ୍ତି ପିଲାମାନେ ସମସ୍ତେ, ସେ ନିଜ ନିଜର ସାଙ୍ଗର ଦେଖିକି ମାନେ ସେମିତି କରୁଛନ୍ତି।
1: କିନ୍ତୁ ଆପଣଙ୍କ ସମୟରେ ଥିଲା କୁର୍ତ୍ତା ପାଇଜାମା?
0: ହଁ, କୁର୍ତ୍ତା ପାଇଜାମା ପିନ୍ଧୁଥିଲୁ,
1: କିନ୍ତୁ ବର୍ତ୍ତମାନ ପିଲାମାନେ ଆଧୁନିକ ବେଶ ପୋଷାକ ପିନ୍ଧିବାକୁ ବେଶି ଭଲ ପାଉଛନ୍ତି।
0: ତଥାପି ପର୍ବ ବେଳେ ଦୀପାବଳି ହେଲା ନହେଲେ ଗୁଡ଼ି ପାଡ଼ୱା ହେଲା, ପିଲାମାନେ ବି ସେ ଚୁଡ଼ିଦାର କୁର୍ତ୍ତା ପିନ୍ଧିବାକୁ ପସନ୍ଦ କରନ୍ତି।
1: ମହାରାଷ୍ଟ୍ରର ମହିଳାମାନେ ଯୋଉ ବାହାଘରରେ ଚୁଡ଼ା ପିନ୍ଧନ୍ତି କି ନା ନାଇଁ ଖାଲି କାଚ ଚୁଡ଼ି ପିନ୍ଧନ୍ତି?
0: କାଚ ଚୁଡ଼ି ବାହାଘର ବେଳକୁ ତାଙ୍କୁ ସୁନାର ଚୁଡ଼ି ଦିଆ ହୁଏ, ତ ସେଇଟା ତାଙ୍କ ଶାଶୁ ଦିଅନ୍ତି ଆଉ ମା ବି ଦିଅନ୍ତି, ଶାଶୁ ଆଡୁ ଗୋଟେ ଆସେ ଚୁଡ଼ି, ସେଟା ଦିଆ ହୁଏ, କାଚ ଚୁଡ଼ି ପିନ୍ଧା ହୁଏ।
1: ଆମର ଯେମିତି ଶୁଭ ଦିନ ମାନଙ୍କରେ ଶୁଭ ସମୟରେ ଅଳତା ଲଗାନ୍ତି, ଆପଣଙ୍କର ସେମିତି କିଛି ଅଛି?
0: ନାଇଁ, ଆମର ଅଳତା ଲଗାନ୍ତିନି, ମେହେନ୍ଦି ଲଗାନ୍ତି ଜେନେରାଲି। ଆଜିକାଲି ସେଟା ମେହେନ୍ଦି ବହୁତ ପପୁଲାର ହେଇଗଲାଣି।
1: ଆଜ୍ଞା, ସମସ୍ତେ ଲଗାଉଛନ୍ତି ଆଜିକାଲି ମେହେନ୍ଦି, କେବଳ ଆଉ ଗୋଟିଏ ଜାଗାରେ ସୀମିତ ହେଇକି ରହିନି, ଅଳତା ଏବଂ ସିନ୍ଦୁର ଆମର ବିବାହିତ ମହିଳାମାନଙ୍କର ସନ୍ତକ। ସିନ୍ଦୁର ଆପଣଙ୍କର ଲଗାନ୍ତି ସେଠି ନା ନାଇଁ?
0: ବିବାହିତ ସ୍ତ୍ରୀମାନେ ସିନ୍ଦୁର ଲଗାନ୍ତି ଆଉ ବେକରେ ମଙ୍ଗଳସୂତ୍ର ପିନ୍ଧନ୍ତି, ସେଟା ମଙ୍ଗଳସୂତ୍ର ହଉଛି କଳାମଣି ଆଉ ସୁନାର ତିଆରି ହୁଏ, ତା ଶେଷରେ ଗୋଟେ ଲକେଟ୍ ବି ଥାଏ,
1: କଳାମାଳି ଆଉ ସୁନାରେ ଗୁନ୍ଥାଏ,
0: ସେଇଟା ମାନେ ସବୁ ବିବାହିତ ମହିଳାମାନେ ସେଟା ପିନ୍ଧିବେ। ଆମେ କୋଉ ମହିଳାକୁ ଦେଖିଲୁ ଯଦି ବାହାରେ ତାର ମଙ୍ଗଳସୂତ୍ର ଅଛି ମାନେ ଆମେ ଚିହ୍ନିବୁ କି ସେ ବାହା ହେଇଛି।
1: ଆଚ୍ଛା,
0: ସେଟା ହଉଛି ଭାରି ଇମ୍ପୋର୍ଟାଣ୍ଟ। ଆମର ଯୋଉ ଗୋଡର ଆଙ୍ଗୁଳିରେ ଗୋଟେ ରିଙ୍ଗ ପିନ୍ଧନ୍ତି,
1: ଆମେ ଯାହାକୁ ଝୁଣ୍ଟିଆ ବୋଲି କହୁ ବା ଗୋଡମୁଦି କହୁ,
0: ସେଇଟା ପିନ୍ଧନ୍ତି।
1: ଆପଣ ତ ଅନେକ ଦିନ ରହିଲେ ଓଡ଼ିଶାରେ, ଓଡ଼ିଶାର ପ୍ରତ୍ୟେକ ପର୍ବ ସହିତ ନିଶ୍ଚିତ ଜଡିତ ହେଇଥିବେ। ଆପଣ ମହାରାଷ୍ଟ୍ର ପଳେଇଲେ, କେବେ ଓଡ଼ିଶାର ପର୍ବପର୍ବାଣୀ କଥା ମନେ ପଡ଼େନି ଆପଣଙ୍କର?
0: ଓଡ଼ିଶା କଥା ବହୁତ ମନେ ପଡେ, ଦୁର୍ଗା ପୂଜା, ତାପରେ ସରସ୍ୱତୀ ପୂଜା, ବିଶ୍ୱକର୍ମା ପୂଜା କଥା ବହୁତ ମନେ ପଡେ। ମହାରାଷ୍ଟ୍ର ଦୁର୍ଗା ଏସବୁ ପୂଜା ଗୁଡା ବହୁତ କମ ସ୍ତରରେ ହୁଏ। ଦୁର୍ଗା ପୂଜା ବେଳେ ଆମେ ଯେମିତି ସମସ୍ତେ ମିଶିକି ପଣ୍ଡାଲ ଯାଉଥିଲେ, ସମସ୍ତେ ଭଲ ଭଲ ଡ୍ରେସ୍ ପିନ୍ଧୁଥିଲେ, ଆମେ ବି ନୂଆ ଡ୍ରେସ୍ ପାଉଥିଲୁ, ସବୁ ଗୁଡା ଏଠି ହୁଏନି।
1: ସେତେବେଳେ ଆପଣଙ୍କର ଓଡ଼ିଶା କଥା ମନେ ପଡେ। ଆପଣ ମହାରାଷ୍ଟ୍ର ପୁଣି ଫେରିଗଲେ କେବେ? ଓଡ଼ିଶାରୁ ଯେତେବେଳେ ମହାରାଷ୍ଟ୍ର ଗଲେ ସେତେବେଳେ ଆପଣଙ୍କ ଭିତରେ କିଭଳି ଅନୁଭବ ହେଇଥିଲା ଆପଣ ଯେତେବେଳେ ଓଡ଼ିଶାରୁ ମହାରାଷ୍ଟ୍ର ଗଲେ ଏତେ ଦିନ ଏତେ ବର୍ଷ ପରେ?
0: ଆକ୍ଚୁଲି ମୁଁ ଯେତେବେଳେ MBA ପାସ୍ କଲି 94ରେ, ତାପରେ ମୁଁ ଚାକିରି ଖୋଜୁଥିଲି, ଓଡ଼ିଶାରେ ମିଳିଲାନି, ତାପରେ ମୁଁ ବାଙ୍ଗାଲୋର ଗଲି ଚାକିରି କରିବା ପାଇଁ। ବାଙ୍ଗାଲୋରରୁ ମୁଁ ସ୍ୱିଜରଲ୍ୟାଣ୍ଡରେ ଗୋଟେ ବର୍ଷ ଥିଲି, ତାପରେ ଆମେରିକାରେ 3 ବର୍ଷ ଥିଲି, ଆଉ ତାପରେ ଯେତେବେଳେ ଫେରିଲି ମୋତେ ଯୋଉ ପ୍ରୋଜେକ୍ଟ ଥିଲା ଆମ କମ୍ପାନୀରେ ସେଟା ପୁନେରେ ଥିଲା, ସେତେବେଳେ ମୁଁ 2009ରୁ ପୁନେରୁ ରହୁଛି ମୁଁ।
1: ତେବେ ଓଡ଼ିଶା କିନ୍ତୁ ଆପଣଙ୍କର ଏପର୍ଯ୍ୟନ୍ତ ମନ ଭିତରେ ରହିଛି?
0: ଓଡ଼ିଶା ଏପର୍ଯ୍ୟନ୍ତ ରହିଛି ମନ ଭିତରେ, ଆଉ ସେଟା କେବେ ଯିବନି, କାହିଁକି ଏତେ ବର୍ଷ ରହିଲୁ, ମୋ ସବୁ ସ୍କୁଲ ସାଥିମାନେ ସେଠି ଅଛନ୍ତି, ଆମେ ସବୁ କଣ୍ଟ୍ରାକ୍ଟର ରହୁ, ଆମ କଲେଜ ମୋର ସାଙ୍ଗମାନେ ସବୁ ଆମେ କଣ୍ଟ୍ରାକ୍ଟର ରହୁ।
1: ଖୁବ ସୁନ୍ଦର କଥା କହିଲେ ଆପଣ, ଓଡ଼ିଶା କଥା ମନେ ପକାନ୍ତି, ଓଡ଼ିଶାର ଖାଦ୍ୟ ଆପଣଙ୍କୁ ଭଲ ଲାଗେ, ଓଡ଼ିଶାର ଡାଲମା, ରସଗୋଲା, ଘାଣ୍ଟ ତରକାରୀ ସବୁ ଭଲ ପାଆନ୍ତି। ଆପଣଙ୍କର ଯେତେ ଅନୁଭବ ଅନୁଭୂତି ଓଡ଼ିଶା ସମ୍ପର୍କରେ କହିଲେ, ତା ଛଡ଼ା ମହାରାଷ୍ଟ୍ରର ବିଭିନ୍ନ ପର୍ବରେ ଯୋଉ ବେଶ ପୋଷାକ ପିନ୍ଧନ୍ତି ମହିଳା ପୁରୁଷ ଏବଂ ପିଲାମାନେ ସେ ସମ୍ପର୍କରେ କହିଲେ। ଆମର ଆଜିର ଏଇ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ମହାରାଷ୍ଟ୍ରର ବେଶଭୂଷା, ଏ ବିଷୟରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା। ତାଙ୍କ ସହିତ ଆଲୋଚନା କରିଥିଲେ ସୁମିତ୍ରା ମହାପାତ୍ର। ଶ୍ରୋତା ବନ୍ଧୁ, ଆମେ ଯେଉଁ ଘରେ ବସବାସ କରୁଛୁ ସେ ଘର ଛୋଟ ହେଉ କି ବଡ଼, ଯଦି ସଂସାର ଭିତରେ ପରସ୍ପର ମଧ୍ୟରେ ସ୍ନେହ ସଦିଚ୍ଛା ଭଲ ପାଇବା ଲାଗି ରହେ, ସେ ସଂସାରର ରଥ ବଢ଼ିଚାଲେ ଆଗକୁ ଆଗକୁ।

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ସମୟରେ ମହାରାଷ୍ଟ୍ରର ଲୋକକଳା, ସେମାନଙ୍କର ଚଳଣି, ଖାଦ୍ୟପେୟ, ପର୍ବପର୍ବାଣୀ, ସେଠାକାର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଆପଣମାନଙ୍କୁ ଶୁଣେଇ ଆସିଛୁ। ତେଣୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆପଣମାନେ ନିୟମିତ ଭାବରେ ଶୁଣନ୍ତୁ ଆଉ ଚିଠିଟିଏ ଲେଖନ୍ତୁ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆଠଟାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ସେସେଲ୍ସ କୂଟନୈତିକ ସମ୍ପର୍କ ଚଳିତ ବର୍ଷ 50 ବର୍ଷ ବାର୍ଷିକୀ ପାଳନ କରୁଛି। ପାରସ୍ପରିକ ବିଶ୍ୱାସ, ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ଜନସମ୍ପର୍କ ଉପରେ ଏହା ଆଧାରିତ ବୋଲି ଶ୍ରୀ ମୋଦି କହିଛନ୍ତି। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତ ମହାସାଗର କ୍ଷେତ୍ର ପାଇଁ ପ୍ରଗତି ଓ ସମୃଦ୍ଧିର ସହଭାଗିତାକୁ ଅଧିକ ସଶକ୍ତ କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସକାଳେ ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ମସିହାରେ ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ପାଇଁ ସେସେଲ୍ସ ସମର୍ଥନ ପ୍ରଦାନ କରିଆସିଛି। ଶ୍ରୀ ମୋଦିଙ୍କ ଗସ୍ତ ପରିପ୍ରେକ୍ଷୀରେ ସେସେଲ୍ସର ବୈଦେଶିକ ମନ୍ତ୍ରୀ ବାରି ଫାଉରେ କହିଛନ୍ତି ଜନସଂଖ୍ୟା, ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ପ୍ରଭାବ ଏବଂ ଶାନ୍ତି, ସହାବସ୍ଥାନ, ସାମୁଦ୍ରିକ ସୁରକ୍ଷା ଓ ବହୁପକ୍ଷୀୟ କୂଟନୀତିରେ ଅବଦାନ ଯୋଗୁଁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଯୋଗ୍ୟ। ସେସେଲ୍ସ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି। ଏହି ପରିଷଦରେ ଭାରତର ଅନ୍ତର୍ଭୁକ୍ତି ବିଶ୍ୱ ସନ୍ତୁଳନକୁ ସୁଦୃଢ଼ କରିବା ସହ ଶାନ୍ତି ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀ ଶ୍ରୀ ଫାଉରେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଭାରତ ଟ୍ୟାକ୍ସି ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଯାତ୍ରୀ ଏବଂ ଟ୍ୟାକ୍ସି ଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଯାତ୍ରାକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
1: कि हमारे सारथियों का और हमारे ग्राहकों का किसी का भी शोषण न हो, ये सबसे पहला कारण। दूसरा, सारथी का सम्मान हो, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूँ भारत टैक्सी के साथ जुड़े हुए 7,00,000 सारथी भारत टैक्सी के मालिक है, शेयर होल्डर।
0: କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4,000 ଅଧିକ ଟ୍ୟାକ୍ସି ଚାଳକ ଅଂଶଗ୍ରହଣ କରିଥିଲେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8 ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଲଣ୍ଡନଠାରେ ଏସିଆ ହାଉସ୍ ଏବଂ ପ୍ରମୁଖ ବିଶ୍ୱସ୍ତରୀୟ ଉଦ୍ୟୋଗ କ୍ଷେତ୍ରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋଲଟେବୁଲ ବୈଠକରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି ବୈଠକରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ଲକ୍ଷ୍ୟ ନେଇ ବୈଠକରେ ମତ ବିନିମୟ ହୋଇଛି। ଏହି ଅବସରରେ ଶ୍ରୀ ଗୋଏଲ ଦେଶର ଉତ୍ପାଦନ ଇକୋସିଷ୍ଟମ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ

0: କୁ ପ୍ରତିନିଧିତ୍ୱ କରୁଛି। ନୂଆଦିଲ୍ଲୀଠାରେ ଆଜି ଏହି ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି ଦେଶର ମୋଟ ରପ୍ତାନୀର ପ୍ରାୟ 50% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ହୋଇଥାଏ। ଉଦ୍ୟୋଗୀଙ୍କ ଉତ୍ପାଦକତା ବୃଦ୍ଧି ଏବଂ ଆନ୍ତର୍ଜାତିକ ଗୁଣବତ୍ତା ମାନ ବଜାୟ ରଖିବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି। କୋଲକାତାର ତାର୍ତାଲା ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 17 ବୃଦ୍ଧି ପାଇଛି। କୋଲକାତାସ୍ଥିତ ଏସ୍ଏସ୍କେଏମ୍ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍, ରେଳବାଇ, ସେନାବାହିନୀ, ଏଲ୍ଡିଆର୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ଓ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡର୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ଅନ୍ୟପକ୍ଷରେ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ର ନୌସେନା ଇରାନ୍ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକରେ ଆମେରିକୀୟ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ସେହିସବୁ ଅଞ୍ଚଳରେ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବା ନେଇ ଘୋଷଣା କରିଛି। ଇରାନ୍ର ସାମରିକ ମୁଖପାତ୍ର ଇବ୍ରାହିମ୍ ଅଲ୍ ଫିକାର କହିଛନ୍ତି ଆମେରିକା ଆକ୍ରମଣର ଜବାବ ଦେବା ପାଇଁ ଇରାନ୍ ଉପଯୁକ୍ତ ସମୟ ଏବଂ ସ୍ଥାନକୁ ଅପେକ୍ଷା କରିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ କହିଛନ୍ତି କୌଣସି ପ୍ରକାର ହିଂସାର ସାମରିକ ଜବାବ ଦିଆଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଭ୍ୟାନ୍ସ କହିଛନ୍ତି ଇରାନ୍ ଅସ୍ତ୍ରବିରତି ଚୁକ୍ତିନାମାରେ ସ୍ୱାକ୍ଷର କରିଛି ଏବଂ ଆମେରିକା ଏହାକୁ ସମ୍ମାନ ପ୍ରଦର୍ଶନ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା 29 ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16 ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ। ସମ୍ମିଳନୀରେ ନୀତିଗତ ପ୍ରାଥମିକତା ଉପରେ ବିଚାର ବିମର୍ଶ କରିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଜିପ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଜି ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଇରାନ୍ ଏବଂ ଇଜିପ୍ଟ ମଧ୍ୟରେ ଖେଳ 1-1 ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅପରାଜିତ ରହି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ୍ ଜିର ଅନ୍ୟ ଏକ ମ୍ୟାଚ୍ରେ ବେଲ୍ଜିୟମ୍ ନ୍ୟୁଜିଲାଣ୍ଡକୁ 5-1 ପରାସ୍ତ କରିଛି। ଏହି ବିଜୟ ସହ ବେଲ୍ଜିୟମ୍ ରାଉଣ୍ଡ 32 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଉତ୍ତର ଆରବ ସାଗର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା 2 ମଧ୍ୟରେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକିମ୍ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସେସେଲ୍ସକୁ 3 ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍ପରିକ ବିଶ୍ୱାସ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଅନୁଜା କୁମାର ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi to arrive in Seychelles in a short while on a 3-day state visit. Describes Seychelles as a valued maritime neighbour and a key partner in India's vision Mahasagar. US Secretary of State Marco Rubio says Trump administration views India as one of United States' closest strategic partners, sharing common values and interests. Union Home and Cooperation Minister Amit Shah launches cooperative-based taxi service Bharat Taxi in 14 major cities in Gujarat. Noted Tamil film actor and director K. Bhagyaraj passes away in Chennai at 73. IMD forecasts heavy to very heavy rainfall over sub-Himalayan West Bengal and Sikkim during the next 2 days. And in FIFA World Cup,

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଉଦ୍ୟୋଗୀ, କାରିଗର, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ଏମ୍ଏସ୍ଏମ୍ଇ ସହ ଜଡ଼ିତ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏକ ସଶକ୍ତ ଓ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରର ପ୍ରୟାସ ଯୋଗୁଁ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବା ସହ ନୂତନ ଜୀବିକା ଓ ରୋଜଗାର ସୃଷ୍ଟି ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏମ୍ଏସ୍ଏମ୍ଇ କ୍ଷେତ୍ର ବିକାଶ ଲାଭ କରୁଥିବା କହିଛନ୍ତି ଉଦ୍ୟୋଗୀ ସ୍ୱାତିକ ସ୍ୱାଇଁ।
2: କ୍ରମାଗତ ସପୋର୍ଟରେ ନିଶ୍ଚିତ ଭାବରେ ଓଡ଼ିଶାରେ ସେ ଇକୋସିଷ୍ଟମ ତିଆରି ହେଉଛି। ଆଗାମୀ ଦିନରେ ଏମ୍ଏସ୍ଏମ୍ଇର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜଳ ବୋଲି ମୁଁ ଆଶା କରୁଛି ଏବଂ ଓଡ଼ିଶାର ଅଗଣିତ ଏଣ୍ଟରପ୍ରାଇଜ

0: ମାନଙ୍କୁ ଏବଂ ଯୋଉମାନେ ଚାହୁଁଛନ୍ତି କିଛି ନା କିଛି ଗୋଟେ ନିଜ ଗୋଡରେ ଛିଡା ହେଇ କରିବା ପାଇଁ ମୁଁ ସେମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦଉଛି ଯେ ସମସ୍ତେ ମିଶିକି ଆସନ୍ତୁ ଗୋଟେ ନୂଆ ଓଡ଼ିଶା ଗଢିବା।
1: ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ଆଜି ଭୁବନେଶ୍ୱରସ୍ଥିତ ପୁଲିସ୍ ଡିଜି କ୍ୟାମ୍ପ ଅଫିସରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର 7ମ ବାଟାଲିୟନ୍ ପଡ଼ିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୁଲିସ୍କୁ ରାଷ୍ଟ୍ରପତି ପତାକା ସମ୍ମାନ ପ୍ରଦାନ କରିବେ। ମନ୍ତ୍ରୀ ଶ୍ରୀ ଶାହା ଏହି ଅବସରରେ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପ୍ରତିଷ୍ଠା ହେଲେ ସାଇବର ଅପରାଧର ପ୍ରତିରୋଧ, ତଦନ୍ତ, ସୂଚନା ବିନିମୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ସହ ସମସ୍ତ ସୂଚନା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକୁ ପ୍ରଦାନ କରାଯାଇପାରିବ। ଏହା ମାଧ୍ୟମରେ ସାଇବର ଠକେଇ, ଅନ୍ଲାଇନ୍ ଆର୍ଥିକ ଜାଲିଆତି, ଡିଜିଟାଲ୍ ଗିରଫ ଭଳି ଅପରାଧର ଶୀଘ୍ର ତଦନ୍ତ କରାଯାଇପାରିବ। ସୂଚନା ଅନୁଯାୟୀ ଏହି ସମନ୍ୱୟ କେନ୍ଦ୍ରରେ ଜଣେ ଡିଆଇଜି ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 10 ରାଜ୍ୟରେ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହୋଇସାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଦୈତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦୈତାପତି ସେବକଙ୍କର ଶ୍ରୀମନ୍ଦିରରେ ଗୁରୁଦାୟିତ୍ୱ ରହିଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସେନାପଟା ଓ ବାହୁଟ କଣ୍ଟା ଲଗାଯାଇଥାଏ। ଦୈତାପତି ସେବକମାନେ ଶ୍ରୀଜୀଉଙ୍କର ଅଣସର ଗୁପ୍ତନୀତି ସହିତ ନବଦିନାତ୍ମକ ରଥଯାତ୍ରା କାର୍ଯ୍ୟ ତୁଲାଇଥାନ୍ତି। ସ୍ନାନଯାତ୍ରା ପହଣ୍ଡି ପାଇଁ ଦକ୍ଷିଣ ଦ୍ୱାର ଦେଇ ପାରିମାଣିକ ଟିକେଟ୍ ଦର୍ଶନ ଧରି ପ୍ରବେଶ କରିବେ। ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ସହିତ ସ୍ନାନମଣ୍ଡପରେ ଦର୍ଶନ ପରେ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦୁର୍ଲଭ ହାତୀବେଶ ଦର୍ଶନ ଓ ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟାରେ କହିଛନ୍ତି,
2: ସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ବ୍ୟବସ୍ଥା ହେବା କଥା ସେ ଉପରେ ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ପୁଲିସ୍ ପ୍ରଶାସନ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥା ହେଇଛି ତାର ଆଜି ସମୀକ୍ଷା କରିଛେ। ଯାହା ବି ନୀତିକାନ୍ତି ସମ୍ପାଦନ ପାଇଁ ନିର୍ଘଣ୍ଟ ହେଇଛି ସେ ହିସାବରେ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି ଏବଂ ଆଉ ଯେହେତୁ 2 ଦିନ ରହିଲା ଏହି ମାର୍ଗ ପର୍ବ ପାଇଁ ତେଣୁ ସମସ୍ତ ପ୍ରସ୍ତୁତିର ଆମେ ପ୍ରକ୍ରିୟା ଅଛି ତା ଉପରେ ଆମେ ଆଜି ସମୀକ୍ଷା କରିଛେ, ସବୁ ଠିକ୍ ହିସାବରେ ଅଛି। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଯାହା ବି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତା ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ଗୁଡ଼ିକ ତାର ବ୍ୟବସ୍ଥା କରିଛି।
1: ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣରେ ରଖାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି।
3: ଏ ସବୁ ଆମର ଆରେଞ୍ଜମେଣ୍ଟର ମୁଖ୍ୟ ଅଙ୍ଗ ଅଛି। 453 କନଷ୍ଟେବଲ୍ସ, 54 ହବଲଦାର, 360
1: ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ନେଇ ଆଜି ଜଳ ବିବାଦ

ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ଚଳିତ ମାସ 16 ତାରିଖରୁ 11 ଦିନ ଧରି ଜଳବଣ୍ଟନ ନେଇ ବୈଷୟିକ, ଆଇନଗତ ଓ ପ୍ରଶାସନିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଟ୍ରିବ୍ୟୁନାଲରେ ଆଲୋଚନା ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ହେବାର ସମ୍ଭାବନା ରହିଛି। କମିଟି ଜଳବଣ୍ଟନର ପ୍ରକ୍ରିୟା, ଜଳ ଉପଲବ୍ଧତା, ଉପରମୁଣ୍ଡରେ ନିର୍ମିତ ପ୍ରକଳ୍ପଗୁଡ଼ିକର ପ୍ରଭାବ, ଜଳପ୍ରବାହ ସମ୍ପର୍କିତ ତଥ୍ୟର ସମନ୍ୱୟ ଓ ନଦୀ ଅବବାହିକା ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆଲୋଚନା ମାଧ୍ୟମରେ ସହମତି ଭିତ୍ତିରେ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ପ୍ରୟାସ ଜାରି ରଖିଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନର ନିରୀକ୍ଷଣ କରିଛନ୍ତି। ଏହି ସେକ୍ସନର ବିଭିନ୍ନ ଷ୍ଟେସନର ନିରାପତ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା, ଯାତ୍ରୀ ସୁବିଧା ଏବଂ ଜାରି ରହିଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲିଥିବା ପୁନଃ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଶ୍ରୀ ଫୁଙ୍କୱାଲ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକ ଶେଷ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ସାଂସଦ ମନମୋହନ ସାମଲ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 12 ଶକ୍ତି କେନ୍ଦ୍ର ପଥରଖଣି ମଣ୍ଡଳ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସାମଲ ତରାଣ୍ଡୋ ବଟ ମହାପୁରୁଷ ପୀଠ ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ଦଳୀୟ ବିଧାୟକ ଓ କର୍ମୀମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଡନା ଓ ଚଚରାଗୁଡ଼ା ଗ୍ରାମରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଛନ୍ତି। କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ମାଝୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷର ଶାସନକାଳରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ମହିଳା ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ବୋଲି ବିଧାୟକ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସାଧାରଣ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟ ପକ୍ଷରୁ ଭଦ୍ରକ ଜିଲ୍ଲାର ଅଣ କ୍ୟାଡରଭୁକ୍ତ ସରକାରୀ ଆଇନଜୀବୀମାନଙ୍କ ପାଇଁ 2-ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭାରତୀୟ ନ୍ୟାୟ ସଂହିତା, ନୂତନ ଆଇନର ଧାରା ଓ ଉପଧାରା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ଏ କ୍ଷେତ୍ରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଚମ୍ପୁଆ, ପାଟନା, ଆନନ୍ଦପୁର, କେନ୍ଦୁଝର ସଦର, ତେଲକୋଇ ଓ ଘସିପୁରାରେ ପରିଗଣନା ଫର୍ମର 100% ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45ରେ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ସମୟ ସନ୍ଧ୍ୟା 5:00 ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ଏହି ଭଜନଟି ଝୁମ୍କି ରଥଙ୍କ କଣ୍ଠରେ ପୀତାମ୍ବର ମିଶ୍ରଙ୍କ ରଚନାରୁ। ହୃଦୟ ବୀଣାରେ ଭରିଦିଅ ପ୍ରଭୁ କରୁଣାର ସୁର ଛଙ୍କାର।

ଆପଣାର ବୋଲି କେହି ନାହିଁ ମୋର ଏଇ ଭବ ପାରାବାରେ। ଶୁଣିବା ଧ୍ରୁବଚରଣ ସାହୁଙ୍କ ରଚନାରୁ ଏହି ଭଜନଟି, କଣ୍ଠଦାନ କରିଛନ୍ତି ଝୁମ୍କି ରଥ।

ଅନ୍ଧ ପୁଟୁଳିକି ବାନ୍ଧି ମୋ ଆଖିରେ ଲୋଭ ମାୟା ଦେଲ ଭରି, ଆଶାର ଆଶର ଥାଳ ଧରି ପ୍ରଭୁ ଦିନ ମୋର ଗଲା ସରି। ଶୁଣିବା ଶିବକୁମାର ରଥଙ୍କ ରଚନାରୁ ଏହି ଭଜନଟି, ଗାଇଛନ୍ତି ଝୁମ୍କି ରଥ।

ଶ୍ରୋତାବନ୍ଧୁ, ଏହି ଭଜନଟି ଶୁଣିଲେ ଭାରତୀ ଭୂୟାଙ୍କ କଣ୍ଠରେ ନିରଞ୍ଜନ ରାଉତଙ୍କ ରଚନାରୁ। ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। 7008248758। ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 437ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

କେବଳ କୁନ୍ତି ଏବଂ ବସୁଦେବଙ୍କ ମିଳନ ଘଟିନାହିଁ, ନନ୍ଦ ଯଶୋଦା ମଧ୍ୟ ବସୁଦେବ ଆଉ ଦେବକୀଙ୍କ ସହିତ ମିଳିତ ହୋଇ ପୂର୍ବେ ସହିଥିବା ଦୁଃଖ ବିଷୟ ସ୍ମରଣ କରିଛନ୍ତି। କୌରବ ପାଣ୍ଡବ ଏବଂ ଅନ୍ୟ ରାଜାମାନେ ଶ୍ରୀକୃଷ୍ଣ ଏବଂ ତାଙ୍କ ପତ୍ନୀମାନଙ୍କୁ ଦେଖି ବିସ୍ମିତ ହୋଇଛନ୍ତି। ଶ୍ରୀକୃଷ୍ଣ ଅଲକ୍ଷ୍ୟରେ ଗୋପୀମାନଙ୍କ ସହିତ ସାକ୍ଷାତ କରିଛନ୍ତି ଏବଂ ସେମାନଙ୍କୁ ତତ୍ତ୍ୱଜ୍ଞାନ ଉପଦେଶ ଦେଇଛନ୍ତି। ସେମାନେ ଦିବ୍ୟ ଜ୍ଞାନ ଲଭି ନିସ୍ତରିଛନ୍ତି। ଶ୍ରୀକୃଷ୍ଣଙ୍କ ସୌଭାଗ୍ୟବତୀ ପତ୍ନୀମାନେ ଅନୁରୋଧ କ୍ରମେ ଦ୍ରୌପଦୀଙ୍କ ନିକଟରେ ନିଜ ନିଜର ବିବାହ କଥା ବର୍ଣ୍ଣନା କରୁଛନ୍ତି।

0: ଶୁଣିଲେ ଶ୍ରୀମଦ୍ ଭାଗବତର 437ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ରାଉରକେଲା ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ଶିଳ୍ପ ଜଗତ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୋନାଲିସା ଗୌଡ଼। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
1: ଆସନ୍ତା 28 ଜୁନ୍ରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
2: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର ସୁନ୍ଦରଗଡ଼।
3: ଆସ ଭାଇମାନେ, ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
4: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
5: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
6: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ CBSE, ICSE, IAS-ର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ ହୋଇପାରିବେ। ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743, ସେକ୍ଟର 8, ରାଉରକେଲା। ମୋବାଇଲ ନମ୍ବର 9437152631 ଏବଂ 7978445736।
7: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।
8: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଶିଳ୍ପ ଜଗତ କାର୍ଯ୍ୟକ୍ରମରେ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ଶ୍ରୋତା ବନ୍ଧୁ, ଆମ ଦେଶରେ ବହୁତ ସୁନ୍ଦର ସୁନ୍ଦର କଳାକୃତିକୁ ନେଇ ହସ୍ତ ତିଆରି ସାମଗ୍ରୀର ପ୍ରସ୍ତୁତ ମଧ୍ୟ କରାଯାଉଛି। ଏହାଦ୍ୱାରା ପ୍ରସ୍ତୁତକାରୀଙ୍କ କଳା ବା ପ୍ରତିଭାର ପାରଦର୍ଶିତା ପରିଲକ୍ଷିତ ହେବା ସହିତ ଏହା ଆମ ଭାରତୀୟ ସଂସ୍କୃତିକୁ ମଧ୍ୟ ରୁଧିମନ୍ତ କରିଥାଏ, ଯାହାକି ଆମ ଦେଶର ଅନ୍ୟାନ୍ୟ ଜାଗା ସହିତ ଅନ୍ୟ ଦେଶର ଲୋକମାନଙ୍କୁ ମଧ୍ୟ ଏହା ବହୁତ ଆକର୍ଷିତ କରିଥାଏ। ହଁ ଶ୍ରୋତା ବନ୍ଧୁ, ଆମେ ଆଲୋଚନା କରୁଛନ୍ତି ହସ୍ତତନ୍ତ ବିଷୟରେ। ହସ୍ତତନ୍ତ ମାଧ୍ୟମରେ ବର୍ତ୍ତମାନ ଘରକରଣା ସାମଗ୍ରୀ, ପେପରରେ ତିଆରି କଳାକୃତି କାର୍ଯ୍ୟ, ପଥର ଖୋଦିତ ମୂର୍ତ୍ତି, ବାଉଁଶରୁ ତିଆରି ବିଭିନ୍ନ ସୁନ୍ଦର ସୁନ୍ଦର ସାମଗ୍ରୀ, ଏସବୁକୁ ନେଇ ମଧ୍ୟ ହସ୍ତତନ୍ତ ଜନିତ କାର୍ଯ୍ୟ ବହୁ ସୁନ୍ଦର ଭାବେ ଆମ ଦେଶରେ ଅନେକ ଜାଗାରେ ଦେଖିବାକୁ ମିଳେ। ତେବେ ଏହି ସମସ୍ତ ଭିତରୁ ହସ୍ତତନ୍ତ ଜନିତ ପୋଷାକ ବର୍ତ୍ତମାନ ଆକୃଷ୍ଟ କରିଛି ଆମ ଦେଶ ସହିତ ଅନ୍ତର୍ଦେଶୀୟ ସ୍ତରରେ। ତେବେ ଆମର ହୀ ରାଉରକେଲା ସହର ମଧ୍ୟ ଏଥିରୁ କିଛି ବାଦ

ଦେଇନାହିଁ। ଦୀପିକା ମହିଳା ସଂହତି ନାମକ ଏକ ସଂସ୍ଥା ରହିଛି, ଯାହାକି RSP ଏବଂ CRS ର ତତ୍ତ୍ୱାବଧାନରେ ଏହା ପରିଚାଳିତ ହେଉଛି, ଯେଉଁଠିକି ହସ୍ତତନ୍ତ ଜନିତ ବିଭିନ୍ନ ପୋଷାକ ପ୍ରସ୍ତୁତ କରାଯାଉଛି। ଏଠି ବହୁତ ଭାଇ ଭଉଣୀମାନେ ଏହି ହସ୍ତତନ୍ତ ଜନିତ କାମରେ ନିଯୁକ୍ତି ହୋଇ ସୁନ୍ଦର ସୁନ୍ଦର କଳାକୃତିର ପାରଦର୍ଶିକତା ଦେଖାଇବା ସହିତ ସ୍ୱାବଲମ୍ବୀ ମଧ୍ୟ ହୋଇପାରୁଛନ୍ତି ପ୍ରକୃତରେ ଶ୍ରୋତାବନ୍ଧୁ, ଆଉ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ମଧ୍ୟ। ତେବେ ଦିନକୁ ଦିନ ଏହି ହସ୍ତତନ୍ତର ଚାହିଦା ବର୍ତ୍ତମାନ ବଢ଼ିବାରେ ମଧ୍ୟ ଲାଗିଛି। ତେବେ ଆସନ୍ତୁ ଆଉ ଡେରି ନ କରି ଆଜିର ଶିଳ୍ପ ଜଗତ କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା ହସ୍ତତନ୍ତ ଶିଳ୍ପ ଓ ହସ୍ତତନ୍ତ କାରିଗରୀ କୌଶଳ ଉପରେ ଅନେକ କିଛି କଥା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି। ଗୀତ ପରେ ଆଲୋଚନା କରିବା ଦୀପିକା ମହିଳା ସଂଘତିର ଏକ୍ସ ଟ୍ରେଜରର ଶ୍ରୀମତୀ ଅସୀମା ମିଶ୍ରଙ୍କ ସହିତ।

0: ମ୍ୟାଡାମ ନମସ୍କାର।
1: ନମସ୍କାର।
0: ମ୍ୟାଡାମ ଆଜିର ଆମର ଶିଳ୍ପ ଜଗତ କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡାମ ଆଜିର ଆମର ଶିଳ୍ପ ଜଗତ କାର୍ଯ୍ୟକ୍ରମରେ ଆଜି ଆମେ ରଖିଛୁ ହସ୍ତତନ୍ତ କ'ଣ ଏବଂ ହସ୍ତତନ୍ତ ବିଷୟରେ ତ ଅନେକ କିଛି କଥା ଜାଣିବା। ପ୍ରଥମେ ଆମକୁ କୁହନ୍ତୁ ଯେ ଏହି ହସ୍ତତନ୍ତର ବର୍ତ୍ତମାନ ସମୟରେ କ'ଣ ଚାହିଦା ରହିଛି?
1: ହସ୍ତତନ୍ତ କହିଲେ ସାଧାରଣତଃ ହାତରେ ତିଆରି ହେଉଥିବା କାମ। ଆମେ ହାତରେ ଯେଉଁ ଶାଢୀ, ଡ୍ରେସ, କପଡା ଇତ୍ୟାଦି ତିଆରି କରିଥାଉ ତାକୁ ଆମେ ହସ୍ତତନ୍ତ ବୋଲି କହିଥାଉ। ହସ୍ତତନ୍ତ କହିଲେ ବାନ୍ଧ କାମ ଅଛି, ଇକତ କାମ ଅଛି, ପଟ୍ଟଚିତ୍ର, ଏଭଳି ବିଭିନ୍ନ ପ୍ରକାରର ବୁଣା କାମ ଯୋଉଟାକି ଆମର ମହିଳାମାନେ ପୁରୁଷମାନେ ନିଜ ହାତରେ ତିଆରି କରିଥାନ୍ତି। ବର୍ତ୍ତମାନ ସବୁ ଜାଗାରେ ଏଇ ହସ୍ତତନ୍ତର ଚାହିଦା ଖୁବ୍ ରହିଛି। ଆମ ଦେଶ ଛଡା ବାହାର ଦେଶମାନଙ୍କରେ ମଧ୍ୟ ଏହାର ଚାହିଦା ରହିଛି। ବନ୍ଧୁମାନେ ଦେଖନ୍ତୁ, ଆମେ ସାଧାରଣତଃ ଖରାଦିନେ ହାଲୁକା ପୋଷାକ ପିନ୍ଧିବାକୁ ପସନ୍ଦ କରିଥାଉ। ତାହା କେବଳ ଏଇ ଯେଉଁ ହାତ ବୁଣା କାମରେ ହିଁ ମିଳିପାରିବ। ମେସିନ୍ ବୁଣା ଖୁବ୍ କମ୍ ସମୟରେ ଆମେ ପାଇପାରିବା ଏବଂ ବହୁ ପରିମାଣରେ ମଧ୍ୟ ଅଳ୍ପ ଖର୍ଚ୍ଚରେ ମିଳିଯାଇଥାଏ। କିନ୍ତୁ ଏଇ ଯେଉଁ ହାତ ବୁଣା ସେଟା ମେସିନ ବୁଣାରେ ମିଳିନଥାଏ। ତା ଛଡା ମେସିନ ବୁଣାରେ ସାଧାରଣତଃ କେମିକାଲ ମଧ୍ୟ ୟୁଜ୍ କରାଯାଏ ଯାହାକି ଆମ ଦେହର ଚର୍ମ ପାଇଁ ଖରାପ ହେଇଥାଏ। କିନ୍ତୁ ଏଇ ଯେଉଁ ହାତ ବୁଣା ବା ହାତ ତିଆରି କାମ ଏଇଟା ଖୁବ୍ ସ୍ୱଚ୍ଛତାର ସହିତ ହେଇଥାଏ ଯାହା ଆମ ଦେହର କୌଣସି କ୍ଷତି କରିନଥାଏ।
0: ତେବେ ମ୍ୟାଡାମ ଆପଣ ଟିକେ ପୂର୍ବରୁ ଯୋଉ କହିଲେ ଆମର ହସ୍ତତନ୍ତ୍ର ମଧ୍ୟ ବିଭିନ୍ନ ଭେରାଇଟି ରହିଛି, ଯେମିତିକି ଆପଣ କହିଲେ ହସ୍ତତନ୍ତ୍ରରେ ଆମେ ପଟ୍ଟଚିତ୍ର ତିଆରି କରୁ, ବାନ୍ଧ କାମ କରୁ, ତ ଏଇସବୁ ଯୋଉ ଜିନିଷ ଗୁଡିକ କହିଲେ ଏଇ ବାନ୍ଧ କାମଟା କ'ଣ, ପଟ୍ଟଚିତ୍ର କ'ଣ, ଏ ଉପରେ କ'ଣ ଧାରଣା ଦିଅନ୍ତୁ?
1: ବାନ୍ଧ କାମ କହିଲେ ସାଧାରଣତଃ ଆମର ଯୋଉ ମହିଳା ବା ପୁରୁଷ ମାନେ ଏଇ ହସ୍ତତନ୍ତ ମାନେ ହାତରେ ବୁଣିଥାନ୍ତି ସେମାନେ ତାନି ଏବଂ ଯୋଉ ଧାଗାଟାକୁ ଯୋଉ ସୂତାଟାକୁ ଆମେ ଆଣିଥାଉ ସୂତାରେ ସେମାନେ କଣ କରନ୍ତି, ଚିତ୍ର କରିକି ତାକୁ ଧୀରେ ଧୀରେ ହାତରେ ଅଲଗା ସୂତା ନେଇ ତାକୁ ଗଣ୍ଠି କରି କରି କାମ କରିଥାନ୍ତି। ତାକୁ ବାନ୍ଧ କାମ କୁହାଯାଏ। ସେଟା ଖୁବ୍ ସୂକ୍ଷ୍ମ କାମ ହେଇଥାଏ ଆଉ ବହୁତ ସମୟ ମଧ୍ୟ ଲାଗିଥାଏ। ତେଣୁ ବାନ୍ଧ କାମ କରିବାକୁ ହେଲେ ବହୁତ ଟ୍ରେନିଂ ଦବାକୁ ପଡିଥାଏ। ସେମାନେ ଧୀରେ ଧୀରେ ତାକୁ ଶିଖି ନିଜର ହାତକୁ ସେଇ ଅନୁସାରେ ମାନେ ପ୍ରାକ୍ଟିସ କରି କରିକି ତାକୁ ଖୁବ୍ ସୁନ୍ଦର ଭାବରେ ବନେଇଥାନ୍ତି ଯାହାଦ୍ୱାରା କି ବାନ୍ଧ କାମ ଖୁବ୍ ସୁନ୍ଦର ହୋଇଥାଏ। ଆଉ ପଟ୍ଟଚିତ୍ର କହିଲେ ଠିକ ସେଇଭଳି ଭାବରେ

0: ମାନେ ପ୍ରଥମେ ଲୁଗା ବୁଣି ଦିଅନ୍ତି ଏବଂ ତାପରେ ଚିତ୍ର ଆଙ୍କନ୍ତି। ସେଇ ଚିତ୍ରକୁ ପୁଣି ତୁଳି ଏବଂ ରଙ୍ଗ ସାହାଯ୍ୟରେ ରୂପ ଦେଇଥାନ୍ତି ଏବଂ ତାହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ।
1: ତେବେ ମ୍ୟାଡାମ, ଏଇ ଯୋଉ ଆପଣ କହିଲେ ବାନ୍ଧ, ଇକତ ଏବଂ ପଟ୍ଟଚିତ୍ର, ଏ ତିନୋଟି ଯାକ ତ ହସ୍ତତନ୍ତ ଜନିତ କାର୍ଯ୍ୟ ଆମେ ଜାଣିପାରିଲୁ, କିନ୍ତୁ ତିନୋଟି କଣ ଭିନ୍ନ ଭିନ୍ନ କି? ମାନେ ଆମର ଏଇଟା କଳା ସଂସ୍କୃତି ପରମ୍ପରାକୁ ହିଁ ବଜାୟ ରଖିବା ପାଇଁ ସେଥିରେ ଆମର ଚିତ୍ରକଳା କରାଯାଇଥାଏ, ନା ତାର ଅଲଗା ଅଲଗା କିଛି ଚିତ୍ରକଳା ସେଥିରେ ଦିଆଯାଇଥାଏ?
0: ସବୁର ଚିତ୍ରକଳା ଅଲଗା ଥାଏ, କିନ୍ତୁ ତାହା ଆମର ଆମ ଦେଶର କଳା ସଂସ୍କୃତି ପରମ୍ପରା ସବୁକୁ ନେଇ ଏଟା ବନା ଯାଇଥାଏ।
1: ତେବେ ମ୍ୟାଡାମ, ଦୀପିକା ମହିଳା ସଂଘତି ତରଫରୁ ଆମର ଗୋଟେ ହସ୍ତତନ୍ତ କାର୍ଯ୍ୟ କରାଯାଉଛି, ଏଇଟା କିଭଳି ଭାବେ କରାଯାଉଛି ଏବଂ ଏଥିରେ କିପରି ନିଯୁକ୍ତି ହୋଇ କାରିଗରୀ ମାନେ କାମ କରୁଛନ୍ତି, ତାଙ୍କର କଳା କୌଶଳକୁ ପ୍ରଦର୍ଶିତ କରିପାରୁଛନ୍ତି, ସେ ବିଷୟରେ କୁହନ୍ତୁ।
0: ଆମର ଦୀପିକା ମହିଳା ସଂଘତିରେ ଏଇ ହସ୍ତତନ୍ତର ଗୋଟିଏ ୟୁନିଟ୍ ଅଛି, ଯାହାକି 2012 ମସିହା ଅକ୍ଟୋବର 2 ତାରିଖରେ CSR ସେଲ RSP ଦ୍ୱାରା ସମସ୍ତ ଖର୍ଚ୍ଚ ଦେଇ ଗଠନ କରାଯାଇଥିଲା ଏବଂ ସେମାନେ ଆମ ଦୀପିକା ମହିଳା ସଂଘଟିକୁ ଏଇ କାମ କରିବା ପାଇଁ ବା ୟାର ମ୍ୟାନେଜମେଣ୍ଟ କେମିତି ହବ କରିବା ପାଇଁ ଆମକୁ ଦେଇଛନ୍ତି। ଏଥିରେ ଆମେ କଣ କରିଥାଉ ନା ଆର୍ଥିକ ଅନଗ୍ରସର ଝିଅ ଓ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରିଥାଉ। 2012 ମସିହାରେ ଆମର ଏଇ ହସ୍ତତନ୍ତ ନୀତି ଆରମ୍ଭ ହୋଇଥିଲା। 20 ଲୋନ୍କୁ ନେଇ 10 ଜଣ ଝିଅ 2 ଜଣ ଟ୍ରେନରଙ୍କ ସାହାଯ୍ୟରେ ଏଇ ଯେଉଁ ହସ୍ତତନ୍ତ ୟୁନିଟ୍ରେ ଆମେ କଣ କରୁ, କଟନ ସୂତା ଏବଂ ସିଲ୍କ ସୂତା, ସାଧାରଣତଃ ଆମେ ବରଗଡ଼, ବାଙ୍ଗାଲୋର ଏସବୁ ଜାଗାରୁ ଆମେ ସୂତା ମଗେଇଥାଉ, କିନ୍ତୁ ସେଇ ସୂତା ଲଛି ଆକାରରେ ଥାଏ, ମାନେ ଗୁଡେଇକି ସେମାନେ ଲଛି ଆକାରରେ ଆମକୁ ବିକ୍ରି କରନ୍ତି। ତାପରେ ଆମେ ଏଇ ଦୀପିକା ମହିଳା ସଂଘତିରେ ଯେତେବେଳେ ସେ ସୂତାକୁ ଆଣୁ, ସେଠାରେ ଆମର ଯୋଉ ଟ୍ରେନର ମାନେ ଅଛନ୍ତି ବା ଯୋଉ ଝିଅ ଏବଂ ମହିଳାମାନେ ଯୋଉମାନେ ଶିଖୁଛନ୍ତି ସେମାନେ କଣ କରନ୍ତି, ସେ ସୂତାକୁ ପ୍ରଥମେ ଖୋଲିକି ଲମ୍ବାରେ ସିଧା କରନ୍ତି, ତାକୁ ସେ ଲଛିକୁ ପୁରା ଖୋଲି ଖୋଲିକି ସିଧାରେ ତାକୁ ରଖନ୍ତି। ତାପରେ ପୁଣି ତା ଦେହରେ ଷ୍ଟାର୍ଚ ଦିଅନ୍ତି ତାକୁ ବନେଇବା ପାଇଁ ଲୁକ୍ ଶାଢୀ, ଏବଂ କଲର କରନ୍ତି, ଯାହା କଲର ଡିମାଣ୍ଡ ଆସେ ସେ ଅନୁସାରେ କଲର କରନ୍ତି, ଷ୍ଟାର୍ଚିଂ କଲରିଂ କରି ତାକୁ ଖରାରେ ଶୁଖନ୍ତି ଏବଂ ତାପରେ ତାକୁ ପୁଣି ଯୋଉ ମେସିନ ସବୁ ଅଛି ସେଥିରେ ସେମାନେ ଅଶାଢ଼ୀ ପୁଇ ଏସବୁ ବିଭିନ୍ନ ପ୍ରକାରର ଅଛି ସେଥିରେ ସେମାନେ କଣ କରନ୍ତି, ସେ ସୂତାକୁ ପୁଣି ଗୁଡେଇକି ପୁରା ସ୍ମୁଥ କରିକି ବନାନ୍ତି ଏବଂ ତାପରେ କିଛି ଝିଅ ବା ମହିଳାମାନେ ଏଇସବୁ କରିସାରିବା ପରେ ବାନ୍ଧ କାମ କରନ୍ତି, ମାନେ ଶାଢୀର ବର୍ଡରରେ ଆଞ୍ଚଲରେ କଣ ଡିଜାଇନ ଦିଆଯିବ ସେଇ ଡିଜାଇନକୁ ସେମାନେ ପ୍ରଥମେ ବୁଣନ୍ତି ବସିକି, କିଛି ବୁଣି ସାରିଲା ପରେ ସେଇଟାକୁ ପୁଣି ଲୁମ୍ରେ ନେଇ ଯେତେବେଳେ ଶାଢୀ ବୁଣା ହୁଏ ସେଥିରେ ସେମାନେ ଜଏଣ୍ଟ କରନ୍ତି ସେଇ ଆଞ୍ଚଲକୁ ବର୍ଡରକୁ, ଲୁମ୍ରେ ଟାନି ଦେଇ ସେମାନେ ଶାଢୀ ବୁଣନ୍ତି ଆଉ ତାପରେ ସେମାନେ ସେ ଯୋଉ ବାନ୍ଧ ବା ଇକଟ ଯାହା ଡିଜାଇନ ହେଇଥିବ ତାକୁ ପୁଣି ସେ ଶାଢୀ ଭିତରେ ଜଏଣ୍ଟ କରନ୍ତି। ତ ଏହାଦ୍ୱାରା କଣ ହୁଏ, ଶାଢୀ ବହୁତ ସୁନ୍ଦର ହୋଇଥାଏ ଏବଂ ଧୀରେ ଧୀରେ କରି ସେମାନେ ସୂତା ବାନ୍ଧି ଡିଜାଇନ ଯୋଉ କରିଥାନ୍ତି ସେଟା ଶାଢୀରେ ବହୁତ ସୁନ୍ଦର ଦେଖାଯାଇଥାଏ। ଆମ ଦୀପିକା ମହିଳା ସଂଘତି ତରଫରୁ ପ୍ରତିବର୍ଷ ହସ୍ତତନ୍ତ ୟୁନିଟ୍ରେ 10 ଜଣ ଝିଅ ବା ମହିଳାଙ୍କୁ ଟ୍ରେନିଂ ଦିଆଯାଇଥାଏ। 2 ବର୍ଷ ଧରି ସେମାନେ ଲୁଗା ବୁଣାର ସମସ୍ତ ପ୍ରୋସେସିଂ ଯୋଉଟା କହନ୍ତି ସବୁ ପ୍ରକାର କାମ, କେମିତି ସୂତାରୁ ଡାଇରେକ୍ଟ ଲୁଗା ବୁଣି ପାରିବେ ସେ ସମସ୍ତ ଶିକ୍ଷା ଦିଆଯାଇଥାଏ ଏବଂ କାମ ଶିଖିବା ସମୟରେ ହିଁ ସେମାନଙ୍କୁ ମାସିକ ଭତ୍ତା ବା ଷ୍ଟାଇପେଣ୍ଡ ଆକାରରେ ଟଙ୍କା ଦିଆଯାଇଥାଏ, ଯାହାଦ୍ୱାରା ଏଇ ଯୋଉ ଆର୍ଥିକ ଅନଗ୍ରସର ଶ୍ରେଣୀର ଝିଅ ବା ମହିଳାମାନେ ଚଳିବା ପାଇଁ କିଛି ସାହାଯ୍ୟ ହୋଇଥାଏ ଏବଂ ତାପରେ ସେମାନେ ଯେତେବେଳେ କାମ ଶିଖିଯାନ୍ତି ଯାହାଫଳରେ ସେମାନେ ବହୁତ ସୁନ୍ଦର ଭାବରେ ତାଙ୍କର କାର୍ଯ୍ୟ କୌଶଳ କରିପାରନ୍ତି ଏବଂ 2 ବର୍ଷ ସରିଲା ପରେ ସେମାନଙ୍କୁ ପରୀକ୍ଷା କରାଯାଇ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥାଏ, ଯାହାଦ୍ୱାରା ସେଇ ସାର୍ଟିଫିକେଟ ବଳରେ ସେମାନେ ବ୍ୟାଙ୍କରୁ ଲୋନ୍ ମଧ୍ୟ ପାଇପାରିବେ ଏବଂ ଲୋନ୍ ନେଇ ନିଜେ ଲୁମ୍ ପକେଇ ସେଥିରେ ଲୁଗା ବୁଣିପାରିବେ। ତା ଛଡା ସେମାନେ ଯଦି ଚାହିଁବେ ଅନ୍ୟ କୌଣସି ହସ୍ତତନ୍ତ ଶିଳ୍ପରେ ଏଇ ସାର୍ଟିଫିକେଟ ଦେଖାଇ ଜବ୍ ମଧ୍ୟ କରିପାରିବେ। 2012ରୁ ଆଜି ପର୍ଯ୍ୟନ୍ତ ଆମେ ପ୍ରାୟ 130 ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସମର୍ଥ ହୋଇପାରିଛୁ। ଆମ ପାଖରେ

0: ବର୍ତ୍ତମାନ ମଧ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ମହିଳା ଲୁଗା ବୁଣୁଛନ୍ତି। ଆମର ଦୁଇ ଜଣ ଟ୍ରେନର ଅଛନ୍ତି, ସବୁ ଜିନିଷ ସିଏ ତାରେ ଟାଚିଂ କରିବାଠୁ ନେଇ କଲରିଂ କରିବାଠୁ ଲୁମ୍ରେ ସୂତା ପକେଇବାଠୁ ଆରମ୍ଭ କରି ସବୁ ପ୍ରକାର କାମ ଶିଖଉଛନ୍ତି। ଆଉ ଜଣେ ଅଛନ୍ତି ଯିଏ ବାନ୍ଧ କାମ ଇପତ କାମ ଶିଖଉଛନ୍ତି। ତା ଛଡା ଆମର ଅଛନ୍ତି ଯେଉଁମାନେ ପଟ୍ଟଚିତ୍ର କରିବାରେ ସାହାଯ୍ୟ କରୁଛନ୍ତି, କୁସନ୍ କଭର ଉପରେ ଡ୍ରଇଂ କରି ତୁଳି ଏବଂ କଲର ମାଧ୍ୟମରେ ଖୁବ ସୁନ୍ଦର ସୁନ୍ଦର ଡିଜାଇନ ଆଙ୍କୁଛନ୍ତି ଏବଂ ଶାଢୀରେ ମଧ୍ୟ ଖୁବ ସୁନ୍ଦର ଭାବେ ତୁଳି ଏବଂ କଲରର ସମ୍ମିଶ୍ରଣରେ ଖୁବ ସୁନ୍ଦର ଡିଜାଇନ ସବୁ କରୁଛନ୍ତି। ଏସବୁ ଟ୍ରେନିଂ ଆମର ଏଠି ପ୍ରତି ବର୍ଷ ଦିଆଯାଇଥାଏ, ବର୍ତ୍ତମାନ ମଧ୍ୟ ପିଲାମାନଙ୍କୁ ଦିଆଯାଉଅଛି।
1: ତେବେ ମ୍ୟାଡାମ ଆପଣ ବହୁତ ସୁନ୍ଦର ଭାବେ କହିଲେ ଯେ ଏହି ସବୁ ଦ୍ୱାରା କାରିଗରୀ ମାନେ ବହୁତ ସ୍ୱାବଲମ୍ବୀ ହେବା ସହିତ ସେମାନେ ସ୍ୱରୋଜଗାର ହେଇପାରୁଛନ୍ତି। ତେବେ ମ୍ୟାଡାମ ଏଇ ଯୋଉ ହସ୍ତତନ୍ତ ଗୁଡିକ କାର୍ଯ୍ୟକାରୀ କରାଯାଉଛି, ଆପଣ ଯେମିତି କହିଲେ ଯେ ତାର ବିଭିନ୍ନ ପ୍ରକାରର ଥାନି କପଡା ରଖାଯାଇଥାଏ ଏବଂ ତା ଉପରେ ବିଭିନ୍ନ ସୂତାକୁ କଲର କରି ତାକୁ ଶୁଖେଇ ଯୋଉ ସବୁ କାର୍ଯ୍ୟ କରାଯାଉଛି, ଏ ଯୋଉ କପଡା ବା ଏଇ ଯୋଉ ସୂତା ଏସବୁ କେମିତି କଣ ଆସେ ବା ଏଇଟା କେମିତି କଣ ଯୋଗେଇଥାନ୍ତି?
0: ଆମେ ପ୍ରଥମରେ କଣ କରୁ, ସୂତା ମଗାଉ, ଯେମିତି ସିଲ୍କ ସୂତା ବେଙ୍ଗଲୋରରୁ ଆସେ। ଆମର ଆପଣ ଜାଣିଥିବେ ବେଙ୍ଗଲୋରରେ ସିଲ୍କ ୱାର୍ମ ଚାଷ କରାଯାଏ, ସେଥିରୁ ସିଲ୍କ ସୂତା ଆମେ ପାଉ, ସେଇ ସୂତା ଆମେ ମଗେଇ ଥାଉ ଏବଂ ବରଗଡ଼ ସୋନପୁର ଏସବୁ ଜାଗାରୁ ଆମେ କଟନ ସୂତା ସବୁ ମଗେଇ ଥାଉ। ତାନି ଆଉ ଧାଗା ଏଇ ଦୁଇଟା, ତାନି ଯୋଉଟା ଲମ୍ବାରେ ଥାଏ ଲଛି ଆକାରରେ ଥାଏ, ତାକୁ ଆଣିକି ସିଧା କରିକି କଲରିଂ ଷ୍ଟାଚିଂ ସବୁ କରାଯାଏ, ତାକୁ ପୁଣି ଲମ୍ବା ଲମ୍ବାରେ ସେମିତି ପୁରା ସୂତାକୁ ଶୁଖାଯାଏ, ତାପରେ ତାକୁ ବୁଣାଯାଏ ଏବଂ କଲର ମଧ୍ୟ ଆମେ ମଗେଇ ଥାଉ ବରଗଡ଼ରୁ। ତା ଛଡା ଯାହା ଛୋଟ ଛୋଟ ଯେମିତି କରିବାକୁ ଗଲେ ଯୋଉ ଲୁମ୍ରେ ଲଗେଇବା ପାଇଁ ଛୋଟ ଛୋଟ ଡୋପି ସେଗୁଡାକ ମଧ୍ୟ ଆମେ ମଗେଇ ଥାଉ, ବବିନ ମଗେଇ ଥାଉ ଯୋଉଥିରେ ସୂତାକୁ ମାନେ ଗୋଟେ ଧରନ୍ତୁ ବୁଟି କରାଯିବ ତ ଅଳ୍ପ ଟିକେ ସୂତା ଦରକାର, ସୂତାକୁ ଆମେ ଗୋଟେ ବବିନରେ ବୁଡେଇକି ଅଳ୍ପ ଟିକେ ରଖିବୁ, ତାକୁ ପୁଣି ଯେତେବେଳେ ଲୁଗା ବୁଣାଯିବ ସେଇ ସୂତା ଦ୍ଵାରା ଧୀରେ ଧୀରେ ପିଲାମାନେ ସେ ଗଣ୍ଠିଟା କରିବେ। ଆପଣ ଦେଖିଥିବେ ସିଲ୍କ ଶାଢୀ ମାନଙ୍କରେ ଛୋଟ ଛୋଟ ବୁଟି ଥାଏ, ସେ ବୁଟି ମଧ୍ୟ ସେଇଭଳିଆ ଛୋଟ ବୁଟି ବୋଲି ଗୋଟେ ମିଳେ, ସେଥିରେ ସେ ସୂତାକୁ ବୁଡାଯାଏ ଏବଂ ତାପରେ ପୁଣି ଶାଢୀରେ ତାର ବାନ୍ଧିକି ତାକୁ ବନାଯାଇଥାଏ। ସେଟା ଖୁବ ସୂକ୍ଷ୍ମ କାମ, ପିଲାମାନେ ଧୀରେ ଧୀରେ ତାକୁ କରିଥାନ୍ତି, ନହେଲେ ପୁରା ସୂତା ଖରାପ ହେଇଯାଏ, ସେଥିପାଇଁ ଧୀରେ ଧୀରେ ସେମାନେ ସେଇ କାମକୁ କରିଥାନ୍ତି। ତ ଏଥିରୁ ଆମେ କଟନ ଲୁଗା ମଧ୍ୟ ବୁଣିଥାଉ ଆଉ କଟନ କପଡା ଯୋଉଥିରେ ଆମେ ଡ୍ରେସ ସିଲାଇ କରିପାରିବା ସେଟା ମଧ୍ୟ ମିଳିଥାଏ। ପୁରୁଷ ଲୋକଙ୍କ ପାଇଁ କୁର୍ତ୍ତା ମଧ୍ୟ କରିହୁଏ ଆଉ ମହିଳାମାନଙ୍କ ପାଇଁ ଡ୍ରେସ ମଧ୍ୟ କରିହବ, ବେଡସିଟ୍ ବନେଇ ହୁଏ, ତାଛଡା ସିଲ୍କ ଶାଢୀ ଏସବୁ ବନାଯାଏ।
1: ତେବେ ମ୍ୟାମ ଏହି ହସ୍ତତନ୍ତ ଜନିତ ଯୋଉ ପ୍ରଡକ୍ଟ ବା ଜିନିଷ ତିଆରି ହଉଛି, ୟାର ବର୍ତ୍ତମାନ ମାର୍କେଟରେ କଣ ଚାହିଦା ରହିଛି ଏବଂ ଆଗକୁ କଣ ହସ୍ତତନ୍ତକୁ ନେଇ ଆଉ କଣ ସବୁ ଆଶା ରହିଛି କରିବା ପାଇଁ?
0: ହସ୍ତତନ୍ତର ଚାହିଦା ବଜାରରେ ଖୁବ ଅଛି, କାହିଁକି ନା ହସ୍ତତନ୍ତ ଗୋଟେ କଣ କହିଲେ ହାତରେ ସୂକ୍ଷ୍ମ କାମ, ହାତରେ ବୁଣା ଯାଉଥିବା ଜିନିଷ ଯାହାକି ଆମ ଶରୀର ପାଇଁ ଭଲ, ତା ଛଡା ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାଏ, ତେଣୁ ସମସ୍ତେ ସାଧାରଣତଃ ଏଇ ହାତ ତିଆରି ଜିନିଷ ପିନ୍ଧିବାକୁ ଖୁବ ଭଲ ପାଇଥାନ୍ତି। ଆମର ଏଇ ଯୋଉ କଟନ ଲୁଗା ସିଲ୍କ ଲୁଗା ଡ୍ରେସ ଯାହା ବି ଆମେ ଦେଖୁଛୁ, ସେକ୍ଟର 5ରେ ଗୋଟେ ସପ୍ ମଧ୍ୟ ଖୋଲାଯାଇଛି, ସେଠାରେ ଆମ ଝିଅ ବା ମହିଳାମାନଙ୍କ ଦ୍ଵାରା ବନାଯାଇଥିବା ଶାଢୀ ଡ୍ରେସ ପିସ୍ ସବୁ ବିକ୍ରି କରାଯାଉଛି। ହାତ ତିଆରି ହୋଇଥିବାରୁ ବହୁ ପରିମାଣରେ ଆମେ ଯୋଗାଇ ପାରୁନୁ, କାହିଁକି ନା ହାତ ତିଆରି ଲୁଗା ବା ଡ୍ରେସ କପଡା ବୁଣିବା ପାଇଁ ବହୁତ ସମୟ ଲାଗିଥାଏ, ଏଥିରେ ଧୀରେ ଧୀରେ ଧୀରେ ଧୀରେ ହୋଇଥାଏ, ପ୍ରାୟତଃ ଗୋଟେ ଶାଢୀ ବନେଇବା ପାଇଁ 20 ରୁ 25 ଦିନ ଲାଗିଥାଏ, ସେଇ ହିସାବରେ ବହୁତ କମ ଲୁଗା ବୁଣା ଯାଇପାରେ। ଡ୍ରେସ ପିସ୍ ଯଦି ପ୍ଲେନ କପଡା ହେଇଥିବ ଟିକେ ଜଲ୍ଦି ହେଇଯାଏ, ଆଉ ଯଦି ଟିକେ ଡିଜାଇନ ଦେଇକି କରାଯାଏ ତାହେଲେ ଟିକେ ଟାଇମ ଲାଗେ। ତା ଛଡା ଯୋଉ ପଟ୍ଟଚିତ୍ର, ପଟ୍ଟଚିତ୍ର ଆପଣ ଦେଖିଥିବେ ସେମାନେ ଗୋଟେ ଡିଜାଇନ ଦେଖନ୍ତି, ଯେମିତିକି ଶ୍ରୀକୃଷ୍ଣଙ୍କ ଉପରେ ପାହାଡ ପର୍ବତ ଏସବୁ ନେଇକି ସିନେରୀ ଉପରେ ବି ବନେଇଥାନ୍ତି, ଛୋଟ ଛୋଟ ଫୁଲ ନେଇକି ବି ବନେଇଥାନ୍ତି। ସେମାନେ ପ୍ରଥମେ କଣ କରନ୍ତି, ଗୋଟେ ଲୁଗାରେ ତାକୁ ଚିତ୍ର ଆଙ୍କନ୍ତି, ଚିତ୍ର ଆଙ୍କିବା ପରେ ଦେଖି ତାକୁ ମାନେ କୋଉ କଲରଟା ଦେଲେ ଭଲ ଲାଗିବ କୋଉଟା ଦେଲେ ଖରାପ ଲାଗିବ ସେଟା ସବୁ ବି ଦେଖିବାକୁ ପଡେ, ତେଣୁ ପଟ୍ଟଚିତ୍ର ବି ବହୁତ ସୁନ୍ଦର ଭାବରେ ସେମାନେ ବନାନ୍ତି, ହେଲେ ସମୟ ବହୁତ ଲାଗେ, ପଟ୍ଟଚିତ୍ର ପାଇଁ ମଧ୍ୟ ଗୋଟେ ଗୋଟେ ମାସ ଲାଗିଯାଏ। ଆଉ ଏଇଟା କଣ, ଆପଣ ଯୁଆଡେ ବି

0: ନିଜ ଦେଶର ଗୋଟେ ଗର୍ବ କି ନାଇଁ ଏଇଟା ଆମ ଦେଶରେ ବୁଣା ହେଇଛି ବା ଆମ ରାଜ୍ୟରେ ବୁଣା ହେଇଛି, ଯେମିତି ଓଡ଼ିଶାର ସମ୍ବଲପୁର, ମାଣିଆବନ୍ଦୀ ଏସବୁ ଜାଗାରେ ବୁଣା ଯାଉଛି। ହସ୍ତତନ୍ତ ଶିଳ୍ପ ଗୁଡିକ ଏଇସବୁ ଜାଗାରେ ଅଛି। ବରଗଡ଼ରେ ଘରେ ଘରେ ପ୍ରାୟ ଏଇ ହସ୍ତତନ୍ତ ଶିଳ୍ପ ରହିଛି। ଆମର ନୂଆପାଟଣା, ବରହମପୁର ଏସବୁରେ ମଧ୍ୟ ଏଇ ହସ୍ତତନ୍ତ ଶିଳ୍ପ ରହିଛି। ତେଣୁ ଏହାର ଚାହିଦା ବହୁତ ବେଶୀ। ଦେଖିବାକୁ ଯେପରି, ପିନ୍ଧିବାକୁ ମଧ୍ୟ ସେହିପରି ସୁନ୍ଦର ହୋଇଥାଏ, ହାଲୁକା ହୋଇଥାଏ ଏବଂ ପିଓର ଜିନିଷ ହୋଇଥାଏ।
1: ବହୁତ ବଢିଆ କଥା ମ୍ୟାଡାମ। ଆମର ଯୋଉ କଲର ଦିଆଯାଇଥାଏ ସେ କଲରଟା କଣ ନେଚୁରାଲ କଲର ନା ସେଥିରେ କିଛି ଅଲଗା କିଛି ମିଶିଥାଏ ଯାହାକି ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ?
0: ନାଇଁ, ଆମର ଯେଉଁ କଲର୍ଟା ଦିଆଯାଏ ସାଧାରଣତଃ ନେଚୁରାଲ କଲର୍ ହିଁ ହେଇଥାଏ, କୌଣସି ପ୍ରକାର କେମିକାଲ ମିକ୍ସଡ ହୁଏ ନାହିଁ, ଯେଉଁଥିପାଇଁ ଏଇଟାକୁ ଆମେ ହସ୍ତତନ୍ତ ବା ହାତରେ ବନା ଯାଇଥିବା ଲୁଗା ବିନା ମେସିନ, ଯୋଉଟା ବିନା ମେସିନରେ ବନାଯାଏ ତାକୁ ସାଧାରଣତଃ ହାତ ବୁଣା ହିଁ କୁହାଯାଏ। ତେଣୁ ଏଥିରେ ଆମେ କୌଣସି ପ୍ରକାରର କେମିକାଲ୍ସ ୟୁଜ୍ କରୁନାହୁଁ, ଏଇଟା ସମସ୍ତ ନେଚୁରାଲ ପ୍ରାକୃତିକ ଜିନିଷରେ ତିଆରି ହୋଇଥାଏ।
1: ତେବେ ମ୍ୟାଡାମ, ବର୍ତ୍ତମାନ ତ ଆପଣ କହିଲେ ହସ୍ତତନ୍ତର ଚାହିଦା ଦିନକୁ ଦିନ ବଢୁଛି, ଯୋଉଟା କି ଆପଣ ମାନେ ଆହୁରି ଯୋଗେଇବା ପାଇଁ ଯେହେତୁ ଏଇଟା ବେଶୀ ସମୟ ଲାଗେ ଯୋଗେଇବା ପାଇଁ ଅସୁବିଧା ହେଇଯାଏ, କିନ୍ତୁ ଗ୍ରାହକ ମାନଙ୍କର ମତାମତ କଣ ରହିଛି ଏହି ହସ୍ତତନ୍ତକୁ ନେଇ?
0: ଗ୍ରାହକ ମାନଙ୍କର ଖୁବ ଡିମାଣ୍ଡ ରହିଛି, କାହିଁକି ନା ଏହାର ଲୁକ୍ ଦେଖିବା ପାଇଁ ସମସ୍ତ ମାନେ ମେସିନ୍ ବୁଣା ଠୁ ପୁରା ଅଲଗା। ତେଣୁ ଗ୍ରାହକ ମାନଙ୍କର ବହୁତ ଏଥିରେ ଚାହିଦା ରହିଛି, ଆଉ କେବଳ ଆମ ଦେଶର ନୁହେଁ ଦେଶ ବାହାରେ ମଧ୍ୟ ଆମର ଏଇ ଯୋଉ କପଡା ବା ହସ୍ତତନ୍ତ ଲୁଗା ତାର ଡିମାଣ୍ଡ ବହୁତ ରହିଛି, ଯେହେତୁ ଇଏ ଆମ ଶରୀର ପାଇଁ ଖୁବ ଭଲ ଏବଂ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ହୋଇଥାଏ। ତେଣୁ ଗ୍ରାହକ ମାନେ ସାଧାରଣତଃ ଏହାର ବହୁତ ଡିମାଣ୍ଡ କରୁଛନ୍ତି। ତା ଛଡା ଘର ମାନଙ୍କରେ ମଧ୍ୟ ଯଦି ଆପଣ ସୋଫା କଭର ବା କୁସନ କଭର ଏସବୁ ଯଦି ଏଇ ହସ୍ତତନ୍ତ କାମରୁ ଯଦି ଯୋଉ ବାହାରୁଛି ତାର ଯଦି ୟୁଜ କରିବେ ବା ବ୍ୟବହାର କରିବେ ତାହେଲେ ମଧ୍ୟ ଘରେ ମଧ୍ୟ ତାର ଗୋଟେ ଅଲଗା ହାତ ବୁଣା ଜିନିଷ ବୋଲି ଗୋଟେ ଅଲଗା ଗର୍ବ ଆସେ ଆମ ମନରେ। ତେଣୁ ଗ୍ରାହକ ମାନେ ପସନ୍ଦ କରୁଛନ୍ତି, ବହୁତ ଡିମାଣ୍ଡ ମଧ୍ୟ କରୁଛନ୍ତି ଏସବୁ ଜିନିଷ କିଣିବା ପାଇଁ। ତେଣୁ ମୁଁ ଭାବୁଛି ଏଇ ଯୋଉ ହସ୍ତତନ୍ତ ବା ହାତ ବୁଣା ଲୁଗା କିମ୍ବା ପଟ୍ଟଚିତ୍ର ଏସବୁ ଧୀରେ ଧୀରେ ଏହାର ପ୍ରଚଳନ ଖୁବ ବଢିବ ଏବଂ ଆମେ ଗର୍ବର ସହିତ ବି କହିପାରିବା ଯେ ଇଏ ଆମ ଦେଶର କଳା ସଂସ୍କୃତିର ନମୁନା।
1: ବହୁତ ସୁନ୍ଦର ଭାବେ ମ୍ୟାଡାମ କହିଲେ। ଆଗକୁ ଆଉ କଣ ରହିଛି, ମାନେ ଆର ପ୍ରସାର ପ୍ରଚାର କେତେ ଦୂର ଆଉ ଆଗକୁ ନେବା ପାଇଁ ଚାହିଁଛନ୍ତି ବା ଆକୁ ନେଇକି ଆଉ କଣ ଆଗକୁ ସ୍ୱପ୍ନ ରହିଛି?
0: ଦେଖିବାକୁ ଗଲେ ଦୀପିକା ମହିଳା ସଂଘଟି ବର୍ତ୍ତମାନ ଗୋଟେ ଅଗ୍ରଣୀ ଅନୁଷ୍ଠାନ ରାଉରକେଲାର। ଆମେ ବହୁତ ଚେଷ୍ଟା କରୁଛୁ ଆମ ଦ୍ଵାରା ଏଇ ଯୋଉ ହସ୍ତକର୍ମା ୟୁନିଟଟି ଏଇଠି ମଧ୍ୟ CSR NRSP ଦ୍ଵାରା ସମସ୍ତ ଖର୍ଚ୍ଚ ବହନ କରାଯାଇଛି, କିନ୍ତୁ ବର୍ତ୍ତମାନ ଆମେ ଚାହୁଁଛୁ ଏହାର ଖୁବ ପ୍ରଚାର ପ୍ରସାର ହେଉ, କାହିଁକି ନା ଆମେ ବର୍ତ୍ତମାନ ନୂଆ ନୂଆ ଡିଜାଇନର ଶାଢୀ ସବୁ ପ୍ରସ୍ତୁତ କରିବା ପାଇଁ ଯାଉଛୁ ଏବଂ ତା ଛଡା ଆମେ କଟନ ଶାଢୀ ଏବଂ ସିଲ୍କ ଶାଢୀ ଯୋଉ ବନାଉଛୁ ତାହା ପିଓର ଜିନିଷରେ ବନା ହଉଛି, କୌଣସି ପ୍ରକାର କେମିକାଲ ମିକ୍ସ ହେଉନାହିଁ କିମ୍ବା କୌଣସି ପ୍ରକାର ଥ୍ରେଡ ବା ସୂତାରେ ମଧ୍ୟ କିଛି କରାଯାଉନାହିଁ, ପୁରା ସବୁ ସ୍ୱଚ୍ଛତାର ସହ ଶୁଦ୍ଧତାର ସହ କରାଯାଉଅଛି ଏବଂ ଆମେ ଏଇ ଯୋଉ କଟନ ଲୁଗା ଯୋଉ ବନାଉଛୁ ବା ସିଲ୍କ ଲୁଗା ଯୋଉ ବନାଉଛୁ ଖୁବ ପିଓର ଏବଂ ବ୍ୟୟବହୁଳ ମଧ୍ୟ ନୁହେଁ, ତେଣୁ ଆମେ ସାଧାରଣତଃ ଏଥିରେ ଅଧିକ ଲାଭ ରଖିନଥାଉ। ଏଇଟା ଆମେ କେବଳ ଗରିବ ଅନଗ୍ରସର ଶ୍ରେଣୀର ମହିଳା ବା ଝିଅମାନଙ୍କ ପାଇଁ କରିଛୁ, ସେମାନେ ବହୁତ ଦୂର ଦୂର ଜାଗାରୁ ଆସି ଆମ ପାଖରେ ଏ ଶିକ୍ଷା ଗ୍ରହଣ କରି ନିଜେ ହାତରେ ବନାଉଛନ୍ତି। ତେଣୁ ଦୀପିକା ମହିଳା ସଂଘଟି ଯେତେ ପାରିବ ଏଇଭଳିଆ ଗରିବ ଝିଅମାନଙ୍କୁ ବା ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବ ଏବଂ ନୂଆ ନୂଆ ଏବେ କାମ କରି ମାର୍କେଟକୁ ଆଣିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି, ଯେମିତିକି ସୋଫା କଭର ହେଲା, କୁସନ କଭର ହେଲା, ବେଡସିଟ୍ ହେଲା, ଏସବୁ ନୂଆ ନୂଆ ଜିନିଷ ସବୁ ବନାଯାଉଛି ତୁଳି ରଙ୍ଗ ମାଧ୍ୟମରେ ଏମ୍ବ୍ରୋଡରୀ କରିକି ମଧ୍ୟ ଝିଅମାନେ ଦଉଛନ୍ତି, ତରେ ବୁଣିକି ଦଉଛନ୍ତି, ବହୁତ ସୁନ୍ଦର ହଉଛି ଏସବୁ କାମ, ସୂକ୍ଷ୍ମ କାମ କିନ୍ତୁ ବହୁତ ସୁନ୍ଦର କାମ। ତେଣୁ ମୁଁ ତ ଭାବୁଛି କି ଦୀପିକା ମହିଳା ସଂଘଟି ଦ୍ଵାରା ଏଇ ଯୋଉ କାମ ହଉଛି ତାହା ଆଗାମୀ ଦିନରେ ଖୁବ ପ୍ରଚାର ପ୍ରସାର ଲାଭ କରିବ ବୋଲି।
1: ବହୁତ ବଢିଆ କଥା ମ୍ୟାଡାମ। ତେବେ ମ୍ୟାଡାମ, ଆପଣ ଯେମିତି ଏବେ ଟିକେ ପୂର୍ବରୁ କହିଲେ ଯେ ଆମର ଯୋଉ ଗରିବ ଶ୍ରେଣୀର ଅନଗ୍ରସର

0: ମହିଳାମାନଙ୍କ ପାଇଁ ଆପଣମାନେ ସବୁବେଳେ ତତ୍ପର ଅଛନ୍ତି ଏବଂ ସେମାନଙ୍କ ପାଇଁ ହିଁ ଏହିସବୁ ସୁବିଧା ସୁଯୋଗ କରିଦେଉଛନ୍ତି ଯାହାଫଳରେ ସେମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି। କିନ୍ତୁ ଏଥିରେ ଯଦି ଜଣେ ପୁରୁଷ ଲୋକ ଚାହାନ୍ତି ବା ପୁରୁଷମାନେ ଏଥିରେ ନିଯୁକ୍ତି ଅଛନ୍ତି ବା ପୁରୁଷମାନଙ୍କ ପାଇଁ ନିଯୁକ୍ତିର କିଛି ବ୍ୟବସ୍ଥା ରହିଛି କି?
1: ଆଜ୍ଞା ରହିଛି, କିନ୍ତୁ ଯେହେତୁ ଆମର ଦୀପିକା ମହିଳା ସଂଗଠନ ଅଛି, ମହିଳାମାନଙ୍କ ଦ୍ୱାରା ଏ ସଂଗଠନ ଗଠନ କରାଯାଇଅଛି, ବର୍ତ୍ତମାନ ସୁଦ୍ଧା ଆମେ କୌଣସି ପୁରୁଷ ଲୋକଙ୍କୁ ଆମର ଏଇ ଯେଉଁ ଶିକ୍ଷା ଦେଇନାହୁଁ, କିମ୍ବା କୌଣସି ପୁରୁଷ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଏଇ ହସ୍ତତନ୍ତ ୟୁନିଟ୍ ତରଫରୁ ସାହାଯ୍ୟ କରିପାରିନାହୁଁ। କିନ୍ତୁ ଆଗାମୀ ଦିନରେ ପୁରୁଷ ଲୋକଙ୍କୁ ମଧ୍ୟ ଟ୍ରେନିଂ ଦେବାକୁ ଆମେ ପଛେଇବୁ ନାହିଁ।
0: ତେବେ ଆଜିର କାର୍ଯ୍ୟକ୍ରମରେ ଆମେ ହସ୍ତତନ୍ତକୁ ନେଇ ଅନେକ କିଛି କଥା ତ ଜାଣିଲୁ। ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣଙ୍କର ଶେଷ ଉପଦେଶଟି କ'ଣ ରହିବ?
1: ଶେଷରେ ମୁଁ ପୁଣି ଥରେ ତ CSR ସେଲ RSP ର ସମସ୍ତ କର୍ମକର୍ତ୍ତା ଗଣଙ୍କୁ ଧନ୍ୟବାଦ ଦେବି। ସେମାନେ ଆମକୁ ଏଭଳି ଏକ ପୁଣ୍ୟ କାମ କରିବାରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରୁଥିବାରୁ, ଏବଂ ମୋର ଶ୍ରୋତା ବନ୍ଧୁମାନଙ୍କୁ ଅନୁରୋଧ କରିବି, ସେକ୍ଟର 5ରେ ସପ୍ଟି ଅଛି, ଦୋକାନଟି ଅଛି, ସେଠାକୁ ଆସନ୍ତୁ। ଆସି ଆମର ଏ ଯୋଉ ଗରିବ ଶ୍ରେଣୀର ମହିଳାମାନେ ବା ଝିଅମାନେ ଯୋଉ କାମ କରୁଛନ୍ତି ତାକୁ ଦେଖିକି ଯାଆନ୍ତୁ। ସିଲ୍କ ଶାଢୀ, କଟନ୍ ଶାଢୀ ଏବଂ ଡ୍ରେସ୍ ମେଟେରିଆଲ, ତା ଛଡା କୁସନ୍ କଭର, ବହୁତ କିଛି ରହିଛି, ବେଡସିଟ୍, ଏସବୁ ରହିଛି। ଆପଣମାନେ ଦେଖନ୍ତୁ ଏବଂ ତାର ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ହସ୍ତତନ୍ତର ପ୍ରତିଟି ସୂତାରେ ପଶା ବୁଣାକାରର ଆତ୍ମା, କଠିନ ପରିଶ୍ରମ ଏବଂ ଆମ ଦେଶର ସଂସ୍କୃତି। ଆପଣମାନେ ଦେଖିଥିବେ ମେସିନ ବୁଣା ଲୁଗାରେ ଏସବୁ ଦେଖାଯାଇନଥାଏ, କିନ୍ତୁ ହସ୍ତ ବୁଣା ବା ହାତରେ ବୁଣା ଯାଇଥିବା ଲୁଗାରେ ସାଧାରଣତଃ ବୁଣାକାର ତାର ସେଇ ଯୋଉ ପବିତ୍ର ମନରେ ସେ ବସି ବସି ସମୟ ଦେଇ କଠିନ ପରିଶ୍ରମ କରି ଦେଶର ସଂସ୍କୃତିକୁ, ଆମ ରାଜ୍ୟର ସଂସ୍କୃତିକୁ ସେଇ ଶାଢୀ ମାଧ୍ୟମରେ ସିଏ ପ୍ରକାଶ କରିଥାଏ, ଯାହାକି ଆମର ଗର୍ବ କହିବାକୁ ଗଲେ। ତେଣୁ ଗର୍ବର ସହ ଆପଣାନ୍ତୁ ଏଇ ହସ୍ତତନ୍ତର ଜିନିଷ ଏବଂ ଆପଣାନ୍ତୁ ଦେଶର ପ୍ରଗତି। ବନ୍ଦେ ଉତ୍କଳ ଜନନୀ।
0: ବନ୍ଦେ ଉତ୍କଳ ଜନନୀ। ତେବେ ମ୍ୟାଡମ୍, ଆଜିର କାର୍ଯ୍ୟକ୍ରମରେ ଆମେ ଆଜିର ଆଲୋଚନା ସମ୍ପର୍କରେ ଅନେକ କିଛି କଥା ଆପଣଙ୍କ ଠାରୁ ଜାଣିବାକୁ ପାଇଲୁ ଏବଂ ଅନେକ କିଛି ହସ୍ତତନ୍ତ ଜନିତ କଥାକୁ ନେଇ ଆମର ଯୋଉ କଳା ସଂସ୍କୃତି ଐତିହ୍ୟର କଥା ଆପଣ କହିଛନ୍ତି, ନିଶ୍ଚିତ ଭାବେ ଏହା ଆମର ଉଚ୍ଚକୋଟୀର ଭାବନା। ତେବେ ଆଜିର କାର୍ଯ୍ୟକ୍ରମରେ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।

ଶୁଣିଲେ ତ ଶ୍ରୋତା ବନ୍ଧୁ, ଆମ ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ଶିଳ୍ପ ପାଇଁ ଆବଶ୍ୟକ ହୋଇଥାଏ ସମସ୍ତ ସୁବିଧା ସୁଯୋଗ, ଆଉ ଏହି ସୁବିଧା ସୁଯୋଗ ଆମ ଓଡ଼ିଶାର ପ୍ରକୃତି ଆମକୁ ଦେଇଛି। ତେଣୁ ଏହାର ଠିକ୍ ସଦୁପଯୋଗ କରିବା ଆମର ପ୍ରଧାନ କର୍ତ୍ତବ୍ୟ। ପୁଞ୍ଜି ଓ ସରକାରୀ ପ୍ରୋତ୍ସାହନ ଦ୍ୱାରା ବର୍ତ୍ତମାନ ଆମର ବିଭିନ୍ନ ଶିଳ୍ପ କାରଖାନା ବିକଶିତ ହେବାରେ ଲାଗିଛି। ହସ୍ତତନ୍ତ ଶିକ୍ଷା ବା ତାଲିମ ପ୍ରାପ୍ତ ଅନେକ ଶିକ୍ଷା ଅନେକ ବେକାରୀଙ୍କୁ ଏବଂ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ସ୍ୱାବଲମ୍ବୀ କରିବା ଏବଂ ଆର୍ଥିକ କ୍ଷେତ୍ରରେ ପ୍ରଗତି ଆଣିବାରେ ସହାୟକ ହୋଇପାରିଛି। ତେବେ ଶ୍ରୋତା ବନ୍ଧୁ, ଆଜିର ଶିଳ୍ପ ଜଗତ କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିଛନ୍ତି ହସ୍ତତନ୍ତ ଏବଂ କାରିଗରୀ କୌଶଳ ବିଷୟରେ ଅନେକ କିଛି କଥା। ପରବର୍ତ୍ତୀ ଶିଳ୍ପ ଜଗତ କାର୍ଯ୍ୟକ୍ରମରେ ନେଇ ଆସିବୁ ଆଉ କିଛି ଶିଳ୍ପ ଜଗତ କ୍ଷେତ୍ରର ନୂଆ ଆଲୋଚନାକୁ ନେଇ। ଆଜି ପାଇଁ ଆପଣଙ୍କ ରେଡିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ, ରହୁଛି, ନମସ୍କାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ହିନ୍ଦୀରେ ସମ୍ବାଦ ଶୁଣିଲେ। ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ସବୁବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଜାଣିବା ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

6:10 ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ। 6:30 6:55 7:25 ଏବଂ ରାତି 9:15 ଶୁଣିପାରିବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ICC ମହିଳା T20 କ୍ରିକେଟ ବିଶ୍ୱକପ୍ 2026 ମ୍ୟାଚ୍ର ସିଧା ପ୍ରସାରଣ ଲର୍ଡ଼ସ୍ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନରୁ। ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆସନ୍ତାକାଲି ରାତି 7:58 ଶୁଣିପାରିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏସବୁ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ରେଡିଓ ସେଟ୍ ମାଧ୍ୟମରେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆସନ୍ତାକାଲି ସନ୍ଧ୍ୟା 6:30 ଶୁଣିପାରିବେ ସମ୍ବଲପୁରୀ ଗୀତ। 6:55 ଓ 7:25 ଶୁଣିପାରିବେ ସମ୍ବଲପୁରୀ ଗୀତ। 7:30 କିସାନ ବାଣୀ, 8:30 ସମାଚାର ଦର୍ପଣ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, 10:00 ରହିଛି ଗୀତ ଓ ଗଜଲ, 10:30 ଲୋକଗୀତରେ ପାଲା ପରିବେଷଣ କରିବେ ଘନଶ୍ୟାମ ସା ଏବଂ ସାଥୀମାନେ। ଏହି କାର୍ଯ୍ୟକ୍ରମଗୁଡ଼ିକ ଶ୍ରୋତାବନ୍ଧୁ ଆପଣମାନେ ଶୁଣିପାରିବେ ଆସନ୍ତାକାଲି ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ତେବେ ଜାଣିଲେ ଆସନ୍ତାକାଲି ରବିବାରର କାର୍ଯ୍ୟକ୍ରମର ସୂଚନା।

ନମସ୍କାର। ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।

0: ଶ୍ରୋତାବନ୍ଧୁ ସମବେତ କଣ୍ଠରେ ଶୁଣିଲେ ଏହି ଦେଶଭକ୍ତି ଗୀତଟି। ପରିବେଷଣ କଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ, ଗୀତିକାର ରଘୁନାଥ ପୃଷ୍ଟି। ଶେଷ ହେଲା ଦେଶଭକ୍ତି ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।

0: ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଏବଂ ମୌସୁମୀ ପ୍ରଭାବରେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଭୁବନେଶ୍ୱର ଲୋକସେବା ଭବନରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିନିର୍ମାଣ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶର ଘରୋଇ ଉତ୍ପାଦର 30% ଏବଂ ମୋଟ ଉତ୍ପାଦର 45% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ଆସିଥାଏ। ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଦ୍ରୁତ ଶିଳ୍ପାୟନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜିର ଏହି ଦିନଟି ରାଜ୍ୟର ଶିଳ୍ପାୟନ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ହୋଇକି ରହିବ, କାରଣ ଆଜି ଏହି ଯେଉଁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମର ଅଣୁ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ମହିଳାମାନଙ୍କୁ ଉଦ୍ୟମୀ ବା ଏଣ୍ଟରପ୍ରେନର କରିବା ଦିଗରେ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରାଯାଏ। ଆଜିର ପଦକ୍ଷେପ ଗୁଡ଼ିକ ଆମର ଅର୍ଥନୈତିକ ବିକାଶକୁ ସମାବେଶୀ କରିବ ଏବଂ ସମାଜର ତୃଣମୂଳ ସ୍ତରକୁ ସଶକ୍ତ କରିବା ସହିତ ଇଏ ନିଶ୍ଚିତ ଭାବରେ ଆମ ପାଇଁ ବଡ଼ ସହାୟକ ଏବଂ ଭାଗିଦାରୀ ହେବା ପାଇଁ ଯାଉଛି।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ନାରୀ ଶକ୍ତି ସ୍ୱାବଲମ୍ବୀ ସମାବେଶୀ ଓ ପ୍ରଗତିଶୀଳ ଓଡ଼ିଶା ବିକାଶ କେନ୍ଦ୍ରରେ ରହିଛି। କଲ୍ୟାଣରେ ସଶକ୍ତିକରଣ, ସଶକ୍ତିକରଣରେ ନେତୃତ୍ୱ ଓ ନେତୃତ୍ୱରୁ ପରିବର୍ତ୍ତନ ହେଉଛି ସରକାରଙ୍କ ଦୃଷ୍ଟିକୋଣ। ଏସ୍ଏସ୍ଜିରୁ ଷ୍ଟାର୍ଟଅପ୍, ପାରମ୍ପରିକ କୌଶଳରୁ ଆଧୁନିକ ଉଦ୍ୟୋଗରେ ରାଜ୍ୟର ମହିଳାମାନେ ନବସୃଜନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଏକ ବର୍ଷ ପାଇଁ କାର୍ଯ୍ୟ ଯୋଜନାର ଶୁଭାରମ୍ଭ ବରପାଲ୍ଲୀ ଏବଂ କେସିଙ୍ଗାରେ ଏମ୍ଏସ୍ଏମ୍ଇ ପାର୍କ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ, ବାଲେଶ୍ୱର ରାଇସ୍ ମିଲ୍ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଡ଼ ରସଗୋଲ

0: କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ମିନି ଷ୍ଟାଡିୟମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ସରକାର ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା ପ୍ରଦାନ କରି ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ହଲ୍ରେ ଏ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଉପଲବ୍ଧ ସରକାରୀ ଯୋଜନା, ଉଦ୍ୟୋଗ ସ୍ଥାପନ ପ୍ରକ୍ରିୟା, ବ୍ୟାଙ୍କ ଋଣ ସୁବିଧା, ଡିଜିଟାଲ୍ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ପାଞ୍ଚଦିନିଆ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଦ୍ୟୋଗୀ ହେବାର ବିଭିନ୍ନ ସୁଯୋଗ ସୃଷ୍ଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ରାତି 10:30 ଆସନ୍ତାକାଲି ଅପରାହ୍ନ 1:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ 70 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ମାର୍କେଟ୍ ଛକଠାରୁ ବ୍ୟାରିକେଡ୍ରେ ଶ୍ରଦ୍ଧାଳୁମାନେ ଯାଇ ସ୍ନାନଯାତ୍ରା ଦିନ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କୁ ସୁବ୍ୟବସ୍ଥିତ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
1: ଆପଣମାନେ ଜାଣିଛନ୍ତି, ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ସେଥିପାଇଁ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ଆଉ ସବୁଠୁ ବଡ଼ କଥା ହେଲା ଟ୍ରାଫିକ୍, ସେଇଥିପାଇଁ ଆପଣମାନଙ୍କ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥା ଏସ୍ପି ବିସ୍ତୃତ ଭାବରେ କହିସାରିଛନ୍ତି। ଆମେ ପାର୍କିଂ ପ୍ଲେସ୍ ସେଇଭଳିଆ ଆଇଡେଣ୍ଟିଫାଇ କରିଛୁ, ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ।
0: ଦେଶବ୍ୟାପୀ ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୋଲିଓ ବୁଥ୍, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ନିଜ ନିଜର ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥ୍ରେ ପୋଲିଓ ବୁନ୍ଦା ଦେଇପାରିବେ। ବୁଥ୍ରେ ପୋଲିଓ ବୁନ୍ଦା ନ ନେଇଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ପୋଲିଓ ରୋଗର ମୂଳୋତ୍ପାଟନ ଓ ସମସ୍ତ ଶିଶୁକୁ ଟିକାକରଣର ସୁବିଧା ପ୍ରଦାନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ବିଭିନ୍ନ ପୋଲିଓ ବୁଥ୍ରେ ଆସନ୍ତାକାଲି ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଭିଯାନରେ କେନ୍ଦ୍ରାପଡ଼ା ଜିଲ୍ଲାର 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଆସନ୍ତାକାଲି 670 ପୋଲିଓ ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାରେ ପାଟନାଗଡ଼ରେ ନିର୍ମାଣ ହେବାକୁ ଥିବା ଅଟଳ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବସ୍ଷ୍ଟାଣ୍ଡ ପାଟନାଗଡ଼ ଓ ଏହାର ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ 1,22,00,000 ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ରାଇଘର ବ୍ଲକ୍ରେ 43 PL ଦେଉଳପାରା ପର୍ଯ୍ୟନ୍ତ ସଡ଼କର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି। ସେହିପରି ଉମରକୋଟ ବ୍ଲକର ସୁଖିଗାଁ, ଡିଏମ୍କେ ଛକରୁ ଦୁରୁଆଗୋଡ଼ା ଓ ଜାମୁପାରାରୁ ଓଟେମୁଣ୍ଡା ପର୍ଯ୍ୟନ୍ତ ନୂତନ ସଡ଼କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ସାମଲ ବୁଦ୍ଧିଜୀବୀମାନଙ୍କ ସହ ମତ ବିନିମୟ କରିବା ସହ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅଧୀନରେ ଚାରା ରୋପଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଥିବା 1,000

448 ମତଦାନ କେନ୍ଦ୍ରରେ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସଂଗୃହୀତ ତଥ୍ୟର ସଠିକ୍ ଯାଞ୍ଚ ଓ ଡିଜିଟାଇଜେସନ ପରେ ଆସନ୍ତା 5 ତାରିଖରେ ଚିଠା ତାଲିକା ପ୍ରକାଶ ପାଇବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବନିଯୁକ୍ତ ଅଣକ୍ୟାଡର ଅଭିଯୋଜନା ଅଧିକାରୀ ଏପିପିମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୌରାଜଜ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଏପିପିମାନଙ୍କୁ ପରାମର୍ଶ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପଶ୍ଚିମ ଓଡ଼ିଶାର 7ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଉଦ୍ୟମୀ ଭାରତର ନବଦିଗନ୍ତ, ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ନୀନା ସାହୁ। କାରିଗର ଏବଂ ଗ୍ରାମୀଣ ଉଦ୍ୟୋଗଠାରୁ ଆରମ୍ଭ କରି ନବସୃଜନଶୀଳ ନିର୍ମାତା ପର୍ଯ୍ୟନ୍ତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅଭିବୃଦ୍ଧି କାହାଣୀକୁ ଅଧିକ ସଶକ୍ତ କରୁଛି। ନିରନ୍ତର ସଂସ୍କାର, ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଏବଂ ଲକ୍ଷ୍ୟ ଭିତ୍ତିକ ସହଯୋଗ ମାଧ୍ୟମରେ ଦେଶର ଲକ୍ଷାଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରୋତ୍ସାହିତ ହେଉଛନ୍ତି। ଅନ୍ୟ ପ୍ରକାରେ କହିଲେ, ଭାରତର ଆର୍ଥିକ ମାନଚିତ୍ରରେ ଏହାକୁ କେବଳ ଏକ କ୍ଷେତ୍ର କହିବା ଅପେକ୍ଷା ଦେଶର ପ୍ରଗତିର ଅସଲ ଇଞ୍ଜିନ୍ ବୋଲି କୁହାଯାଇପାରିବ। ଅର୍ଥନୀତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଜାତିସଂଘ ପକ୍ଷରୁ ଚଳିତ ବର୍ଷ ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇଗୁଡ଼ିକର ସଶକ୍ତିକରଣ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ଅଧିକ ବିକଶିତ ହେବାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉଦ୍ୟୋଗଗୁଡ଼ିକ ଭିନ୍ନ ଭିନ୍ନ ଭାବରେ ପରିପୁଷ୍ଟ ହୋଇଛନ୍ତି। ଏହି କ୍ଷେତ୍ର ଦେଶର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିପାଦନ କରୁଛି। ଆକଳନ ଅନୁଯାୟୀ ମୋଟ ରପ୍ତାନୀର ପ୍ରାୟ 50% ଏହି କ୍ଷେତ୍ରରୁ ଆସିଥାଏ। କେବଳ ବ୍ୟବସାୟିକ ଉଦ୍ୟୋଗ ମଧ୍ୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସୀମିତ ନ ରହି ଅଧିକ ବ୍ୟାପକ ହୋଇଛି। ନିଯୁକ୍ତି, ନବସୃଜନ ଏବଂ ସମାବେଶୀ ଅଭିବୃଦ୍ଧିର ଏହି କ୍ଷେତ୍ର ନେତୃତ୍ୱ ନେଉଥିବା ବେଳେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମାନ ଭାବରେ ବ୍ୟାପକ ସୁଯୋଗ ସୃଷ୍ଟି ପାଇଁ ସହଯୋଗ ପ୍ରଦାନ କରୁଛନ୍ତି। ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଏହି ଉଦ୍ୟୋଗ କ୍ଷେତ୍ର ଦ୍ୱାରା ଅଧିକ ମଜବୁତ ହୋଇପାରିଛି। ଦେଶର ଏମ୍ଏସ୍ଏମ୍ଇ ଉଦ୍ୟୋଗ କ୍ଷେତ୍ର ଅର୍ଥନୈତିକ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିଛି। ଆକଳନ ଅନୁଯାୟୀ ଗତ ଜାନୁଆରୀ ମାସ ଶେଷ ସୁଦ୍ଧା ଦେଶର ଜିଡିପିରେ 31.1% ଏମ୍ଏସ୍ଏମ୍ଇ କ୍ଷେତ୍ରର ଅବଦାନ ରହିଛି। ଉତ୍ପାଦନ କ୍ଷେତ୍ରରେ 35.4% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ରହିଥିବା ଜଣାପଡ଼ିଛି। କୃଷି ପରେ ଏମ୍ଏସ୍ଏମ୍ଇ ଦେଶର ଦ୍ୱିତୀୟ ନିଯୁକ୍ତି କ୍ଷେତ୍ର ପାଲଟିଛି। 38.90 କୋଟି ଅଧିକ ଲୋକଙ୍କର ଏହା ଜୀବିକାର ଉତ୍ସ ପାଲଟିଛି। ଦେଶବ୍ୟାପୀ ଉଦ୍ୟୋଗୀ ସଂସ୍କୃତିକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ମହିଳା ତଥା ଯୁବ ନେତୃତ୍ୱାଧୀନ ଉଦ୍ୟୋଗୀ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରହିଥିବା ବ୍ୟାପକତାରୁ ସୁଫଳ ପାଇପାରୁଛନ୍ତି। ଦେଶରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ 18 ପ୍ରଯୁକ୍ତିବିଦ୍ୟା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଦକ୍ଷତା ବିକାଶ, ପ୍ରଯୁକ୍ତିବିଦ୍ୟା ଆଧାରିତ ଭିତ୍ତିଭୂମି ଏବଂ ନବସୃଜନର କେନ୍ଦ୍ର ଭାବେ କାର୍ଯ୍ୟ କରୁଛନ୍ତି। ସୁବ୍ୟବସ୍ଥିତ ନେଟୱାର୍କ ଏବଂ ତାଲିମ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଉତ୍ସାହିତ କରୁଛନ୍ତି। ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପ୍ରସାରଣ କେନ୍ଦ୍ର ଯୋଜନା ଅଧୀନରେ ନୂତନ କେନ୍ଦ୍ର ବିକଶିତ କରାଯାଉଛି। ଗତ ନଭେମ୍ବର ସୁଦ୍ଧା ଦେଶବ୍ୟାପୀ 25 ସମ୍ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିଲା। ଏହା ମାଧ୍ୟମରେ 53,963 ଜଣ ଯୁବବର୍ଗଙ୍କୁ

0: ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ ଏବଂ ଉଦ୍ୟମ ଆସିଷ୍ଟ ପ୍ଲାଟଫର୍ମ ଅଧୀନରେ ଏ ପର୍ଯ୍ୟନ୍ତ ପଞ୍ଜୀକରଣ 8,70,00,000 ଅଧିକ ହୋଇଛି। ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି ଟ୍ରଷ୍ଟ ଇତିମଧ୍ୟରେ 25 ବର୍ଷ ସମ୍ପୂର୍ଣ୍ଣ କରିଛି। ଗତ ଜାନୁଆରୀ 1ରୁ ନଭେମ୍ବର ଶେଷ ସୁଦ୍ଧା 3,77,000 କୋଟି ଟଙ୍କା ପାଣ୍ଠି ମାଧ୍ୟମରେ 29,00,000 ଅଧିକ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଗ୍ୟାରେଣ୍ଟି ସୀମା 5 କୋଟିରୁ 10 କୋଟିକୁ ବୃଦ୍ଧି ପାଇଛି। ଚଳିତ ବର୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହଜ ବ୍ୟବସାୟ କ୍ଷେତ୍ର ପ୍ରଦାନ କରିବା ଲକ୍ଷ୍ୟ ନେଇ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କେତେକ ନୂତନ ଡିଜିଟାଲ୍ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିଛି। ସେଥିମଧ୍ୟରେ ଜନସମର୍ଥ ପୋର୍ଟାଲ ଅନ୍ୟତମ। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ଏହି ନବ ସଂସ୍କରଣ ବ୍ୟାଙ୍କରୁ ଋଣ ମଞ୍ଜୁରୀ ଏବଂ ଅର୍ଥ ପାଇବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟୋପଯୋଗୀ କରିପାରିଛି। ଅନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ସମାଧାନ, ଏମ୍ଏସ୍ଏମ୍ଇ ଗ୍ଲୋବାଲ୍ ମାର୍ଟ ଏବଂ ଭାସି ନିଆଦି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। ପରିଶେଷରେ ଏତିକି କୁହାଯାଇପାରେ, ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବାରେ ଏକ ବଡ଼ ମାଧ୍ୟମ ପାଲଟୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଉଦ୍ୟମୀ ଭାରତର ନବଦିଗନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ମୟୂରଞ୍ଜନ ମିଶ୍ର, ଉପସ୍ଥାପନା ନୀନା ସାହୁ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣିଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

0: ଅନୁଷ୍ଠାନ ନାରୀ ଶକ୍ତି ସ୍ୱାବଲମ୍ବୀ ସମାବେଶୀ ଆଉ ପ୍ରଗତିଶୀଳ ଓଡ଼ିଶା ବିକାଶ କେନ୍ଦ୍ରଟି ରହିଛି। କଲ୍ୟାଣତି ସଶକ୍ତିକରଣ ସଶକ୍ତିକରଣ ତି ନେତୃତ୍ୱ ଆର୍ ନେତୃତ୍ୱ ନୁ ପରିବର୍ତ୍ତନ ହେଉଛି ସରକାରଙ୍କର ଦୃଷ୍ଟିକୋଣ। ଏସ୍ଏସ୍ଜି ନୁ ଷ୍ଟାର୍ଟଅପ୍ ପାରମ୍ପରିକ କୌଶଳ ନୁ ଆଧୁନିକ ଉଦ୍ୟୋଗ ଥି ରାଜ୍ୟର ମହିଳାମାନେ ନବସୃଜନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଏ ଅବସରରେ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟୟାର ବଛରେ ଲାଗି କାର୍ଯ୍ୟ ଯୋଜନାର ଶୁଭାରମ୍ଭ ବରପାଲି ଆଉ କେସିଙ୍ଗାନ ଏମ୍ଏସ୍ଏମ୍ଇର ଇ ପାର୍କ ଆଉ 25 ଏମ୍ଏସ୍ଏମ୍ଇ ୟୁନିଟ୍ ଭିତ୍ତିପ୍ରସ୍ତର ସ୍ଥାପନ ଆଉ ଉଦ୍ଘାଟନ, ବାଲେଶ୍ୱର ରାଇସ୍ ମିଲିଂ କ୍ଲଷ୍ଟରର ଉଦ୍ଘାଟନ ଆଉ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମଟି ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହାରୀ ଆଉ ମୁଖ୍ୟ ଶାସନ ସଚିବ ଅନୁଗକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ଦିନ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବେ ମାସର 4 ଦିନ ଓଡ଼ିଶା ଗସ୍ତି ଆସୁଛନ୍। ଇତାର ଆଗନୁ ଆଜି ଭୁବନେଶ୍ୱରର ପୁଲିସ୍ ଡିଜି କ୍ୟାମ୍ପ ଅଫିସ୍ର ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କର ଅଧ୍ୟକ୍ଷତାତି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଏବେ 5 ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱରର 7 ବାଟାଲିୟନ୍ ପଡ଼ିଆନ ହେବାର୍କେ ଥିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥି ଉଲ୍ଲେଖନୀୟ ସେବା ଲାଗି ଓଡ଼ିଶା ପୁଲିସ୍କେ ରାଷ୍ଟ୍ରପତି ପତାକା ସମ୍ମାନ ପ୍ରଦାନ କରିବେ। ମନ୍ତ୍ରୀ ଶ୍ରୀ ଶାହା ଏହି ଅବସରରେ ରାଜ୍ୟ ସରକାରଙ୍କର କେତେଟା କାର୍ଯ୍ୟକ୍ରମ ଥି ଯୋଗ ଦେବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ସାଇବର ଅପରାଧ ବାବଦ ତଥ୍ୟ ଦେବାର ଓ ଇତାର ମୁକାବିଲା ଦିଗେ ପଦକ୍ଷେପ ନେବାର ଲାଗି ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଏହି ବାବଦେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ରାଜ୍ୟ ଗୃହ ବିଭାଗ ତରଫରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏ ଦିଗେ ତୁର୍ତ୍ତି ପଦକ୍ଷେପ ନେବାର ଲାଗି କୁହାଯାଇଛି। ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହେଲେ ସାଇବର ଅପରାଧ ପ୍ରତିରୋଧ, ତଦନ୍ତ, ସୂଚନା ଦିଆନିଆ ଓ ଭିନ୍ନଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରଖବାର ସହିତ ସବୁ ସୂଚନା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକେ ଦିଆଯାଇପାରବା। ଇତାର ଜରିଆ ସାଇବର ଠକେଇ, ଅନ୍ଲାଇନ୍ ଆର୍ଥିକ ଜାଲିଆତି, ଡିଜିଟାଲ ଗିରଫ ବାଗିର ଅପରାଧର ଜଲ୍ଦି ତଦନ୍ତ କରାଯାଇପାରବା। ସୂଚନା ଅନୁସାରେ ଏହି ସମନ୍ୱୟ କେନ୍ଦ୍ର ଥି ଜଣେ ଡିଆଇଜି ପାଇଆର୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁସାରେ ଏଛେନ୍ତ 10 ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହୋଇସାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀଜୀଉଙ୍କର ପବିତ୍ର ସ୍ନାନଯାତ୍ରା ଏବେ ସୋମବାର ଦିନ ହେବା। ଇତାର ଆଗନୁ ଏ ଶ୍ରୀମନ୍ଦିର ନ ଦୈତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ଶ୍ରୀଜୀଉଙ୍କର ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ଲାଗି ଆଜି ରାତି 10:30 ଏବାକେଲ ଉପରବେଲା 1 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଜ୍ୟେଷ୍ଠ ଶୁକ୍ଲ ତ୍ରୟୋଦଶୀ ତିଥିନୁ ନୀଳାଦ୍ରୀ ବିଜେ ତକ ଦୈତାପତି ସେବକମାନଙ୍କର ଶ୍ରୀମନ୍ଦିରନ ଗୁରୁତ୍ୱ ଦାୟିତ୍ୱ ରହିସି। ଦେବସ୍ନାନ ପୂର୍ଣ୍ଣିମା ଆଗନୁ ସେନାପଟା ଆଉ ବାହୁଟ କଣ୍ଟା ଲଗାଯାଏସି। ଦୈତାପତି ସେବକମାନେ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ସହିତ 9 ରଥଯାତ୍ରା କାମ କରସନ୍। ସ୍ନାନଯାତ୍ରା ପହଣ୍ଡି ଲାଗି ଦକ୍ଷିଣ ଦ୍ୱାର ଦେଇକରି ପରିମାଣିକ ଟିକେଟଧାରୀମାନେ ପ୍ରବେଶ କରିବେ। ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇକରି ପ୍ରବେଶ ସହିତ ସ୍ନାନମଣ୍ଡପ ଦର୍ଶନ ଉତରୁ ଅଲଗା 3 ଦେଇକରି ବାହାରିବେ। ଦୁର୍ଲଭ ହାତୀ ବେଶ ଦର୍ଶନ ଆଉ ଜଳ ଲାଗି ପ୍ରଶାସନ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସ୍ନାନଯାତ୍ରାକେ ଶୃଙ୍ଖଳିତ ଭାବେ ସାରବାର ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟାତି କହିଛନ୍।
1: ସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ବ୍ୟବସ୍ଥା ହେବା କଥା ସେ ଉପରେ ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ପୁଲିସ ପ୍ରଶାସନ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥା ହେଇଛି ତାହାର ଆଜି ସମୀକ୍ଷା କରିଛେ। ଯାହା ବି ନୀତିକାନ୍ତି ସମ୍ପାଦନ ପାଇଁ ନିର୍ଘଣ୍ଟ ହେଇଛି ସେ ହିସାବରେ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି ଏବଂ ଆଉ ଯେହେତୁ 2 ରହିଲା ଏହି ମାର୍ଗ ପର୍ବ ପାଇଁ ତେଣୁ ସମସ୍ତ ପ୍ରସ୍ତୁତିର ଆମେ ପ୍ରକ୍ରିୟା ଅଛି ତା ଉପରେ ଆମେ ଆଜି ସମୀକ୍ଷା କରିଛେ, ସବୁ ଠିକ୍ ହିସାବରେ ଅଛି। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଯାହା ବି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତା ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ଗୁଡ଼ିକ ତାର ବ୍ୟବସ୍ଥା କରିଛି।
0: ସ୍ନାନଯାତ୍ରାକେ ଶୃଙ୍ଖଳିତ ଭାବେ ସାରବାର ଲାଗି ପୁରୀନ ଜବର ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରକେ ସିସିଟିଭି ସର୍ବେକ୍ଷଣଟି ରଖାଯାଇଛି। ଭକ୍ତମାନଙ୍କର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକେ ସବୁନ ଜହ ପ୍ରାଥମିକତା ଦିଆଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍।
2: ଆରେଞ୍ଜମେଣ୍ଟର ଆମର ଇନସାଇଡ୍ ଦ ଟେମ୍ପଲ ଆଉଟ

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ. ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ଇରାନ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ, ଏବଂ ପିଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ଭିକ୍ଟୋରିଆରେ ପହଞ୍ଚିଛନ୍ତି. ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି. ଭାରତ ମହାସାଗରରେ ଥିବା ଏହି ଦ୍ୱୀପ ଦେଶ ସେସେଲ୍ସ ଭାରତ ସହ ଦୀର୍ଘଦିନ ହେଲା ସାମୁଦ୍ରିକ ସହଯୋଗ ପ୍ରଦାନ କରିଆସୁଛି. ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଦୀର୍ଘସ୍ଥାୟୀ ସୁସମ୍ପର୍କ ସ୍ଥାପନ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ. ସେସେଲ୍ସ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଦେଇଛନ୍ତି. ଏଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି. ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରର ସଂସ୍କୃତିକୁ ସୁରକ୍ଷିତ ରଖିବା ନେଇ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି. ପ୍ରଧାନମନ୍ତ୍ରୀ ସେସେଲ୍ସର ଐତିହାସିକ 50ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ. ସେସେଲ୍ସର ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ. ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଦେଶର ଅର୍ଥନୈତିକ ସୁଦୃଢ଼ୀକରଣରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ନୂଆଦିଲ୍ଲୀଠାରେ ଆଜି ଏମ୍ଏସ୍ଏମ୍ଇ ଦିବସ 2026 ଉଦ୍ୟମୀ ଭାରତ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କର ସାହସ ଏବଂ ପ୍ରେରଣାକୁ ପ୍ରତିଫଳନ କରୁଛି. ଉପରାଷ୍ଟ୍ରପତି କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଉତ୍ତମ ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ରପ୍ତାନୀର 50% ଅଂଶୀଦାର ପ୍ରଦାନ କରୁଛି. ରାଧାକ୍ରିଷ୍ଣନ କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର ଭାରତୀୟ ବିକାଶ ଯାତ୍ରାର ଏକ ସୁଦୃଢ଼ ସ୍ତମ୍ଭ ଭାବେ ଉଭା ହୋଇଛି, ଯାହାକି 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସମର୍ଥକ ହେବ. ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସାର୍ବଜନୀନ ପଞ୍ଜୀକରଣ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରୁଛି. ଗୁଣବତ୍ତା ସମ୍ପନ୍ନ ତଥ୍ୟର ବିକାଶ ଏବଂ ଫଳପ୍ରଦ ଯୋଜନା କ୍ରିୟାନ୍ୱୟନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି. ସମ୍ପ୍ରତି ବିଶ୍ୱ ବ୍ୟବସାୟିକ କ୍ଷେତ୍ରରେ ସ୍ୱଳ୍ପ ଦାମ୍ର ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି. ଏ କ୍ଷେତ୍ରରେ ଉଦ୍ୟୋଗୀମାନେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ କରି ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ଉତ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି. ଚଳିତ ବର୍ଷ ପାଇଁ ମିଳିତ ଜାତିସଂଘର ବାର୍ତ୍ତା ହେଉଛି, କୃତ୍ରିମ ବୁଦ୍ଧିମତା ପରିଚାଳିତ ଭବିଷ୍ୟତ ପାଇଁ ମାନବ କୈନ୍ଦ୍ରିକ ଉଦ୍ୟମିତା. ଏହାକୁ ଆଧାର କରି ଉପରାଷ୍ଟ୍ରପତି କହିଛନ୍ତି, ବୈଷୟିକ ଜ୍ଞାନର ପରିବର୍ତ୍ତନର ଆହ୍ୱାନ ନୁହେଁ, ଏକ ସୁଯୋଗ ହେବା ଉଚିତ. ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଂଝି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ ପୋର୍ଟାଲ ଓ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ଦେଶର ସମବାୟ ସଂସ୍ଥା ଆଧାରିତ ସଡ଼କ ଯାତ୍ରା ପ୍ଲାଟଫର୍ମ ଭାରତ ଟ୍ୟାକ୍ସିକୁ ଆଗାମୀ 2 ବର୍ଷ ମଧ୍ୟରେ ଦେଶର 500ଟି ସହରକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆଜି ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବେ ସାବ୍ୟସ୍ତ ହେବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରଥୀ ନାମରେ ପରିଚିତ ଭାରତ ଟ୍ୟାକ୍ସିର ଡ୍ରାଇଭରଙ୍କୁ ସିଧାସଳଖ ଅଂଶୀଦାର କରିବା, ଫଳରେ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଗତିଶୀଳତା ପ୍ଲାଟଫର୍ମ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଶାହା

0: ବ୍ୟକ୍ତ କରିଛନ୍ତି। ସାରଥୀଙ୍କର ରୋଜଗାର ବୃଦ୍ଧି ପାଇବା ସହ ଯାତ୍ରୀମାନେ ସୁରକ୍ଷିତ ଏବଂ ସୁଲଭ ସେବା ପାଇପାରିବେ ବୋଲି ଶ୍ରୀ ଶାହା କହିଛନ୍ତି।
1: भारत टैक्सी बनने का सबसे पहला कारण है कि हमारे सारथियों का और हमारे ग्राहकों का किसी का भी शोषण न हो, ये सबसे पहला कारण। दूसरा, सारथी का सम्मान हो, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूँ, भारत टैक्सी के साथ जुड़े हुए 7 लाख सारथी भारत टैक्सी के मालिक है, शेयर होल्डर।
0: ଭାରତ ଟ୍ୟାକ୍ସି ସଡ଼କ ଯାତ୍ରା କ୍ଷେତ୍ରରେ ଏକ ଦୃଢ଼ ବିକଳ୍ପ ଭାବେ ଉଭା ହେବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତ ଟ୍ୟାକ୍ସି ପରିବହନକୁ ଅଧିକ ସୁଦୃଢ଼ ତଥା ଗୁଣବତ୍ତା ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଗୁଜରାଟ ମେଟ୍ରୋ ରେଳ ନିଗମ, ଅହମ୍ମଦାବାଦ ମହାନଗର ନିଗମ, ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟ ଟ୍ରାଫିକ୍ ପୁଲିସ୍, ପ୍ରମୁଖ ବିମାନ ବନ୍ଦର ଏବଂ ରେଳ କର୍ତ୍ତୃପକ୍ଷଙ୍କ ସମେତ ଅନେକ ସଂଗଠନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଉତ୍ତରପ୍ରଦେଶର ଜେୱାର୍ଠାରେ ଅମ୍ବର ଏବଂ ଆସେଣ୍ଟ କେ ସର୍କିଟ୍ ଉତ୍ପାଦନ କାରଖାନାର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ବିଶ୍ୱସ୍ତରରେ ଏକ ନିର୍ଭରଯୋଗ୍ୟ ଗଣତାନ୍ତ୍ରିକ ଏବଂ ଦକ୍ଷ ଉତ୍ପାଦନ ଅଂଶୀଦାରର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି ଆବଶ୍ୟକତାକୁ ପୂରଣ କରିବାକୁ ପ୍ରୟାସ ଜାରି ରଖିଛି। ଶ୍ରୀ ଯାଦବ କହିଛନ୍ତି, ଦେଶର ରାଜନୈତିକ ସ୍ଥିରତା, ସ୍ୱଚ୍ଛ ସଂସ୍କାରମୂଳକ ନୀତି, ଦକ୍ଷ ଯୁବଗୋଷ୍ଠୀ ଏବଂ ଦ୍ରୁତ ବିକାଶଶୀଳ ଭିତ୍ତିଭୂମି ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତକୁ ଏକ ପ୍ରାକୃତିକ କେନ୍ଦ୍ର ଭାବେ ପ୍ରତିଷ୍ଠା କରିପାରିଛି। ଇରାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ବାହାରିନ୍ ଆଜି ଅଭିଯୋଗ କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ନୂତନ ଆକ୍ରମଣରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଅନ୍ୟପକ୍ଷରେ ବାହାରିନ୍ ଉପରେ ଇରାନ୍ର ଆକ୍ରମଣକୁ ସଂଯୁକ୍ତ ଆରବ ଏମିରେଟ୍ସ ଦୃଢ଼ ନିନ୍ଦା କରିଛି। ଏହାକୁ ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ ବୋଲି ୟୁଏଇ ବର୍ଣ୍ଣନା କରିଛି। ପୂର୍ବରୁ ଇରାନ୍ର ଦକ୍ଷିଣ ଉପକୂଳରେ ଆମେରିକାର ବିମାନ ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକୀୟ ସେନା ସହ ଜଡ଼ିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ ହେବା ନେଇ ଇରାନ୍ର ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସୂଚନାଯୋଗ୍ୟ, ହରମୁଜ ପ୍ରଣାଳୀ ଦେଇ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଗତକାଲି ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ବାହିନୀ ଇରାନ୍ର କେତେକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଏକ ସମ୍ବାଦ ସଂସ୍ଥା ସହ ସାକ୍ଷାତକାର ଅବସରରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହିତ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଟ୍ରମ୍ପଙ୍କ ପ୍ରଶାସନ ଭାରତକୁ ଆମେରିକାର ନିକଟତମ ରଣନୈତିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଭିତରୁ ଅନ୍ୟତମ ଭାବେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ କ୍ଷେତ୍ର ଅଧିକ ସୁଦୃଢ଼ ହେବା ସହ ବିଶ୍ୱସ୍ତରରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ କୂଟନୈତିକ କ୍ଷେତ୍ର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରୁବିଓ କହିଛନ୍ତି। ବାଣିଜ୍ୟ ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ସୁରକ୍ଷା, ସାମୁଦ୍ରିକ ପରିବହନ ଆଦି ବିଭିନ୍ନ କ୍ଷେତ୍ରକୁ ଉଭୟ ଦେଶ ଚିହ୍ନଟ କରିବା ସହ ଏ ଦିଗରେ ସହଯୋଗ ବୃଦ୍ଧି ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରୁବିଓ କହିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ଇସ୍ତଫା ପ୍ରଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜ ଆଜି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି, ପରବର୍ତ୍ତୀ ବୈଠକରେ ଇସ୍ତଫା ଉପରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ କରାଯାଇଥିବା ରୂପା ଇଟା ଏବଂ ଅଳଙ୍କାରର ସମ୍ପୂର୍ଣ୍ଣ ହିସାବ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମହିଳା ଏକକ ବର୍ଗରେ ଦେବିକା ଜାପାନର ରିକୋ ଗୁଞ୍ଜିଙ୍କୁ 22-20, 21-19 ସେଟ୍ରେ କ୍ୱାର୍ଟର ଫାଇନାଲ ପରାସ୍ତ କରିଛନ୍ତି।

0: ଆସନ୍ତାକାଲି ସେମିଫାଇନାଲ୍ରେ ଦେବିକା ଡେନମାର୍କର ଖେଳାଳି ଲିନେ କ୍ରିଷ୍ଟୋପର୍ସନ୍ଙ୍କୁ ଭେଟିବେ। ପୁରୁଷ ଏକକ ବର୍ଗରେ ସେମିଫାଇନାଲ୍ ପର୍ଯ୍ୟାୟରେ ଆସନ୍ତାକାଲି କିଦାମ୍ବି ଜାପାନର ୟୁଦାଇ ଓକିମୋଟୋଙ୍କୁ ଏବଂ ରୌନକ ଚୀନ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ୍ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚଳିତ ମାସରୁ କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ 10 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି। ଢେଙ୍କାନାଳ ଜିଲ୍ଲାରେ 301,542 ଜଣ ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି। ସହକାରୀ ଯୋଗାଣ ଅଧିକାରୀ ବିଶ୍ୱଭୂଷଣ କର କହିଛନ୍ତି ଏହି ଯୋଜନା ମାଧ୍ୟମରେ ଖାଦ୍ୟ ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯାଇଛି।
2: ଆମ ଢେଙ୍କାନାଳ ଜିଲ୍ଲାରେ 301,542 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଅଧୀନରେ ସରକାର ସାମିଲ କରି ମାସକ ପ୍ରତି ମୁଣ୍ଡପିଛା ହିସାବରେ ଏପ୍ରିଲ 2026ରୁ 5 କେଜି ଅତିରିକ୍ତ ଚାଉଳ ପ୍ରଦାନ କରୁଅଛନ୍ତି। ସମସ୍ତ PDS ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ 10 କେଜି ମୁଣ୍ଡପିଛା ମାଗଣା ଚାଉଳ ସରକାରଙ୍କ ଅତିରିକ୍ତ ଖାଦ୍ୟ ସୁରକ୍ଷା ଗ୍ୟାରେଣ୍ଟିରେ ସାମିଲ ହୋଇ ପାଇପାରିବେ।
1: ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ ସଦର ପଞ୍ଚାୟତ ସମିତି ସ୍ତରୀୟ କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ସେ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସୁବିଧା ଓ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିକାଶ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଇ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲକ୍ଷ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ସେହିପରି ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତରେ 7 ଜଣ ମହିଳାଙ୍କ ଅଭିଯୋଗର ଶୁଣାଣି ମଧ୍ୟ କରାଯାଇଥିଲା। ଓଡ଼ପଡ଼ା ବ୍ଲକର ଇଟାପ ଗ୍ରାମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଜୀବିକା, ପାନୀୟ ଜଳ, କ୍ରୀଡ଼ା ଓ ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରାଯାଇଥିଲା। କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ 12 ଓଡ଼ିଶା ବାଟାଲିୟନ୍ NCC ପକ୍ଷରୁ ଆୟୋଜିତ 10 ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କ୍ୟାଡେଟ୍ସମାନଙ୍କୁ ଡ୍ରିଲ୍, ଯୋଗାଭ୍ୟାସ, ମାନଚିତ୍ର ପାଠ, ବନ୍ଧୁକ ଚାଳନା, ଆତ୍ମରକ୍ଷା କୌଶଳ, ବିପର୍ଯ୍ୟୟ ପରିଚାଳନା ଓ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ୱାମୀଙ୍କ ଆବିର୍ଭାବର 200 ବର୍ଷ ପୂର୍ତ୍ତି ଉତ୍ସବ କାଦୁଆ ମହିମା ଆଶ୍ରମରେ ପାଳିତ ହୋଇଯାଇଛି। ଏଥିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୂର୍ଯ୍ୟବଂଶୀ ସୁରଜ, ସାଂସଦ ରୁଦ୍ରନାରାୟଣ ପାଣି ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଯୋଗଦେଇ ମହିମା ପୀଠର ଉନ୍ନତି ପାଇଁ 240 କୋଟି ଟଙ୍କାର ଅନୁମୋଦନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଜିଲ୍ଲା ଖାଦ୍ୟ

0: ଦେବଗଣ ଖାଉଟି କଲ୍ୟାଣ କାର୍ଯ୍ୟାଳୟ ପରିସରରେ ନୂତନ ଆଧାର ସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି କେନ୍ଦ୍ରରେ ନୂତନ ଆଧାର କାର୍ଡ, ମୋବାଇଲ ନମ୍ବର, ବାୟୋମେଟ୍ରିକ୍ ଓ ଅନ୍ୟାନ୍ୟ ସଂଶୋଧନ ସୁବିଧା ଉପଲବ୍ଧ ହେବ। 5-17 ବର୍ଷ ବୟସର ପିଲାମାନଙ୍କ ବାୟୋମେଟ୍ରିକ୍ ନିଃଶୁଳ୍କରେ ମଧ୍ୟ କରାଯିବ। ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ଓ କୃଷିଭିତ୍ତିକ ରଜ ଉତ୍ସବ ଉତ୍ସାହର ସହ ପାଳିତ ହୋଇଯାଇଛି। ସେହିପରି ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଶ୍ୱସ୍ତରୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ 3 ପଦକ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳି ବିଭା ସିନ୍ଧୁ ବାରିକଙ୍କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ପ୍ରଥମରେ ତ ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କର ବନ ବିଭାଗରେ କାର୍ଯ୍ୟରତ ହଜାର ହଜାର ଅଧିକାରୀ କର୍ମଚାରୀ ଏମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ବୋଧ। ଦ୍ୱିତୀୟରେ ହେଉଛନ୍ତି ଯେଉଁମାନେ ବନ ସୁରକ୍ଷା ସମିତିରେ ଅଛନ୍ତି ବା ଇକୋ ଡେଭଲପମେଣ୍ଟ କମିଟି ବା ପରିବେଶ ସୁରକ୍ଷା ପାଇଁ ଯେଉଁମାନେ ଅହରହ କାର୍ଯ୍ୟରତ ଅଛନ୍ତି ସେହି ସ୍ୱୟଂ ସହାୟକ ଗୋଷ୍ଠୀ। ତୃତୀୟରେ ଆପଣମାନେ ଅର୍ଥାତ୍ ସାଧାରଣ ଜନତା ଯେଉଁମାନେ ବନଖଣ୍ଡ ନିକଟରେ ରହୁଛନ୍ତି ଏବଂ ଜଙ୍ଗଲକୁ ଭଲ ପାଉଛନ୍ତି ଆଉ ସ୍ନେହ କରୁଛନ୍ତି। ଜନସାଧାରଣଙ୍କ ବିନା କୌଣସି ସରକାରୀ କାର୍ଯ୍ୟ କେବେ ହେଲେ ମଧ୍ୟ ସଫଳ ହେଇପାରିବ ନାହିଁ। କିନ୍ତୁ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଏଇ ବନଭୂମିକୁ ରକ୍ଷା କରିବାରେ ବନାଞ୍ଚଳକୁ ପରିବ୍ୟାପ୍ତ କରିବା କ୍ଷେତ୍ରରେ ଏପରିକି ବନ ବିଭାଗର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ତା ମଧ୍ୟରୁ ବନୀକରଣ ହେଲା ଅନ୍ୟତମ। ସେଥିରେ ଭାଗ ନେବାକୁ ହେଲେ ସେମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି, କେଉଁଠାରୁ ଗଛଟେ ପାଇବେ ବା ଚାରାଟେ ପାଇବେ, ତାର ମାନ କିପରି ଅଛି ଆଉ କେଉଁଠାରେ ତାକୁ ରୋପଣ କରିପାରିବେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗୋପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଲା ବନୀକରଣ ପାଇଁ ଉତ୍ତମ ଚାରା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନଖଣ୍ଡର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଯୁଗଳ କିଶୋର ପଣ୍ଡା। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ବନୀକରଣ ପାଇଁ ଉତ୍ତମ ଚାରା।
1: ଶ୍ରୀଯୁକ୍ତ ବେହୁରା ମହୋଦୟ, ଆମେ ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର
1: ବେହୁରା ବାବୁ, ପ୍ରଥମେ ଆମେ ଜାଣିବା ଏ ଯୋଉ ବନୀକରଣ ଗୋଟେ ବ୍ୟାପକ ଶବ୍ଦ ଆଜ୍ଞା, ଏ ଯୋଉ ବନୀକରଣ ବିଷୟରେ କିଛି ସଂକ୍ଷେପରେ କହିବେ କି?
2: ଆମ ଓଡ଼ିଶାରେ ବନୀକରଣ କାର୍ଯ୍ୟକ୍ରମ ବନ ବିଭାଗ ତରଫରୁ ବହୁତ ଆବାହମାନ କାଳରୁ ଚାଲି ଆସିଛି। ଏଇ ବନୀକରଣ କାର୍ଯ୍ୟକ୍ରମ କରିବାର ମୂଳ ଉଦ୍ଦେଶ୍ୟ ହେଲା ଯେଉଁ ଜାଗା ଖାଲି ଜାଗା ରହୁଛି ବା ଯେଉଁ ଜାଗାରେ ଜଙ୍ଗଲ ପରିମାଣ ହ୍ରାସ ପାଇଛି ସେ ଜାଗାରେ କିପରି ଭାବରେ ଜଙ୍ଗଲର ଘନତ୍ୱ ବଢ଼ିବା ସହିତ ଲୋକମାନଙ୍କର ଚାହିଦା ମୁତାବକ ବୃକ୍ଷରୋପଣ କରିବା ପାଇଁ ବନୀକରଣ ଯୋଜନା ହାତକୁ ନିଆଯାଇଛି। ତାହା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଯଥା ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ଏଆର ପ୍ଲାଣ୍ଟେସନ, ଏଆର ମାନେ ଆର୍ଟିଫିସିଆଲ ରିଜେନେରେସନ, ମାନେ ସମ୍ପୂର୍ଣ୍ଣ ଭାବେ ଗୋଟିଏ ହେକ୍ଟରରେ 1600 ଗଛ ଲଗାଇବାର ଯେଉଁ ପ୍ରାବଧାନ ରହିଛି। ଆଉ ଗୋଟେ ହେଲା ଏଏନ୍ଆର ପ୍ଲାଣ୍ଟେସନ, ଏଏନ୍ଆର ମାନେ ଆସିଷ୍ଟେଡ୍ ନେଚୁରାଲ ରିଜେନେରେସନ, ତାର ଅର୍ଥ ହେଲା ଯେଉଁ ଯେଉଁ ଜାଗାରେ ଗଛ ମଧ୍ୟରେ ବ୍ୟବଧାନ ରହିଛି ଏବଂ ତା ମଧ୍ୟରେ ଖାଲି ଗ୍ୟାପ୍ ରହିଛି ସେ ବ୍ୟବଧାନକୁ ପୂରଣ କରିବା ପାଇଁ ତା ମଧ୍ୟରେ 200, 400, 800 ଏହିପରି ଭାବରେ ବୃକ୍ଷରୋପଣ କରାଯାଉଛି। ସ୍ଥାନ ବିଶେଷରେ କୋଉ ସ୍ଥାନରେ କି ବୃକ୍ଷରୋପଣ କଲେ ଠିକ ରହିବ ତାହା ଜଙ୍ଗଲ ବିଭାଗର କର୍ମଚାରୀମାନେ ସ୍ଥିର କରନ୍ତି ଏବଂ ସେହି ଅନୁସାରେ ବ୍ୟାପକ ରୂପରେ ବନୀକରଣ କାର୍ଯ୍ୟକ୍ରମ କରାଯାଏ।
1: ବଢିଆ କଥା ଆପଣ କହିଲେ। ଏଇଠି ଗୋଟେ ପ୍ରଶ୍ନ ଆସୁଛି, ଆମେ ଗୋଟେ କଥା ଜାଣିଛୁ ଯେ ଜୁଲାଇ ମାସର ପ୍ରଥମ ସପ୍ତାହରେ ଯେତେବେଳେ ବର୍ଷା ଆସିଯାଇଥାଏ ସେତେବେଳେ ବନ ବିଭାଗର ବନ ମହୋତ୍ସବ ହୁଏ। ବନୀକରଣ କାର୍ଯ୍ୟକ୍ରମ ବର୍ଷକ ତମାମ ହୋଇଥାଏ ନା ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି ଯେତେବେଳେ କି ବନୀକରଣ କାର୍ଯ୍ୟକ୍ରମ ହୋଇଥାଏ?
2: ତ ଆପଣମାନେ ଜାଣିଥିବେ ଯେ ବୃକ୍ଷରୋପଣ କରିବା ପାଇଁ ଜଳର ଆବଶ୍ୟକତା ନିହାତି ଅପରିହାର୍ଯ୍ୟ।
1: ଆଜ୍ଞା।
2: ତ ଜଳ ନଥିଲେ ବୃକ୍ଷ ଲଗାଇ ତାକୁ ବଞ୍ଚାଇବା ବା ଜଙ୍ଗଲ ଭିତରେ ବୃକ୍ଷ ଲଗାଇ ତାକୁ ପାଣି ଯୋଗାଇବା ଏକ ଦୁର୍ବିଷହ ବ୍ୟାପାର। ତେଣୁ ଯେତେବେଳେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଆମ ଭାରତ ବର୍ଷକୁ ମନସୁନ ଆସିଥାଏ ବା ମୌସୁମୀ ବାୟୁର ପ୍ରବେଶ କରେ ସେତେବେଳେ ବିଭିନ୍ନ ଇଲାକାରେ ବର୍ଷାର ପରିମାଣ ବଢ଼ିଥାଏ। ସେହି ସମୟରେ ମଧ୍ୟ ଆମର ଯେଉଁ ପ୍ରସ୍ତୁତ ରହିଥିବା ଚାରା ଠିକ ଜାଗାରେ ପହଞ୍ଚି ଯାଇଥାଏ, କେଉଁ ଜାଗାରେ କେଉଁ ଚାରା ଲାଗିବ ତାର ମଧ୍ୟ ଆଗରୁ ଆମେ ପ୍ରସ୍ତୁତି କରିଥାଉ। ସେଥିପାଇଁ ସାରା ଭାରତବର୍ଷରେ ଜୁଲାଇ ମାସର ପ୍ରଥମ ସପ୍ତାହ 1-7 ପର୍ଯ୍ୟନ୍ତ ବନୀକରଣ କାର୍ଯ୍ୟକ୍ରମ କରାଯାଏ, ତାହାକୁ ବନ ମହୋତ୍ସବ କୁହାଯାଏ। ସେ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାର ବାସୀ, ସମଗ୍ର ଜନସାଧାରଣ, ବନ ସମିତିର ସଭ୍ୟ ସଭ୍ୟା, ବନ ବିଭାଗର କର୍ମଚାରୀ, ସ୍କୁଲ କଲେଜ ଏବଂ ବିଭିନ୍ନ ୟୁନିଭର୍ସିଟିର ପିଲାମାନେ ତାଙ୍କୁ ମଧ୍ୟ ସାମିଲ କରାଯାଏ।
1: ଆଜ୍ଞା।
2: ଡିସେମ୍ବର ଜାନୁଆରୀ ମାସରୁ ଆମର ଚାରା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଥାଏ। ବିଭିନ୍ନ ନର୍ସରୀ ମାନଙ୍କରେ ପରମାନେଣ୍ଟ ନର୍ସରୀ, ସ୍ଥାୟୀ ଚାରା ରୋପଣ କେନ୍ଦ୍ର ଏବଂ ଟେମ୍ପୋରାରୀ ନର୍ସରୀ, ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର, ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପାଖରେ ଯେଉଁ ଲୋକମାନେ ନେଇକି ସେ ଗଛକୁ ଲଗାଇ ପାରିବେ ସେହି ସ୍ଥାନମାନଙ୍କରେ ବିଭିନ୍ନ ସ୍ଥାନରେ ବନାଞ୍ଚଳର ବା ରେଞ୍ଜର ବିଟ ସେକ୍ସନ ଏହିସବୁ ଇଲାକାରେ ଆମେ ବିଭିନ୍ନ ପ୍ରକାର ଚାରା ଉତ୍ପାଦନ କରିଥାଉ।
1: ଏଇଠି ମଧ୍ୟ ମୁଁ ପ୍ରଶ୍ନ ପଚାରିବି ଆପଣଙ୍କୁ, ଆପଣ ଯେଉଁ କହିଲେ ଯେ ବିଟ ହେଲା, ରେଞ୍ଜର ହେଲା, ଆମ ବନଖଣ୍ଡରେ ବିଭିନ୍ନ ଚାରା ଉତ୍ପାଦନ ହୋଇଥାଏ, ଚାରା ଉତ୍ପାଦନ କରିବାର ପଦ୍ଧତି ଏବଂ ଚାରାର ଉପଲବ୍ଧତା, ମୁଁ ଚାରା ପାଇବା ପାଇଁ ଚାହୁଁଛି, ଚାରା କିଣିବା ପାଇଁ ଚାହୁଁଛି, କିଛି ଚାରା ନେଇକରି ଗଛ ଲଗାଇବା ପାଇଁ ଚାହୁଁଛି, ନିଜ ବାଡ଼ିରେ ହେଇପାରେ କିମ୍ବା ଗୋଟେ ଖୋଲା ଜାଗାରେ ହେଇପାରେ, ଚାରା ଉତ୍ପାଦନର କୌଶଳ ପଦ୍ଧତି ଏବଂ ଚାରା କେଉଁଠାରୁ କେତେ ମୂଲ୍ୟରେ ଏବଂ କେତେ ପାଇପାରିବି ସେ ବିଷୟରେ କିଛି କହିବେ କି?
2: ଚାରା ଉତ୍ପାଦନ ବିଭିନ୍ନ ବନଖଣ୍ଡରେ ଏବଂ ବନାଞ୍ଚଳରେ ବିଭିନ୍ନ ଇଲାକାରେ ଉତ୍ପାଦନ କରାଯାଇଥାଏ। ବିଗତ 2 ହେଲା ବନ ବିଭାଗର ପ୍ରୟାସରେ ଆଗରୁ ଯେଉଁ 6 ଚାରା ପ୍ରସ୍ତୁତ କରାଯାଉଥିଲା ଏବେ 1.5 ଚାରା ପ୍ରସ୍ତୁତ କରାଯାଇଛି।
1: ଆଚ୍ଛା।
2: ପ୍ରତ୍ୟେକ ଚାରାର ରୋପଣ ପୂର୍ବରୁ ଉଚ୍ଚତା 4.5-5 ହେଲେ ସେଟା ଠିକ୍ ଭାବରେ ଜଙ୍ଗଲରେ ବଞ୍ଚିପାରିବ ବା ସେଥିରେ

0: କମ୍ ମାତ୍ରାରେ ପାଣି ଦରକାର, ଯାହାକି ଗଛ ଅଲରେଡି ଏଷ୍ଟାବ୍ଲିସ୍ ହେଇଥିବ ବା ତିତି ହେଇଥିବ, ତେଣୁ ତାକୁ କରିବା ପାଇଁ ନୂଆ ଯୋଜନା କରାଯାଇଛି ଯେ ଦେଢ଼ ବର୍ଷିଆ ଚାରା ବିଭିନ୍ନ ବନଖଣ୍ଡରେ ବନାଞ୍ଚଳରେ ଉତ୍ପାଦନ କରାଯାଉଛି। ସେଥିପାଇଁ ଆମକୁ ବଡ଼ ପଲିଥିନ୍ ବ୍ୟାଗ୍ ବା ଜରିମୁଣା ଯେଉଁ କହୁଛନ୍ତି ଚାରା କରିବା ପାଇଁ ଦରକାର, ଆଗରୁ 9 ଇଞ୍ଚର ଜରିମୁଣା ବ୍ୟବସ୍ଥା କରାଯାଉଥିଲା, ବର୍ତ୍ତମାନ ତାକୁ 12-8 କିମ୍ବା 10-6 ବଡ଼ ଜରିମୁଣାରେ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ କି ବିଭିନ୍ନ ପ୍ରକାର ଚାରାର ଷ୍ଟମ୍ପ ବା ଖୁଣ୍ଟି ତାକୁ ପୋତା ଯାଉଛି ଏବଂ ଗଛଟା ଖୁବ୍ ସୁସ୍ଥପୃଷ୍ଟ ହେଲା ପରେ ଯାଇ ତାକୁ ଫିଲ୍ଡ କିମ୍ବା କୋଉଠି ଲାଗିବ ସେଇ ଜାଗାକୁ ପଠାଯାଉଛି। ତ ଲୋକମାନଙ୍କର ଆଗ୍ରହ ରହୁଛି, ଲୋକମାନେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକମାନେ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସାରା ଓଡ଼ିଶାରେ ପ୍ରାୟ 14,000 ବନ ସଂରକ୍ଷଣ ସମିତି ମାନ ଗଠନ କରାଯାଇଛି ଏବଂ ଇଡିସି ଇକୋ ଡେଭଲପମେଣ୍ଟ କମିଟି ମାନ ଗଠନ କରାଯାଇଛି। ସେ ଲୋକମାନଙ୍କର ସହାୟତାରେ ବିଭିନ୍ନ ପ୍ରକାର ଯୋଜନାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ହେଉ, ଗ୍ରୀନ ଇଣ୍ଡିଆ ମିଶନ ହେଉ, MGNRGA ହେଉ, IGC ହେଉ, ବିଭିନ୍ନ ପ୍ରକାର ଯୋଜନାରେ ବ୍ୟାପକ ଭାବରେ ବୃକ୍ଷରୋପଣ କରାଯାଉଛି ଏବଂ ଲୋକଙ୍କୁ ଚାରା ବଣ୍ଟନ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହାକି 1 ଟଙ୍କା ବିନିମୟରେ ଲୋକମାନେ ଖୁବ୍ ଆଗ୍ରହ ସହିତ ବିଭିନ୍ନ ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ରରୁ ସେମାନେ ଆସି ଚାରା ନେଇ ତାଙ୍କ ବାଡ଼ି ବଗିଚାରେ ଲଗାଇବା ସହିତ ଖୋଲା ଜାଗାମାନଙ୍କରେ, ଯେଉଁ ଜାଗାରେ ଗାଁର ଖୋଲା ଜାଗା ଅଛି, ସେଠି ମଧ୍ୟ ବ୍ୟାପକ ରୂପେ ବୃକ୍ଷରୋପଣ କରାଯାଇଛି। ସେଥିପାଇଁ ଦେଖାଯାଇଛି ଓଡ଼ିଶାର ଜଙ୍ଗଲ ପରିମାଣ ବିଗତ 10 ବର୍ଷ ହେଲା ବଢ଼ୁଛି। କେଉଁ ଜାଗାରେ ବଢ଼ୁଛି ନା ଟ୍ରି ଆଉଟସାଇଡ୍ ଫରେଷ୍ଟ ବା ଜଙ୍ଗଲ ବାହାରେ ଯେଉଁ ଗଛ ତାହାର ପରିମାଣ ଖୁବ୍ ବୃଦ୍ଧି ଘଟିଛି।
1: ବା ଯେ ଜନସାଧାରଣ ଏଥିରେ ଭାଗ ନେଉଛନ୍ତି ଏବଂ ମାତ୍ର 1 ଟଙ୍କା, ଯାହାକି ଗୋଟେ ନୋମିନାଲ, ସେଇ ଟଙ୍କାରେ ସେମାନେ ଗଛଟିଏ ପାଉଛନ୍ତି, ଏଇଟି ଗୋଟେ ବହୁତ ମହତ୍ତ୍ୱପୂର୍ଣ୍ଣ ଜିନିଷ। ସତ୍ୟନାରାୟଣ ବାବୁ, ଆପଣ ନିଶ୍ଚିତ ଭାବେ ସହମତ ହେବେ ଯେ ପ୍ରତ୍ୟେକ ଜିନିଷର ଗୋଟେ ଗୁଣାତ୍ମକ ମାନ ରହିବା ଦରକାର। ଆପଣ ଗଛଟିଏ ଦେଲେ ମୋତେ, ମୁଁ ଗଛଟିଏ ନେଲି, ଗଛଟିଏ ଲଗେଇଲି, ହୁଏତ ଏମିତି ଜାଗାରେ ଲଗେଇବି ଯେଉଁ ଜାଗାରେ କି ମୁଁ ତାର ପ୍ରତ୍ୟେକ ଦିନ ଯତ୍ନ ନ ନେଇପାରେ, ପାଣି ନ ଦେଇପାରେ, ଖତ ସାର ପିଡ଼ିଆ ନ ଦେଇପାରେ, ଆମର ଯେଉଁ ପ୍ରତିକୂଳ ପାଣିପାଗ ଅଛି, ବିଭିନ୍ନ କୀଟପତଙ୍ଗ ଅଛନ୍ତି, ଉଇ ଅଛନ୍ତି, ସେମାନେ ନଷ୍ଟ କରିଦେଇପାରନ୍ତି। ତେଣୁ ଚାରା ଯେଉଁ ଉତ୍ପାଦନ କରୁଛନ୍ତି ତାର ଗୁଣାତ୍ମକ ମାନକୁ ଆପଣ ସୁନିଶ୍ଚିତ କେମିତି କରୁଛନ୍ତି?
0: ପ୍ରଥମତଃ ଦେଖନ୍ତୁ, ଜଙ୍ଗଲ ସୃଷ୍ଟି ହୋଇଥିଲା କୌଣସି ବୃକ୍ଷରୋପଣ କାର୍ଯ୍ୟକ୍ରମର ନୁହଁ, ଏହା ଈଶ୍ୱରଙ୍କର ପ୍ରଦତ୍ତ ଜିନିଷ।
2: ଆଜ୍ଞା,
0: ଏହା ଏକ ପ୍ରାକୃତିକ ସୃଷ୍ଟି, ପ୍ରକୃତି ଯାହାକୁ ସୃଷ୍ଟି କରିଥାଏ କ୍ରମଶଃ ଏହି ପ୍ରାକୃତିକ ପରିବେଶର ଆକଳନ ବା ପ୍ରାକୃତିକ ପରିବେଶର ସାନ୍ଦ୍ରତା କମିବାରେ ଲାଗିଲା, ତାହା ସେତେବେଳେ ମଣିଷ ଚିନ୍ତା କଲା କିପରି ଭାବରେ ଜଙ୍ଗଲର ପରିମାଣ ବଢ଼ାଇବ। ଓଡ଼ିଆରେ ଗୋଟେ କଥା ଅଛି, ମଞ୍ଜି ବୁଣିଲେ ହୋଇବ ଗଜା, ସବୁଠି ବାଜିବ ସବୁଜ ବାଜା। ମଞ୍ଜି ହେଲା ମୁଖ୍ୟ ଜିନିଷ, ଯେମିତି ଆମେ ଧାନ ଚାଷ କରୁ, ମୁଗ ଚାଷ କରୁ, ବିରି ଚାଷ କରୁ ଏବଂ ଭଲ ଉତ୍ତମ ମାନର ବିହନ କୃଷି ବିଭାଗ ଯୋଗାଇ ଦିଏ, ସେହିପରି ଉତ୍ତମ ମାନର ବିହନ ସଂଗ୍ରହ କରିବା ହେଲା ବନ ବିଭାଗର ଅଧିକାରୀମାନଙ୍କର କର୍ତ୍ତବ୍ୟ।
2: ଆଜ୍ଞା,
0: ଯେଉଁ ଜାଗାରେ ଯେଉଁ ଗଛ ହେଉଛି ସେଇ ଜାଗାରେ ସେଇ ଗଛ ଲଗେଇଲେ ଯାଇକି ତାହାର ବଞ୍ଚିବାର ଅଧିକ ସମ୍ଭାବନା ରହୁଛି, କାହିଁକି ନା ତାକୁ କୁହାହେଉଛି ଯେଉଁଟା ସିଲ୍ଭିକଲଚରାଲି ଆସେପ୍ଟେବୁଲ ଆଣ୍ଡ ସୋସିଆଲି ଆସେପ୍ଟେବୁଲ ଆଣ୍ଡ ସିଲ୍ଭିକଲଚରାଲି ସୁଇଟେବୁଲ। ଲୋକମାନେ ଯେଉଁ ଗଛକୁ ଆଦୃତ କରୁଛନ୍ତି ବା ସ୍ନେହ କରୁଛନ୍ତି, ଯେଉଁ ଗଛକୁ ଚାହୁଁଛନ୍ତି, ସେଇ ଗଛକୁ ଆମେ ଲଗେଇବା ଏବଂ ସେଇ ଜାଗାରେ, ସେଇ ପାହାଡ଼ ଜାଗାରେ କେଉଁ ଗଛ ହେଇପାରିବ ତାକୁ ଆମେ ବିଭିନ୍ନ ସିଲ୍ଭିକଲଚର ମାଧ୍ୟମରେ ପଢ଼ିଛୁ। ବିଭିନ୍ନ ଟ୍ରେନିଂ ଟ୍ରେଣ୍ଡ ଗାର୍ଡ ଫରେଷ୍ଟର ରେଞ୍ଜ ଅଫିସର SDF DF ମାନେ ଅଛନ୍ତି, ସେମାନେ ତାକୁ ତଦାରଖ କରୁଛନ୍ତି ଯେ କେଉଁ ସ୍ଥାନରେ କେଉଁ ଗଛ ଲଗେଇଲେ ସେ ଠିକ୍ ଭାବରେ ବଢ଼ିବ, ବଡ଼ ହେବ ଏବଂ ଗାଁ ଲୋକଙ୍କର କାମରେ ଲାଗିବ,
1: ଲୋକମାନେ ଭଲ ପାଇବେ,
0: ଲୋକମାନେ ଭଲ ପାଇବ, ପରିବେଶର ମଧ୍ୟ ସନ୍ତୁଳନ ରକ୍ଷା ହେବ।
2: ଆଜ୍ଞା,
0: ସେଥିପାଇଁ ଉନ୍ନତ ମାନର ମଞ୍ଜି ସଂଗ୍ରହଠୁ ଆରମ୍ଭ କରି ଉନ୍ନତ ମାନର ମାଟି, ଖତ ଏବଂ ମଦର ବେଡ୍ ପ୍ରସ୍ତୁତି କରିବାରେ ବନ ବିଭାଗର କର୍ମଚାରୀମାନେ ବିଭିନ୍ନ ସମୟରେ ତାଲିମ ପ୍ରାପ୍ତ ହୋଇଥାନ୍ତି ଏବଂ ତାଙ୍କୁ ବିଭିନ୍ନ ଟେମ୍ପରେରୀ ନର୍ସରୀ ଓ ପରମାନେଣ୍ଟ ନର୍ସରୀରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ବିଭିନ୍ନ ପ୍ରକାର ବନ ବିଭାଗ କର୍ମଚାରୀଙ୍କୁ ତାଲିମ ଦିଆଯାଇଥାଏ କିପରି ବେଡ୍ ତିଆରି କରିବେ, କିପରି ମଦର ବେଡ୍ ତିଆରି କରିବେ, କିପରି ଟ୍ରାନ୍ସପ୍ଲାଣ୍ଟିଂ ବେଡ୍ ତିଆରି କରିବେ ଓ ଷ୍ଟମ୍ପ କିପରି ପ୍ରସ୍ତୁତ କରାଯିବ, ଉତ୍ତମ ମାନର ଷ୍ଟମ୍ପ କଲେ ଯାଇକି ସେଥିରୁ ଉତ୍ତମ ମାନର ବୃକ୍ଷଟି ହେବ ଏବଂ ଯେଉଁଟାକି ଜଙ୍ଗଲରେ ତିଷ୍ଠି ରହିବ ଏବଂ ବଡ଼ ମହାଦ୍ରୁମରେ ପରିଣତ ହେବ।
1: ନିଶ୍ଚିତ ଭାବରେ, କାରଣ ଆମେ ଦେଖୁଛୁ ଅନେକ ସମୟରେ ଯେ ଜଙ୍ଗଲରେ ଲକ୍ଷାଧିକ ଗଛ ଲାଗେ କିନ୍ତୁ ତା ଭିତରୁ ମାତ୍ର କେତେ ହଜାର ଗଛ ବଞ୍ଚେ, କିନ୍ତୁ ନିଶ୍ଚିତ ଭାବରେ ଆମେ ଯଦି ଗୁଣାତ୍ମକ ମାନର ନବା ଗଛ ଏବଂ ଲଗେଇବା ପରେ ତାର ଉପଯୁକ୍ତ ଯତ୍ନ ନେବା, ତେବେ ନିଶ୍ଚିତ ଭାବରେ ଆମର ସମୂହ ଜୀବନ ବ୍ୟାପକ ହେବ। ଆଉ ଗୋଟେ ଲୋକଙ୍କ ମନରେ ପ୍ରଶ୍ନ ଆସେ, ଅନେକ ଶ୍ରୋତାବନ୍ଧୁ ମଧ୍ୟ ଆମକୁ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ପଚାରିଛନ୍ତି ଯେ ଚାରାର କିସମ ଏବଂ ବଣ୍ଟନ ବ୍ୟବସ୍ଥା, ଅର୍ଥାତ୍ ଯେପରି ଟିକେ ଆଗରୁ ଆପଣ କହିଲେ ଯେ ଯେଉଁ ସ୍ଥାନରେ ଯେଉଁ ଗଛଟି ଭଲ ବଢ଼ିପାରିବ ଏବଂ ଲୋକଙ୍କର ଉପକାରରେ ଥିବ। ମନେ କରନ୍ତୁ ମୋତେ ଦରକାର ଫୁଲ ଗଛ, ଆଉ ଜଣଙ୍କୁ ଦରକାର କିଛି ଫଳଦାୟୀ ଗଛ, ଅନ୍ୟ ଜଣଙ୍କୁ ଦରକାର କିଛି ଟିମ୍ବର ବା ଯେମିତି ଶାଳ, ପିଆଶାଳ, ଅସନ, ଏପରି ଆପଣ ସେମିତି ଯୋଗାଇ ଦିଅନ୍ତି ନା ଆପଣଙ୍କର ସେମିତି କିଛି ନୀତି ନିୟମ ନାହିଁ, ସୁବିଧା ଅନୁଯାୟୀ ଆପଣ ଯୋଗାଇବେ?
0: ଆମର ବନ ବିଭାଗ

0: ତରଫରୁ ଏକ ୱେବସାଇଟ୍ ଅଛି, ଆମେ ମାର୍ଚ୍ଚ ମାସରୁ ସେଥିରେ ଲେଖି ଜଣେଇଥାଉ ଯେ କେଉଁ କେଉଁ ନର୍ସରୀରେ କି କି ଚାରା କେତେ ପରିମାଣରେ ଅଛି, ସେ ନର୍ସରୀର ଇନଚାର୍ଜ କିଏ, ତାଙ୍କର ମୋବାଇଲ ନମ୍ବର, ତାଙ୍କର ନାଁ, ସେଇଟା ୱେବସାଇଟ୍ରେ ଉପଲବ୍ଧ ଥାଏ।
1: ଆଜ୍ଞା।
0: ଏବଂ ଲୋକମାନେ ବହୁ ମାତ୍ରାରେ ଫୋନ୍ କଲ୍ କରି ଆମକୁ ଏଇ ଏଇ ଚାରା ଦରକାର, ଆମେ ବ୍ୟାପକ ଭାବରେ ଚାରା ପ୍ରସ୍ତୁତ କରୁ। MGNRDA ଯୋଜନାରେ ହଉ, କାମ୍ପା ଯୋଜନାରେ ହଉ, FDA ଯୋଜନାରେ ହଉ, ଏପରି ଯୋଜନାରେ ବହୁତ ପ୍ରକାର ଚାରା ଉତ୍ପାଦନ କରାଯାଏ। ଆପଣ ତ କହିଲେ ଫୁଲଗଛ ଯୋଗାଇବାର କୌଣସି ପ୍ରାବଧାନ ବନ ବିଭାଗ ନାହିଁ, ତାହା ଫ୍ଲୋରିକଲଚର ଡିପାର୍ଟମେଣ୍ଟ, ହର୍ଟିକଲଚର, ଏଗ୍ରିକଲଚର ବିଭାଗ ଯୋଗାଇବ। ଆମେ କେବଳ ଯୋଗୁଥା ଲୋକଙ୍କର ଚାହିଦା ଅନୁସାରେ ଲୋକ ଆକାଶିଆ ଗଛ ମାଗୁଛନ୍ତି,
1: ଆଜ୍ଞା,
0: ଲୋକ ଶାଗୁଆନ ଗଛ ମାଗୁଛନ୍ତି, ଲୋକ ମାଗୁଛନ୍ତି ଆମକୁ ଅଁଳା ଗଛ ଦିଅ, ବେଲ ଗଛ ଦିଅ, ଯୋଉଟାକି ପୂଜା କରିବା ପାଇଁ ମାଗୁଛନ୍ତି,
1: ଆଜ୍ଞା,
0: ଲୋକ ମାଗୁଛନ୍ତି ଡାଳିମ୍ବ ଗଛ ଦିଅ, ସପେଟା ଗଛ ଦିଅ, ଏବଂ ଅମୃତଭଣ୍ଡା ଗଛ ଦିଅ, ସଜନା ଛୁଇଁ ଗଛ, ଏଭଳିଆ ପ୍ରକାର ମଧ୍ୟ ଲୋକ ମାଗୁଛନ୍ତି। ସେଭଳିଆ ଚାରା ମଧ୍ୟ ଆମେ ଲୋକଙ୍କର ଚାହିଦା ମୁତାବକ ପ୍ରସ୍ତୁତ କରୁଛୁ। ପିଜୁଳି ଚାରା ମଧ୍ୟ ପ୍ରସ୍ତୁତ କରୁଛୁ, ଆମ୍ବ, ଲିମ୍ବ, ପଣସ, ଏହିସବୁ ଚାରା ବ୍ୟାପକ ରୂପରେ ପ୍ରସ୍ତୁତ କରାଯାଉଛି, ଯୋଉଟାକି ଲୋକମାନେ ଶ୍ରଦ୍ଧାର ସହ ନେଉଛନ୍ତି ଏବଂ ସେମାନେ ନିଜ ବାଡ଼ିରେ ଲଗାଉଛନ୍ତି ଏବଂ ବଡ଼ ମଧ୍ୟ କରୁଛନ୍ତି।
2: ନିଶ୍ଚିତ ଭାବରେ, ଯେହେତୁ ସେମାନଙ୍କୁ ସେଇ ଗଛ ପସନ୍ଦ, ତେଣୁ ସେମାନେ ନିଶ୍ଚିତ ଭାବରେ ସେ ଗଛଟି ନେବେ, ଲଗେଇବେ, ଯତ୍ନ ନେବେ, ଏବଂ ସବୁଠାରୁ ବଡ଼ କଥା ହେଉଛି ଗଛଟି ଯେପରି ଗୋଟେ ଦ୍ରୁମରେ ପରିଣତ ହେବ ସେଥିପ୍ରତି ମଧ୍ୟ ଯତ୍ନବାନ ହେବେ। ଆଉ ଗୋଟେ କଥା ଆସୁଛି ଆଜ୍ଞା, ଆପଣ କହିଲେ ଯେ ବିଭିନ୍ନ ସ୍ଥାନରେ ଆପଣ ଚାରା ପ୍ରସ୍ତୁତି କରୁଛନ୍ତି, କିନ୍ତୁ ଆମ ରାଜ୍ୟରେ କେଉଁ ସ୍ଥାନରେ ସେମାନେ ଚାରା ପାଇପାରିବେ, ଏବଂ ଚାରା ପାଇବାକୁ ସେ ଆଗରୁ କିଛି ଦରଖାସ୍ତ କରିବେ, ୱେବସାଇଟ୍ରେ ନାଁ ଦେବେ, କି କେମିତି ପାଇପାରିବେ ସେମାନେ, ଆଉ ଜଣେ ବ୍ୟକ୍ତି କେତେ ଚାରା ସର୍ବାଧିକ ପାଇପାରିବେ?
0: ଓଡ଼ିଶା ସରକାରଙ୍କର ବ୍ୟବସ୍ଥା ଅନୁସାରେ ବିଭିନ୍ନ ସ୍ଥାନରେ ଡିସେଣ୍ଟ୍ରାଲାଇଜ୍ ନର୍ସରୀ ବା ବିକେନ୍ଦ୍ରୀକରଣ ଚାରା ଉତ୍ପାଦନ କେନ୍ଦ୍ର ମାନ ପ୍ରସ୍ତୁତ କରାଯାଇଥାଏ।
1: ଆଜ୍ଞା।
0: 10,000, 20,000, 30,000 ଏହିପରି ଭାବରେ ଚାରା ପ୍ରସ୍ତୁତ କରି ରଖାଯାଇଥାଏ।
1: ଆଜ୍ଞା।
0: ତାହା ରେଞ୍ଜ ଅଫିସରେ ଏକ ବିଶଦ ବିବରଣୀ ଏକ ସାଇନବୋର୍ଡ ମାଧ୍ୟମରେ ଦର୍ଶାଯାଇଥାଏ। ଯେଉଁ ଲୋକ ରେଞ୍ଜ ଅଫିସ ଆସିବେ ଦେଖିବେ କେଉଁ କେଉଁ ଜାଗାରେ ଚାରାର ଉପଲବ୍ଧତା ଅଛି, ଏବଂ ଡିଭିଜନ ତରଫରୁ ବା ବନଖଣ୍ଡ ତରଫରୁ ଏକ ମଧ୍ୟ ଲିଫ୍ଲେଟ୍ର ପ୍ରସାର କରାଯାଇଥାଏ ଯେ ଏଇ ଏଇ ସ୍ଥାନମାନଙ୍କରେ ଏହି ପ୍ରକାର ଚାରା ଏତେ ମାତ୍ରାରେ ଉପଲବ୍ଧ ଅଛି। ଯେହେତୁ ଏଇଟା 6-7 ମାସର କାମ, ତେଣୁ ଲୋକମାନେ ଜାଣିନାହାନ୍ତି କେଉଁ କେଉଁ ସ୍ଥାନରେ ଚାରା ଉତ୍ପାଦନ କରାଯାଉଛି। ରାତି ଅଧ୍ୟୟନ ଯଦି ଆସିବ ତାପରେ ସରିଯିବ, ତେଣୁ 6-7 ମାସ ହେଲା ପ୍ରସ୍ତୁତିର କାର୍ଯ୍ୟକ୍ରମ ଚାଲିଥାଏ।
1: ଆଜ୍ଞା।
0: ଲୋକମାନେ ମଧ୍ୟ ନଜର ରଖିଥାନ୍ତି କେଉଁ କେଉଁ ଚାରାଟି ହେଉଛି, ଆମେ କେଉଁ କେଉଁ ଚାରା ନବା ଏବଂ ଆମ କାମରେ ଲାଗିବ, ତେଣୁ ସେଥିପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ତା ସହିତ ଭ୍ରାମ୍ୟମାଣ ଚାରା ବିତରଣର ମଧ୍ୟ ବ୍ୟବସ୍ଥା କରାଯାଇଛି।
1: ଆଜ୍ଞା।
0: ଗାଡ଼ିରେ ଚାରା ନେଇକରି ଲୋକମାନଙ୍କ ପାଖରେ ପହଞ୍ଚାଇବା, ହାଟରେ ବିକ୍ରି କରିବା, ଏବଂ ବ୍ଲକ ଅଫିସ ସାମ୍ନାରେ ବିକ୍ରି କରିବା, ତହସିଲ ଅଫିସ ଆଗରେ ବିକ୍ରି କରିବା, କୋର୍ଟ ସାମ୍ନାରେ ବିକ୍ରି କରେ, ସେପଟେ ବ୍ୟବସ୍ଥା କରାଯାଇଛି। ତା ସହିତ ପ୍ରତ୍ୟେକ ବନାଞ୍ଚଳ ଆଗରେ ଏକ ଆଉଟଲେଟ୍ କରି କିପରି ଭାବରେ ଚାରା ବ୍ୟାପକ ଲୋକମାନେ ପାଇପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। 100-200 ଚାରା ହେଲେ ଲୋକମାନେ ରେଞ୍ଜ ଅଫିସରଙ୍କୁ ଆବେଦନ କରି ସେ ଚାରା ନେଇପାରିବେ। ଯଦି 1,000 ଉପରୁ ଚାରା ନେଉଛନ୍ତି ତାହେଲେ ବନଖଣ୍ଡ ଅଧିକାରୀଙ୍କର କାର୍ଯ୍ୟକ୍ରମ ପଳାଇ ଆସିବ, ତାଙ୍କଠୁ ସେ ପରମିଶନ ନେଇକି ଚାରା ମଧ୍ୟ ନେଇପାରିବେ। ଯେହେତୁ ସୀମିତ ସମୟ ଜୁଲାଇ ମାସ, କେବଳ ଜୁଲାଇ ମାସରେ ବୃକ୍ଷରୋପଣ କରାଯିବ, ନଭେମ୍ବର ଡିସେମ୍ବର ହେଲେ ପୁଣି ଅସୁବିଧା ହୋଇଯିବ, ସେଥିପାଇଁ ଲୋକମାନେ ଜୁନ୍ ମାସର ଆରମ୍ଭରୁ କେତେ କେତେ ଦରକାର ଚାରା ସେ ଅନୁସାରେ ନିଜ ରିକ୍ୱେସନ ବା ନିଜର ଆବଶ୍ୟକତା ପଠାଇଥାନ୍ତି ବନାଞ୍ଚଳ ଅଧିକାରୀଙ୍କୁ, ଏବଂ ଅନ୍ୟାନ୍ୟ ବିଭାଗମାନେ ମଧ୍ୟ ଆମଠୁ ନିଅନ୍ତି, ଧରାଯାଏ NSC,
1: ଆଜ୍ଞା,
0: ବ୍ଲକ, ହର୍ଟିକଲଚର ଡିପାର୍ଟମେଣ୍ଟ, ବିଭିନ୍ନ ବିଭାଗ ଆମଠୁ ମଧ୍ୟ ଚାରାର ଇଣ୍ଡେଣ୍ଟ କରିଥାନ୍ତି। ତାହା ଆମେ ତାଙ୍କୁ ପ୍ରାୟୋରିଟି ବେଶୀ ଦେଇଥାନ୍ତି, ଯେଉଁଟାକି ସରକାରଙ୍କର ବ୍ୟବସ୍ଥା ଅନୁସାରେ ମୁକ୍ତ ଭାବରେ ଫ୍ରିରେ ଦିଆଯାଏ ସେଗୁଡ଼ିକ।
1: ଆଚ୍ଛା।
0: ସେତେ 1 ଟଙ୍କା ଲେଖା ନାହିଁ, କୌଣସି ସରକାରୀ ବିଭାଗ, ସ୍କୁଲ, କଲେଜ, ଅନୁଷ୍ଠାନ ଯଦି ଚାରା ମାଗନ୍ତି ତାହେଲେ ତାଙ୍କୁ ବିନା ଦେୟରେ ଚାରା ଦେବାର ବ୍ୟବସ୍ଥା ସରକାର ମଧ୍ୟ କରିଛନ୍ତି।
2: ଆମର ଶ୍ରୋତା ଭାଇ ଭଉଣୀମାନେ, ଯେଉଁମାନେ ବିଶେଷ କରି ପ୍ରକୃତି ପ୍ରେମୀ, ଯେଉଁମାନେ ଚାହାନ୍ତି ଗଛଟିଏ ନେଇ, ଗଛଟିଏ ଲଗେଇ ଗଛଟିକୁ ବଡ଼ କରିବା ପାଇଁ, ସେମାନେ ନିଶ୍ଚିତ ଭାବରେ ଖୁସି ହେବେ ଯେ ସରକାରଙ୍କର ଚାରା ଉପଲବ୍ଧତାର ଏତେ ବ୍ୟାପକ ପରିସୀମା ରହିଛି, ସେମାନେ ଯେକୌଣସି ନର୍ସରୀରେ ଯୋଗାଯୋଗ କରି ଚାରା ପାଇପାରିବେ। ସତ୍ୟନାରାୟଣ ବାବୁ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଚାରାଟିଏ ନେବା ଲଗାଇବା ଗୋଟେ ପଟେ, ଚାରାର ଉପଯୁକ୍ତ ଯତ୍ନ ନେବା ହେଉଛି ଆଉ ଗୋଟେ ଅତି ମହତ୍ତ୍ୱପୂର୍ଣ୍ଣ ଦିଗ। ଅନେକ ସମୟରେ ଅପବାଦ ରହିଛି ଯେ ଯଦି 100 ଚାରା ଲଗାଯାଏ ତେବେ ସେଥିରୁ ପ୍ରାୟ 60% ଚାରା ମରିଯାଆନ୍ତି, ଗାଈ ଖାଇଯାଆନ୍ତି, ରୋଗ ପୋକ ଦାଉରେ ହେଉ କିମ୍ବା ପ୍ରତିକୂଳ ପରିବେଶରେ ହେଉ ନଷ୍ଟ ହୋଇଯାଆନ୍ତି। ଚାରାଟି ଲଗାଇବା ପରେ ତାର ଯତ୍ନ ନେବା, ତାକୁ ବଢ଼େଇବା, ଗୋଟେ ଦ୍ରୁମରେ ପରିଣତ କରିବା ଆପଣଙ୍କ ଭାଷାରେ, ଏଥିରେ ଜନସାଧାରଣଙ୍କର ଏବଂ ଆପଣଙ୍କ ବନ ବିଭାଗର ଭୂମିକା ନିଶ୍ଚିତ ଭାବରେ ରହିଛି, ଆପଣ କ'ଣ କହିବେ?
0: ନା, ଏଥିରେ ତ ସମସ୍ତଙ୍କର ଭୂମିକା ରହିଛି, ଯିଏ ଯେପରି ନିଜର ଜାଗାକୁ ଯେମିତି ସୁରକ୍ଷିତ ରଖନ୍ତି। ଧରାଯାଉ ଜଣେ ବାଇଗଣ ଚାଷ କରୁଛି, କି ଟମାଟୋ ଚାଷ କରୁଛି, କି ପିଆଜ ଚାଷ କରୁଛି, ସେ ତାକୁ ଯେମିତି ଜାଗ୍ରତର ସହ ଜଗୁଛି, ତାକୁ ବାଡ଼ କରି ହଉ, ତାକୁ ଲୋକ ଲଗେଇ ହଉ, ଜଗିବାର ଯେମିତି ବ୍ୟବସ୍ଥା କରିଛି, ସେମିତି ছোট চারাটে লগে তাকে।

0: ବଡ଼ କରିବାର ପ୍ରଥମେ ଟିକେ ପ୍ରାରମ୍ଭିକ ଯତ୍ନବାନ ହେବା ଦରକାର। କାହିଁକି ନା ଛୋଟ ପିଲାଟି ଯେମିତି ବଡ଼ କରିବା ସେମିତି ଛୋଟ ଗଛଟେ ବଡ଼ କରିକି ବଡ଼ ଦୃମରେ ପରିଣତ କରିବା ଖୁବ କଷ୍ଟକର ବ୍ୟାପାର। ସମସ୍ତେ ସଚେତନତା ହେବେ, ସଚେତନତାର ବାର୍ତ୍ତା ଯାହା ବନ ବିଭାଗ ତରଫରୁ ଦିଆଯାଉଛି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ। ଠିକ୍ ଭାବରେ ଗାତ ଖୋଳା ହେବ, ଠିକ୍ ଭାବରେ ବୃକ୍ଷ ରୋପଣ କରାଯିବ। ଯଦି ଆପଣ ନର୍ସରୀରୁ ଚାରା ନେଲେ, ଚାରା ନେଲା ପରେ ତାକୁ ଯଦି ଜରିମୂଳାରୁ ଖୋଲିଲା ବେଳେ ସେ ପିଣ୍ଡଟି ଫାଟିଗଲା ବା ସେ ମାଟିଟା ଫାଟିଗଲା ତାହେଲେ ସେ ଗଛ ବଞ୍ଚିବ ନାହିଁ।
1: ଆଜ୍ଞା,
0: ତେଣୁ କିପରି ଯତ୍ନର ସହ ତାକୁ ନେବାକୁ ପଡ଼ିବ, ଯତ୍ନର ସହ ରୋପଣ କରୁଥିବା ସ୍ଥାନକୁ ନେବାକୁ ପଡ଼ିବ, ତା ସହିତ ଉପଯୁକ୍ତ ପରିମାଣରେ ଖତ ସାର ଦେଇ ତାକୁ ଠିକ୍ ଭାବରେ ଯଦି ସିଧା ଭାବରେ 90 ଡିଗ୍ରୀ ସିଧା ଭାବରେ ଭୂମି ସହ ସମାନ୍ତର କରିବେ ତାହେଲେ ନିଶ୍ଚିତ ଭାବରେ ସେ ବୃକ୍ଷ ବଞ୍ଚିବ। ଏବଂ ଠିକ୍ ସମୟରେ କୋଡ଼ା ଖୋସା ମଧ୍ୟ କରିବାକୁ ପଡ଼ିବ, ଯେମିତି ଆଳୁ ଚାଷ ହଉ ବା ଆମର ପିଆଜ ଚାଷ ହଉ ସେଇ ଯେମିତି କୋଡ଼ା ଖୋସା କରାହଉଛି ଗଛର ସେମିତି ମଧ୍ୟ ଯତ୍ନ ନେବାକୁ ପଡ଼ିବ। ସେଥିପାଇଁ ବିଭାଗ ତରଫରୁ ପ୍ରତ୍ୟେକ ପ୍ଲାଣ୍ଟେସନ ବା ବୃକ୍ଷରୋପଣର 3 ବର୍ଷ ମେଣ୍ଟେନାନ୍ସର ବ୍ୟବସ୍ଥା ମଧ୍ୟ ରହିଛି। ଯେଉଁ ଲୋକ ନେଇ ଲଗେଇବେ ସେମାନେ ମଧ୍ୟ ତାର ରକ୍ଷଣାବେକ୍ଷଣ କାମ ସେମାନେ କରିବା ପାଇଁ ବାଧ୍ୟ ହେବା ଦରକାର। ନଚେତ ଲଗେଇ ଦେଇ ତାର ରକ୍ଷଣାବେକ୍ଷଣ ଠିକ୍ ଭାବରେ ନ ହବ, ନିଶ୍ଚିତ ଭାବରେ ସେ ଗଛ ମରିଯିବ,
2: ରୋଗ ପୋକରୁ ମରିପାରେ, ଗାଈ ଗୋରୁ ଖାଇଯାଇ ପାରନ୍ତି, ବିଭିନ୍ନ ବିପଦ ରହିଛି। କୁହାଯାଏ ଯେ ଜନ ସହଭାଗିତା ବିନା କୌଣସି କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ, ତେଣୁ ଏଇ ଯୋଉ ବନୀକରଣ କାର୍ଯ୍ୟକ୍ରମ ବିଶେଷ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଏହା ଏକ ମହତ୍ କାର୍ଯ୍ୟକ୍ରମ ଏବଂ ଏଥିରେ ଜନସାଧାରଣଙ୍କ ଭାଗିଦାରିତା ସୁନିଶ୍ଚିତ କରିବା ପାଇଁ ଆପଣଙ୍କର ବନ ବିଭାଗ କ'ଣ ସବୁ ବ୍ୟବସ୍ଥା କରୁଛି ଏବଂ ଲୋକମାନେ କିପରି ଅଧିକରୁ ଅଧିକ ସାମିଲ ହେବେ, ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ, ଆପଣ କ'ଣ କହିବେ?
0: ଭାରତୀୟ ଜଙ୍ଗଲ ଆଇନ 1988 ନିର୍ଦ୍ଦେଶନାମା ଅନୁଯାୟୀ ବନ ବିଭାଗକୁ ସାହାଯ୍ୟ କରିବା ପାଇଁ ବା ବନ ବିଭାଗ ସହିତ ମିଳିମିଶି କାମ କରିବା ପାଇଁ ଯୁଗ୍ମ ବନ ପରିଚାଳନା ବା ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ ପଲିସି ସାରା ଭାରତରେ ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଛି। ଯେଉଁ ଗାଁ ଲୋକମାନେ ଜଙ୍ଗଲର ନିକଟବର୍ତ୍ତୀ ରହୁଛନ୍ତି ଏବଂ ତାଙ୍କର ଲାଇଭଲିହୁଡ୍ ବା ଯେଉଁ ବଞ୍ଚିବାର ଯେଉଁ ଜୀବିକା ସେମାନେ ଜଙ୍ଗଲରୁ ପାଉଛନ୍ତି ଏବଂ ଜଙ୍ଗଲ ଉପରେ ସେମାନେ ନିର୍ଭର କରୁଛନ୍ତି, ସେମାନଙ୍କୁ ନେଇ କିପରି ଭାବରେ ଥିବା ଜଙ୍ଗଲର ସୁରକ୍ଷା ଏବଂ ଯେଉଁ ଯେଉଁ ଜାଗାରେ ଖାଲି ପଡ଼ିଯାଇଛି ଜାଗା ଗଛ ନାହିଁ ତାକୁ କିପରି ସୁରକ୍ଷିତ ରଖି ଆହୁରି ବ୍ୟାପକ ରୂପରେ ତାକୁ ସବୁଜ ସୁନ୍ଦର କରିବା ପାଇଁ ବନ ସଂରକ୍ଷଣ ସମିତି ମାନ ଗଠନ କରାଯାଇଛି। ଯେଉଁ ଯେଉଁ ଜାଗାରେ ବନ୍ୟଜନ୍ତୁମାନଙ୍କର ବେଶୀ ଦେଖାଯାଉଛି ବା ବନ୍ୟଜନ୍ତୁର ସାନ୍ଦ୍ରତା ଅଧିକା ଦେଖାଯାଉଛି ସେ ଜାଗାରେ EDC ବା ଇକୋ ଡେଭଲପମେଣ୍ଟ କମିଟି ମାନ ମଧ୍ୟ ଗଠନ କରାଯାଇଛି। ସମଗ୍ର ଓଡ଼ିଶାରେ ଅଦ୍ୟାବଧି ପ୍ରାୟ 14,000 ସମିତି ମାନ ଗଠନ କରାଯାଇଛି ଏବଂ ସେମାନଙ୍କର ଅବଦାନ ବାସ୍ତବରେ ଅତୁଳନୀୟ। ମନୁଷ୍ୟମାନେ ଜାଣିବା କଥା ଯେ ଜଙ୍ଗଲ ଯିଏକି ଆମର ବନ୍ଧୁ, ଯିଏକି ଆମର ଉପକାର କରୁଛି, ଯାହା ବିନା ଆମେ ବଞ୍ଚିବା ଅସମ୍ଭବ, ଯିଏ ଆମକୁ ଅକ୍ସିଜେନ୍ ଦେଉଛି। ଆପଣ ଜାଣିଥିବେ କରୋନା ମହାମାରୀରେ କିପରି ଲୋକମାନଙ୍କର ଅମ୍ଳଜାନ ସ୍ତର କମିଗଲା, ସବୁ ଅକ୍ସିମିଟରରେ ନିଜର ଅମ୍ଳଜାନ ସ୍ତର ମାପି ଚାଲିଲେ ଏବଂ କାହାକୁ ଭେଣ୍ଟିଲେଟରରେ କାହାକୁ ICUରେ ରଖାଗଲା। ତ ସମସ୍ତେ ଜାଣିବା କଥା ଯେ ଅକ୍ସିଜେନ୍ ବା ଯେଉଁ ଅକ୍ସିମିଟର ଆମେ ମାପୁଛୁ 90, 95, 96, 98, 99 ରହିଲେ ଭଲ, ତ ଏଇ ଅକ୍ସିଜେନ୍ ଦେବା ଲୋକ କିଏ? କେବଳ ଗଛ ଗୋଟିଏ ମେସିନ୍ ବା ଗଛ ଗୋଟିଏ ପଦାର୍ଥ ଯିଏ କେବଳ ଅମ୍ଳଜାନ ଦିଏ, ଯାହା ବାୟୁକୁ ପ୍ରଦୂଷଣ ମୁକ୍ତ କରେ ଏବଂ ମୃତ୍ତିକା ସଂରକ୍ଷଣ କରେ, ଠିକ୍ ସମୟରେ ବର୍ଷା ଦିଏ। ଏହିସବୁ କାର୍ଯ୍ୟକ୍ରମ ଯଦି ଗଛ କରେ ସିଏ ଆମ ଉପକାରୀ ବନ୍ଧୁ, ତାକୁ ଆମେ ନଷ୍ଟ ନ କରିବା। ଯଦି ଯେଉଁ ଜାଗାରେ ନିଆଁ ଲାଗିଲା ତାକୁ ତତ୍କ୍ଷଣାତ୍ ସେ ନିଆଁକୁ ଲିଭାଇବା ପାଇଁ ଗାଁ ଲୋକମାନେ ଯଦି ଆଗଭର ହେବେ, କାରଣ ସେମାନେ ପ୍ରଥମେ ଦେଖୁଛନ୍ତି, ତାପରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ବା FSI ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଆମର ମୋବାଇଲକୁ ମେସେଜ୍ ପଠାଯାଉଛି ଫିଲ୍ଡ ଷ୍ଟାଫ୍ ସମସ୍ତଙ୍କୁ ଯେ ଏହି ସ୍ଥାନରେ GPS ରିଡିଂ ସହ କେତେ ପରିମାଣରେ ଜଙ୍ଗଲ ଲାଗିଛି SNPP ଓ ମୋଡିସ୍ ଜରିଆରେ ସେ ଜଣାଉଛନ୍ତି ଯେ ଏଇ ଏଇ ସ୍ଥାନରେ ନିଆଁ ଲାଗିଛି। ତୁରନ୍ତ ଆମର ଭ୍ରାମ୍ୟମାନ ଗାଡ଼ି ରହିଛି ଏବଂ ଫାୟାର ସ୍କ୍ୱାଡ଼ ମାନେ ଅଛନ୍ତି, ସେ ସ୍ଥାନକୁ ଯାଇ ଜଙ୍ଗଲରେ ନିଆଁକୁ ଖୁବ୍ ଭଲ ଭାବରେ ଲିଭାଉଛନ୍ତି। ସମସ୍ତେ ଲାଗିପଡ଼ି ଗାଁ ଲୋକମାନେ ବିଭିନ୍ନ ଜାଗାରେ ସଭା ସମିତି ଆୟୋଜନ କରାଯାଉଛି, ସଚେତନତା ରଥ କରାଯାଉଛି, ପ୍ରଚାର ପତ୍ର ପ୍ରାଚୀର ପତ୍ର ଚାରିଆଡ଼େ ଲଗାଯାଉଛି ଏବଂ ଅନ୍ୟାନ୍ୟ ବିଭାଗମାନଙ୍କୁ ସାମିଲ କରାଯାଏ। ଫାୟାର ବିଭାଗ ହଉ, ରେଭିନ୍ୟୁ ବିଭାଗ ହଉ, ପୋଲିସ ବିଭାଗ ହଉ, କୃଷି ବିଭାଗ ହଉ, ସମସ୍ତଙ୍କୁ ସାମିଲ କରାଯାଏ, ସଚେତନତା ବାର୍ତ୍ତା ଚାରିଆଡ଼େ ପ୍ରଚାର ଓ ପ୍ରସାର କରାଯାଉଛି, ତା ଫଳରେ ଜଙ୍ଗଲ ନିଆଁ କମିବାକୁ ଲାଗିଛି।
2: ନିଶ୍ଚିତ ଭାବରେ ଜଙ୍ଗଲ ନିଆଁ କେବଳ ନୁହେଁ, ଜଙ୍ଗଲ ସମ୍ପଦ, ବନ୍ୟ ପ୍ରାଣୀ, ପ୍ରତ୍ୟେକ ଗଛଟିର ଯତ୍ନ ନେବା ନିହାତି ଆବଶ୍ୟକ। ଶ୍ରୋତା ବନ୍ଧୁ, ପ୍ରକୃତି କୋଳରେ ଆମର ଜନ୍ମ, ଆମର ଲାଳନ ପାଳନ ଏବଂ ଆମର ମୃତ୍ୟୁ, ପରିବେଶ ବିନା ଆମର ସ୍ଥିତି ନାହିଁ। ଗଛଟି ଆମକୁ କେବଳ ଅକ୍ସିଜେନ୍ ଦିଏ ନାହିଁ, ଆମକୁ ବର୍ଷା ମଧ୍ୟ ଦିଏ, ଆମର ମାଟି ମାଆକୁ ସେ ସୁଦୃଢ଼ କରି ଧରି ରଖେ। ସେଇଥିପାଇଁ ଆମର କର୍ତ୍ତବ୍ୟ ହେଉଛି ପ୍ରତ୍ୟେକ ଗଛର ଯତ୍ନ ନେବା ଏବଂ ବନୀକରଣ ପରି ଗୋଟିଏ ମହତ୍ କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଆଜିର ଏହି କାର୍ଯ୍ୟକ୍ରମରେ, ବନୀକରଣ କାର୍ଯ୍ୟକ୍ରମରେ ଚାରା ଉତ୍ପାଦନର ମାନ, ଚାରା ଉତ୍ପାଦନର କୌଶଳ, ଚାରାର ଉପଲବ୍ଧତା ସମ୍ପର୍କରେ ଯେଉଁ ମହତ୍ତ୍ୱପୂର୍ଣ୍ଣ ସୂଚନା

0: ହେଲେ ସେଥିପାଇଁ ସତ୍ୟନାରାୟଣ ବାବୁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ଏବଂ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା ଏବଂ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କ ବିଭାଗର ଏହିପରି ଆହୁରି ଆଗକୁ ଆଗକୁ ଯାଉ, ସଫଳ ହୁଅନ୍ତୁ, ଏତିକି ମଧ୍ୟ ଆମେ କାମନା କରୁଛୁ। ନମସ୍କାର
1: ନମସ୍କାର।

ଶ୍ରୋତା ବନ୍ଧୁ, ପରିବେଶ ହେଉଛି ଆମ ଜୀବନର ମୂଳ ଆଧାର। ଆମ ପରିବେଶର ସୁରକ୍ଷା କରିବା ହେଉଛି ଆମମାନଙ୍କର ପ୍ରଥମ ଆଉ ପ୍ରଧାନ ଦାୟିତ୍ୱ। ପରିବେଶ ସ୍ୱଚ୍ଛ ସୁନ୍ଦର ରହିଲେ ଆମେମାନେ ସୁସ୍ଥ ଜୀବନଯାପନ କରିପାରିବା। ପରିବେଶ ଆମ ରହିଲେ ସ୍ୱଚ୍ଛ, ଶରୀର ଆମର ହୋଇବ ସୁସ୍ଥ। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏଠି ମାଟି, ପାଣି, ପବନ ସବୁ ପ୍ରଦୂଷିତ। ତେଣୁ ଆମର ପରିବେଶକୁ ସଫା ସୁତୁରା ପରିଷ୍କାର କରି ରଖିଲେ ଆମେ ଗୋଟେ ଭଲ ପରିବେଶରେ ସୁସ୍ଥ ଭାବରେ ଜୀବନ ଧାରଣ କରିପାରିବା। ତେଣୁ ଆମେମାନେ ଏବେଠାରୁ ସଜାଗ ହେବା, ସତର୍କ ହେବା ଆଉ ଭବିଷ୍ୟତ ବଂଶଧରଙ୍କ ପାଇଁ ଗୋଟେ ସୁନ୍ଦର ପରିବେଶର ପରିକଳ୍ପନା କରିବା। ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଯାଇଛି, ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମ ପ୍ରଯୋଜନା ଓ ପରିଚାଳନା ଦାୟିତ୍ୱରେ ଥିଲେ ଦୁର୍ଗା ମାଝି ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଶୁଣିଲେ ବନାନୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ମନଛୁଆ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଗୀତଟି ଶୁଣିବା ମହମ୍ମଦ ରଫି ଏବଂ ଆଶା ଭୋସଲେଙ୍କ କଣ୍ଠରେ, କଥାଚିତ୍ର ହମ୍ ଦୋନୋ।

ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672, 8249809672। ଟ୍ୟୁନ୍ କରିଛନ୍ତି 102.6 FM, ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ବର୍ତ୍ତମାନ ଶୁଣିବା ଏହି ମନଛୁଆଁ ଗୀତଟି ଗାଇଡ୍ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା କାଲା ବଜାର କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି ଗୀତା ଦତ୍ତ ଏବଂ ମହମ୍ମଦ ରଫି।

ଶ୍ରୋତାବନ୍ଧୁ, ଆପଣମାନେ କାଲି ଦିନ 10:55ରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ମନ୍ କି ବାତ୍ର ସିଧା ପ୍ରସାରଣ ଶୁଣିପାରିବେ ଏବଂ ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ଅସଲି ନକଲି କଥାଚିତ୍ରର ଏହି ଗୀତଟିକୁ। ଗାଇଛନ୍ତି ଲତା ମଙ୍ଗେସ୍କର ଓ ମହମ୍ମଦ ରଫି।

0: ଅପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର୍ୟର କାହାଣୀ।
1: ଆକାଶବାଣୀ ରାଉରକେଲା, ସମୟ ରାତି 8:45 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ସମାଚାର ସନ୍ଧ୍ୟା, ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୀତ ଓ ଗଜଲ। ପ୍ରଥମେ ଏହି ଗଜଲଟି ଶୁଣିବା ସୁଚିତ୍ରା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଗୁଲରେଜଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଗୀତ ଓ ଗଜଲ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ସୁଦେଶ ଭୋସଲେ ଗାଇଥିବା ଏହି ଗଜଲଟି, ଗୀତ ରଚନା ଗୁଲରେଜ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଗୀତ ଓ ଗଜଲ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ଏହି ଗଜଲଟି ଗାଇଛନ୍ତି ହରିହରନ ଓ କବିତା ପୋଡ଼ୱାଲ, ଗୀତିକାର ଗୁଲରେଜ।

ବୋଲ ଶ୍ରୀମନ୍ ଶ୍ରୀ ଶ୍ରୀ ସତ୍ୟନାରାୟଣ ମା ଶାରଦାଙ୍କ ପ୍ରତ୍ୟର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ମା କାନ୍ତିଲ୍ୟବାସିନୀ କରୁଣାମୟୀ ସୁଭଦ୍ରାଙ୍କ ପ୍ରତ୍ୟର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲ। ସର୍ବଶ୍ରୀ କାଳରେ ବିଶ୍ୱର କଲ୍ୟାଣ କରନ୍ତୁ ପଞ୍ଚ ନାରାୟଣ ବୋଲ ଆନନ୍ଦ ଏକବାର।

ଯଶ୍ୟାଗ୍ରେ ପତ୍ରମେକମ୍ ବିଳସତି ନିତରାମ ପତ୍ର ଯୁଗ୍ମେନ ଚିତ୍ର ଯଛାୟା ଲୋକମାତ୍ର ତ୍ରିଭୁବନ ଜନତା ବାଧତେ।

ଲକ୍ଷେ ରଖିବେ ମୋର ପ୍ରିୟ ସଜ୍ଜନ ଶ୍ରୋତା ମଣ୍ଡଳୀ। ଆଜିକାର ପାଲା ବିଷୟବସ୍ତୁ ହେଉଛି ସତୀ ତୁଳସୀ ବା ଜଳନ୍ଧର ବଧ। ପଦ୍ମ ପୁରାଣରେ ଲେଖା ଅଛି ତୁୟା ଯତ୍ କଥିତମ୍ ବ୍ରାହ୍ମେଣ ବ୍ରତଂ ମୂଳ।

ଯୁଗାରୂଢ ପୁରୁଷ ମହାଦେବଙ୍କର ତପସ୍ୟା ପୀଠ ଏତେ ଉନ୍ନତ ମାନର ଥିଲା ଯେ ସଦାବେଳେ ବସନ୍ତ ଋତୁ ପ୍ରବାହିତ ହେଉଥାଏ। କବି ସମ୍ରାଟ ବେନ୍ଦ୍ର ଭଞ୍ଜ କହିଲେ ବୈଦେଶ ବିଳାସରେ।

ତପସ୍ୟାର ପୀଠରେ ଯେତେ ବୃକ୍ଷଲତା ଅଛି ସବୁ ବୃକ୍ଷଲତାରେ ଫୁଲ ଏବଂ ଫଳରେ ପରିପୂର୍ଣ୍ଣ। ସେ ତପସ୍ୟା ପୀଠକୁ କୁମାର ସମ୍ଭବମରେ ମହାକବି କାଳିଦାସ ଲେଖିଛନ୍ତି।

ତପସ୍ୟା ପୀଠରେ ଅନେକ ଦେବଦାରୁ ଗଛ ଶୋଭା ପାଉଛି। ବଣର ହାତୀ ମାନେ ଯାଇ ଦେବଦାରୁ ଗଛରେ ମୁଣ୍ଡ ଘର୍ଷଣ କରୁଥିବାରୁ ଅନେକ କ୍ଷୀର ବାହାରୁଛି। ଗଛରୁ ଯେତେବେଳେ କ୍ଷୀର ବାହାରୁଛି ସେତେବେଳେ ତାର ବାସନା ଜଙ୍ଗଲକୁ ମୋହକେଇ ଦଉଛି। ମୃଗ ମାନେ ଯେଉଁ ମୃଗର ନାଭିରେ କସ୍ତୁରୀ ଥାଏ ସେ ମୃଗ ମାନେ ଚତୁର୍ପାଶ୍ୱରେ।

ସେ ତପସ୍ୟା ପୀଠରେ କଳ କଳ ହୋଇ ବହି ଯାଉଛନ୍ତି। ଏହିପରି ଶାନ୍ତ ନିଳୟ ପରିବେଶରେ ଯୋଗାରୂଢ଼ ପୁରୁଷ ମହାଦେବ ରାମ ତାରକା ମନ୍ତ୍ର ଦ୍ଵାରା ଯୋଗାସନରେ ବସି ଯୋଗ ତପ କରୁଥିଲେ। ରାମଚରିତ ମାନସରେ ମହାତ୍ମା ତୁଳସୀ ଦାସ ଲେଖିଛନ୍ତି, ରାମ ନାମ ନର କେଶରୀ।

ମହାଦେବଙ୍କ ଚରଣ ଯୁଗଳରେ ନତମସ୍ତକ ହୋଇ କହିଲେ ହେ ପ୍ରଭୁ ହେ ବିଶ୍ୱ ଚିନ୍ତାମଣି ହେ ବିଶ୍ୱ ସମ୍ରାଟ ଆପଣ ମୋତେ କ୍ଷମା କରିଦିଅନ୍ତୁ ମୁଁ ନ ଜାଣି ଆପଣଙ୍କୁ ବଜ୍ର ପ୍ରହାର କଲି। କେତେ କାକୁତି ମିନତି ଯେତେବେଳେ ହେଲେ ଯୋଗାରୂଢ଼ ପୁରୁଷ ମହାଦେବ ତାଙ୍କୁ କ୍ଷମା କରିଦେଲେ। କ୍ଷମା ପାଇକରି ଇନ୍ଦ୍ର ମହାରାଜ ରଥରେ ବସି ଇନ୍ଦ୍ରପୁରୀକୁ ଚାଲିଗଲେ। ତାପରେ ମହାଦେବ ତାଙ୍କ କଣ୍ଠରୁ ବାହାରିଥିବା ଅଗ୍ନିକୁ ଗଙ୍ଗା ସାଗର ସଙ୍ଗମ ସ୍ଥଳରେ ଫିଙ୍ଗିଦେଲେ। ସେଇ ଅଗ୍ନିରୁ ଏକ ପୁତ୍ର ସନ୍ତାନ ଜାତ ହେଲା ଏବଂ ବହୁତ ଘୋର ଜୋରସୋରରେ କାନ୍ଦିବାକୁ ଲାଗିଲା। ଯେତେବେଳେ କାନ୍ଦିଲା ଏତିକି ବେଳେ ସମୁଦ୍ର ରାଜା ବରୁଣ ଆସି ଦେଖିଲେ ଗୋଟେ ଶିଶୁ ସନ୍ତାନ ପୁଅ ଛୁଆ କାନ୍ଦୁଛି ତାକୁ କୋଳକୁ ନେଲେ। ହେଲେ ବି ତାର କ୍ରନ୍ଦନରୁ ସେ ନିବୃତ୍ତ ରହିଲା ନାହିଁ। କଣ କରିବେ ବରୁଣ ରାଜା ଚିନ୍ତା କଲେ ବ୍ରହ୍ମାଙ୍କୁ। ବ୍ରହ୍ମା ଆସିକି ଦେଖିଲେ ଦେଖିଲେ ସୁନ୍ଦର ଛୁଆ ମହାଦେବ ଦାସ କାର୍ତ୍ତିକ ମହାତ୍ମରେ ତାକୁ ଉଦ୍ଧାର କରିଛନ୍ତି।

0: ସମୁଦ୍ର ରାଜା ବରୁଣ କଣ କଲେ
1: କଣ କଲେ
0: ନା କହିଲେ ହେ ବ୍ରହ୍ମଦେବ ଏ ତ ଛୁଆଟା ସଦାବେଳେ କାନ୍ଦୁଛି, ଆପଣ କିଛି ଉପାୟ କରନ୍ତୁ। ବ୍ରହ୍ମଦେବ କହିଲେ ବ୍ରହ୍ମା କହିଲେ ମୁଁ ତାର ନିଶ୍ଚିତ ଭାବରେ।

0: ବିବାହ ସରିଲା
1: ଆଜ୍ଞା,
0: କନ୍ୟାକୁ ଧରି ଜଳନ୍ଧର ନିଜ ରାଜ୍ୟରେ ପହଞ୍ଚିଲେ। ସତୀତ୍ୱ ଗୋଟେ ଏଡ଼େ ବଡ଼ ଜିନିଷ, ସତୀତ୍ୱର ପରାକାଷ୍ଠାରେ
1: ଜଳନ୍ଧର
0: ଅତି ବଳିଆର ହେଲା, ଏ ପୃଥିବୀକୁ ଜୟ କଲା,
1: ଜୟ କଲା,
0: ସ୍ୱର୍ଗମର୍ତ୍ତ ପାତାଳ ଦହି ଦେଲା। ସ୍ୱାମୀ ଘରକୁ ଆସି ବୃନ୍ଦାବତୀ ସତୀତ୍ୱର ବଜାୟ ରଖିଲା, ତାର ସତୀତ୍ୱ ଅତି ଉଚ୍ଚ, ତେଣୁ ମନୁ ଲେଖିଛନ୍ତି ନାସ୍ତି।

0: ସ୍ତ୍ରୀମାନଙ୍କର ପୃଥକ ଯଜ୍ଞ ବ୍ରତ ଏବଂ ଉପବାସ ନାହିଁ। ଯିଏ ସ୍ୱାମୀ ଥାଉ ଥାଉ ଯଦି ଦିନ ସାରା ଉପବାସ କଲା, ରାତିରେ ବିଷ୍ଣୁ ନାରାୟଣ ଜଗନ୍ନାଥ ଶିବ
1: ଶିବ
0: କୃଷ୍ଣ ରାମ ଏମାନଙ୍କୁ ପୂଜା କରିବି ନୈବେଦ୍ୟ ଚଢ଼େଇଲା
1: ଚଢ଼େଇଲା
0: ସେଇଦିନ ତାର ସ୍ୱାମୀର ଗୋଟିଏ ଦିନ ଆୟୁଷ କମିଯାଏ। ନାରୀ ପିଲା ଯଦି ସ୍ୱାମୀ ଅଛି ଏକ ବର୍ଷରେ ପଚାଶ ଦିନ ଉପବାସ କରି ପଚାଶ ରାତିରେ ଦେବତାମାନଙ୍କୁ ପୂଜା କଲା, ପଚାଶ ଦିନ ନିଜର ସ୍ୱାମୀର ଆୟୁଷ ଉଣା ହୋଇଯାଏ। ତେଣୁ କରି ସ୍ୱାମୀ ଥିବା
1: ନାରୀମାନେ
0: ଉପବାସ କରନ୍ତିନି ଏବଂ ରାତିରେ ଅନ୍ୟ ଦେବାଦେବୀ ପୂଜା କରନ୍ତି। ଏବଂ ଖାଲି ଏତିକି ନୁହେଁ, ସେ ନାରୀ ଯେତେବେଳେ ମରିଯାଏ କୋଉଠି ରହେ? ନର୍କରେ ବାସ ହୁଏ। ତେଣୁ ରଙ୍ଗାଜୀବ ଗଙ୍ଗାଧର ମେହର ପ୍ରଣୟ ବୋଲି ଲେଖିଛନ୍ତି, ନାରୀମାନ।

0: ନାରୀମାନଙ୍କର ସ୍ୱାମୀ ହେଉଛି ନାରୀମାନଙ୍କର ଭଗବାନ, ଭଗବାନ ତାଙ୍କର ଚରଣ ହେଉଛି ତାଙ୍କ ନାରୀମାନଙ୍କର ସ୍ୱର୍ଗ ହେଉଛି ସ୍ୱାମୀର ଚରଣ
1: ଚରଣ।
0: ଏବଂ ଖାଲି ଏତିକି ନୁହେଁ ଯେ ସ୍ୱାମୀ ସେବା କରେ, ସ୍ୱାମୀକୁ ଭକ୍ତି ଦେଖାଏ, ଲକ୍ଷ୍ମୀ ତା ପାଖରେ ସଦାବେଳେ ଗଚ୍ଛିତ ହୋଇଥାନ୍ତି। ସ୍ୱାମୀର ପ୍ରୀତି ହେଉଛି ଅପବର୍ଗ, ଅପବର୍ଗର ନାଁ ହେଉଛି ଆଜ୍ଞା, ତାର ମାନେ ହେଉଛି ଶାନ୍ତି ଏବଂ ମୁକ୍ତି। ତେଣୁ ପଶ୍ଚିମ ଓଡ଼ିଶାର ଉଦୀୟମାନ ତାରକା ରଙ୍ଗା ଜୀବ ଗଙ୍ଗାଧର ମେହେର ପଦ୍ମିନୀ କାବ୍ୟରେ କହିଲେ ନବାଞ୍ଚଇ ସ୍ୱର୍ଗ।

ଋଷିର ସତୀତ୍ୱ ବଳରେ ଜଳନ୍ଧର ବିରାଟ କାୟା ବିସ୍ତାର କଲା, ଦେବତା ମାନଙ୍କ ପାଖରେ ଯାଇ ଧାଡ଼ି ଦେଲା, କହିଲା ହେ ଭସ୍ମର ତମେ ଯାଅ ଇନ୍ଦ୍ର ନିକଟକୁ, ମୋର ବାପାର ସମ୍ପତ୍ତି ସେମାନେ ଅପହରଣ କରି ନେଇଛନ୍ତି। କଣ କଣ ନେଇଛନ୍ତି? ଲକ୍ଷ୍ମୀକୁ, ପାରିଜାତ ଫୁଲ, ଐରାବତ ହସ୍ତି, ପୁଷ୍ପକ ବିମାନ, କୌସ୍ତୁଭ ମଣି ତମେ ମାଗି ଆଣ। ଆଜ୍ଞା, ଦୂତ ଯାଇ ଇନ୍ଦ୍ରପୁରୀରେ ପ୍ରବେଶ ଏଇ ସବୁ କଥା କହିଲା। ଇନ୍ଦ୍ର ଭସ୍ମରକୁ ଧକ୍କା ଦେଇ ବାହାର କରିଦେଲେ, ଯାହାଫଳରେ ଆଜ୍ଞା ଭସ୍ମର ଆସି ଜଳନ୍ଧରକୁ କହିଲା। ଜଳନ୍ଧର ସୈନ୍ୟ ସାମନ୍ତ ନେଇ ପହଞ୍ଚିଲା, ଘମାଘୋର ଯୁଦ୍ଧ ହେଲା, କେହି ମାରି ପାରିଲେନି। ସମସ୍ତେ ବିଷ୍ଣୁଙ୍କୁ ତପସ୍ୟା କଲେ, କହିଲେ ପ୍ରଭୁ ତମେ ହିଁ ଦିଏ କାହାର କଥା ବୁଝିବ। ଆଜ୍ଞା, ଭଗବାନ ବିଷ୍ଣୁ ଯାଇ ସତୀତ୍ୱ ନଷ୍ଟ କରିବା ପାଇଁ ଜଳନ୍ଧର ବେଶ

0: ତ ସଦାବେଳେ ଚାହିଁଲି
1: ଚାହିଁଲି
0: ତମେ ମତେ ଟିକେ ପ୍ରେମ ଦିଅ। ବୃନ୍ଦାବତୀ କହିଲେ ସ୍ୱାମୀ ଯେ ଯୁଦ୍ଧକୁ ଯିବ ବ୍ରହ୍ମକ୍ଷୟ କଲେ ସେ ଅକାଳ ମୃତ୍ୟୁ ହବ, ତେଣେ ତମେ ଯୁଦ୍ଧ କରିବା ପାଇଁ ଯାଇଛ, ମୁଁ ତମକୁ ପ୍ରେମ ଦାନ କରିପାରିବି ନାହିଁ। କୃଷ୍ଣ ଛଳନା କଲେ, କହିଲେ ମୋ ହୃଦୟ ମଣିମୟ ହାରା।

0: ଆଜ୍ଞା ଏହିପରି ଭାବରେ ପ୍ରେମ କରି ସତୀତ ନଷ୍ଟ କଲେ ଜଳନ୍ଧର ବଧ ହେଲା। ତୁଳସୀ କହିଲେ ହେ କପଟି କୃଷ୍ଣ, ତମେ ଆଜି ଏ କାମ କଲ, ମୋର ଅସୁର ସ୍ତ୍ରୀକୁ ତମେ ଯେତେବେଳେ ହରଣ କଲ, ତମ ସ୍ତ୍ରୀକୁ ମଧ୍ୟ ଦିନେ ଅସୁର ମାନେ ହରଣ କରି ନେଇଯିବେ। ଭଗବାନ ଯେତେବେଳେ କଥା କହିଲେ ସେ ଅଗ୍ନିରେ ଦାହ ହୋଇ ଜୀବନ ବିସର୍ଣ୍ଣ କଲା। ଭଗବାନ କହିଲେ ତୁଳସୀ, ଆର ଜନ୍ମରେ ତୁ ଏଇ ଭସ୍ମରେ ତୁଳସୀ ହୋଇ ଜନ୍ମ ହେବୁ, ମୁଁ ଲେପନ କରିବି, ଯାହାର ଘରେ ଗୋଟେ ତୁଳସୀ ଗଛ ଥିବ ମୁଁ ସେଇଠି ସଦାବେଳେ ଥିବି। ଆଜ୍ଞା ଏଇ କଥା ଦେଇ ତାଙ୍କୁ ପ୍ରବୋଧନା ଦେଲେ। ଅନ୍ୟ ଜନ୍ମରେ ସେ ସତୀତ୍ୱ ତୁଳସୀ ହେଲା, ଭଗବାନଙ୍କର ମୁଣ୍ଡରେ ଚଢିଲା। ତୁଳସୀ ଗଛ ଯାହା ଘରେ ଅଛି ତାକୁ କେବେ ବିପଦ ପଡ଼େ ନାହିଁ।
1: ଶ୍ରୋତାବନ୍ଧୁ, ଲୋକଗୀତରେ ପାଲା ଶୁଣିଲେ। ପରିବେଷଣ କଲେ ପ୍ରଫୁଲ୍ଲ କୁମାର ସାହୁ ଏବଂ ସାଥୀମାନେ। ଆକାଶବାଣୀ ରାଉରକେଲା, ସମୟ ରାତି 11:00 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ହିନ୍ଦୀରେ ସମ୍ବାଦ ଶୁଣିଲେ ରେଲକରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଗାମୀରୁ। ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଗାମୀ